0: ଶ୍ରୀ ପୁରୁଷୋତ୍ତମ ନର ହରି ନରସିଂହ ପ୍ରଭୁ ଭଗବାନ ପରମାନନ୍ଦ ଆନନ୍ଦ କନ୍ଦ ଚକ୍ରପାଣି ଗଦାଧର ପିତବାସ ରମଣୀ ରୁକ୍ମିଣୀ ଗରଡ଼ ବାହନ ଗଦାପାଣି ଗୋବର୍ଦ୍ଧନ ବୃନ୍ଦାବନ ଚନ୍ଦ୍ର ପଦ୍ମନାଭ ବିଶେଷଣ ବକାରୀ ଉପେନ୍ଦ୍ର ସନାତନ ବିଶ୍ୱମୂର୍ତ୍ତି ତ୍ରିବେକମ୍ ପୋତ ନାରୀ ଦେବ ଲକ୍ଷ୍ମୀପତି ତିନିଦି ଶ୍ରୀକାନ୍ତ ଶ୍ରୀନିବାସ ଜାମୁଳା ଅର୍ଜୁନ ଭୁଞ୍ଜ ହଜିତାରେଶ୍ୱର ରଘୁବୀର ରଘୁନାଥ ଶିର ଗୁନନ୍ଦନ କୌଶଲ୍ୟା ନନ୍ଦନ ରାମ ରାବଣ ମର୍ଦ୍ଦନ କେଶୀ ଅଣ୍ଡା ସଣ୍ଡାସର ଅଗାସୁର ହରି ସକଟ ଭଞ୍ଜନ ପକାଶୁର କୁଷହରି ସୌରୀ ବିଶ୍ୱ ସଭା ଗରୁଡ଼ ଆସନ କ୍ଷୀରସିନ୍ଧୁ ମଧ୍ୟ ପ୍ରଭୁ ଅନନ୍ତ ଶୟନ ସର୍ବସଂହରଣ ବିଶ୍ୱନାଥ ବିଶ୍ୱବାସ ଗଜାତନାଥନ ପୁଅ କଚିବର ଶିଷ୍ୟ ଶିଶୁପାଳ ଅନ୍ତାକାରୀ କଂସର ବୈରୀ ହିରଣ ଭିତରେ ରାକ୍ଷ ଅନ୍ତକାରୀ ଧର ସାଗର ଦିନ ବଜ୍ରଦନାନ କର ଦୂଷଣ ଅନ୍ତକ ବାଳି ବିନାଶନ ସୃଗୀବତନ ଲଙ୍କାଗଡ଼ ବିଶନ କୁମ୍ଭକର୍ଣ୍ଣ ଶତ୍ରୁ ଭୀଷଣ ରକ୍ଷଣ ମତ୍ସ୍ୟ କୁର୍ମ ରୂପୀ ପର୍ଶୁରାମ ଅବତାର ଜଗନ୍ନାଥ ଯୋଗେଶ୍ୱର କଣାସାଗର ଅନ୍ତର୍ଜମି ନିରାକାର ଦେବ ନିରଞ୍ଜନ ଶୂଣ ଅଷ୍ଟତ୍ର ଶ୍ରୀକୃଷ୍ଣଙ୍କର ରାମ ଭଦ୍ର ତନୁ ଶୁଣ ହୋଇ ଭୂପତ ଅଟଇ କହିଲ ଦୟା ଦୟା ହୃଦୟରେ ବହି ତ୍ରିସୁନ୍ଦର ଜେନାମ ପଡ଼ଇ ଶୁଣେଶ୍ୱର ନାଚ ବୈକୁଣ୍ଠକୁ ଯାଇ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ରାମ ରାମ ହରେ ହରେ ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍
1: ବା ଆପଣ ପୁରା ଶାନ୍ତି କରିଦେଲେ ପୃଥିବୀ ଆଜି ଆମ କଲ୍ସରେ ଆପଣ ଆସିକି ଆପଣଙ୍କୁ ଏତେ ଧନ୍ୟବାଦ ମୁଁ ଜଣେଇବି ଠାକୁରଙ୍କର ଏତେ ସବୁ ନାମକୁ ଆପଣ ସୁନ୍ଦର ଭାବରେ ଉଚ୍ଚାରଣ କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଜୟ ଜଗନ୍ନାଥ
1: ରାଧେ ରାଧେ ରାଧେ ରାଧେ

0: ମଣିଷ ସବୁବେଳେ ଚାହେଁ ଶାନ୍ତି ଆନନ୍ଦ ଯେଉଁଥିରେ ଆପଣଙ୍କୁ ଶାନ୍ତି ଲାଗୁଛି ଯେଉଁ ଭଗବାନଙ୍କର ନାଁକୁ ସ୍ମରଣ କଲେ ଉଚ୍ଚାରଣ କଲେ ଆପଣଙ୍କୁ ଆନନ୍ଦ ଲାଗୁଛି ଶାନ୍ତି ଲାଗୁଛି ଯଦି କେତେବେଳେ କେମିତି ଆପଣଙ୍କୁ ଫ୍ରିରେ ଟିକେ ଟାଇମ୍ ମିଳୁଛି ଟିକେ ଫୁର୍ସତ ମିଳୁଛି ସେଇ ନାମକୁ ସେ ଦିବ୍ୟ ଅମୃତମୟ ନାମକୁ ଟିକେ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣଙ୍କୁ କେତେ ଆନନ୍ଦ କେତେ ଶାନ୍ତି ଲାଗିବ ତେବେ ଆଜିର ଟପିକ୍ ହେଉଛି ବର୍ତ୍ତମାନ ଗୁଳୁଗୁଳି ଖରା ସମୟରେ ଆପଣଙ୍କୁ ଯଦି ଟିକେ ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିବ ତେବେ ଆପଣ କୋଉ ଜାଗା ଚୁଜ୍ କରିବେ ଦେଖିବା ଆଉ ଜଣେ କଲର୍ଙ୍କୁ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଆଜିର ଟପିକ୍ ଉପରେ
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା
0: କୁହନ୍ତୁ ଆଜିର ଟପିକ୍ ଉପରେ କଣ କହିବେ
1: ସୁନ୍ଦର ଟପିକ୍ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ୍ ଉପରେ କହିବି ଆକ୍ଚୁଆଲି କଥା ରହିଛି ଆମର ଗୋଟେ କଥା ରହିଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ତେଣୁ ବର୍ତ୍ତମାନ ତ ଯୋଉ ହିସାବରେ ହିଟ୍ ୱେଭ୍ କଣ୍ଡିସନ ଅଛି ଟେମ୍ପରେଚର ରହୁଛି 40 degrees ଉପରେ ଆଉ ଯେତେ ବୁଲାବୁଲି କରିବା ପାଇଁ ବହୁତ କଷ୍ଟକର କାରଣ ଦିନ 11 ବେଳେ ଲୋକ ଘରୁ ବାହାରୁ ନାହାନ୍ତି ତେଣୁ ମୁଁ ତ ବହୁତ ଜାଗା ବୁଲିଛି ବହୁ ଏରିଆ ଯାଇଛି ସବୁଆଡେ କଟକ ତାରିଣୀ ଯାଇଛି ପୁରୀ ଯାଇଛି ଆପଣଙ୍କର ରାଉରକେଲା ଯାଇଛି ବେଦବ୍ୟାସ ଆଉ ବିଭିନ୍ନ ଜାଗା ସବୁ ଯାଇଛି ବେଦବ୍ୟାସ ବି ଗୋଟେ ବହୁତ ବଢିଆ ସ୍ଥାନ ତେଲ କୋଇଲି ତିନିଟା ନଦୀର ସଙ୍ଗମ ସ୍ଥଳ ଆଉ ସେଠି ପିକନିକ ହୁଏ ଭୋଜିଭାତ ହୁଏ ପାହାଡ ଉପରେ କର୍ଣ୍ଣର କର୍ଣ୍ଣର ଜାଗାଟା ତା ସହିତ ରାଉରକେଲାଟା ଷ୍ଟିଲ ପ୍ଲାଣ୍ଟ RST ରହୁଛି ତା ସହିତ ହନୁମାନ ବାଟିକା ବହୁତ ମନ୍ଦିର ଯେମିତି ରହିଛି ମନ୍ଦିର ମାଳିନୀ ଓଡ଼ିଶା ବହୁତ ମନ୍ଦିର ସେଠି ସବୁ ରହିଛି ସେ ଜାଗାଟା ବି ଗୋଟେ ବହୁତ ବଢିଆ ଜାଗା ବୁଲାବୁଲି କରିବା ପାଇଁ ସ୍ଥାନ ତେଣୁ ଖରାଦିନେ ଯୋଉ କଥା କହିଲେ ବର୍ତ୍ତମାନ ତ ଆମେ ଜଗତସିଂହପୁର ଜିଲ୍ଲା ବି ବହୁତ ଅଛି ଆପଣଙ୍କର ଧ୍ୟାନକୁଦ ପୀଠ ଶିଆଳି ବେଳାଭୂମି ଏପଟେ ଧର୍ତ୍ତଙ୍ଗଡ ଜଙ୍ଗଲ ବହୁତ ଜାଗାରେ ଅଛି ଭୋଜିଭାତ କରିବା ପିକନିକ କରିବା ପାଇଁ ଆଉ ଗୋଟେ ବଟ ଶ୍ରୀକ୍ଷେତ୍ର ଅଛି ଚାନ୍ଦ୍ରାପାଟଣିଆ ଚର୍ତିକା ବଜାର ପାଖାପାଖି ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ସୁଦର୍ଶନ ଅଛନ୍ତି ଲକ୍ଷ୍ମୀ ନାରାୟଣ ଅଛନ୍ତି ମହାପ୍ରଭୁ ଶିବଶମ୍ଭୁ ବି ଅଛନ୍ତି ତ୍ରିନାଥ ଗାଦି ଅଛି ବହୁତ ବଢିଆ ଜାଗା ତେଣୁ ଏଇ ଜାଗା ସବୁ ବୁଲିବାକୁ ଯାଇ ହବ ଆଉ
0: ଏତେ ସବୁ ଜାଗାର ନାଁ କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ସୁନ୍ଦର ଟପିକ ଆଣିଛନ୍ତି ଆଉ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

0: ସନ୍ତୋଷ ଅଛି
1: ଆଜ୍ଞା, ଅତୀତରେ ଅନେକ ଥର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଇଛି, ଆପଣ ବିଶ୍ୱାସ କରିବେନି, ସତ କଥା କହୁଛି, ଏମିତି ବି ସମୟ ଥିଲା ମୁଁ ପ୍ରତିଦିନ ପୁରୀ ଯାଉଥିଲି।
0: ଆଚ୍ଛା ବା ବଢିଆ,
1: ଏବେ ଟିକେ ଯାଇପାରୁନି କିନ୍ତୁ ସେତେବେଳେ ପ୍ରତିଦିନ ପୁରୀ ଯାଉଥିଲି। ମୋର ପ୍ରଥମ କାମ ହେଲା ପୁରୀ ଯିବି ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବି, ତାଙ୍କ ଆନନ୍ଦ ବଜାରରେ ଅବଢା ଖାଇବି, ମନ୍ଦିରରେ ରହିବି, ଉପରବେଳାକୁ ସମୁଦ୍ର ବେଳାଭୂମିକୁ ଯିବି।
0: ବହୁତ ବଢିଆ, ସୁନ୍ଦର କଥା। ଏମିତି ଭାବନାରେ ଆପଣ ବୁଡ଼ି ରହୁଥିଲେ ପୂର୍ବରୁ, ଏବେ ଟିକେ କମ୍ ଯାଉଛନ୍ତି। ଯା ହଉ, ଆପଣଙ୍କର ସେମିତି ଭାବନା ରହିଛି, ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ଭକ୍ତି ରହିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ ସହିତ ସାମିଲ ହେଲେ ସକାଳୁ ଟେଲିଫୋନ ମାଧ୍ୟମରେ।
1: ଧନ୍ୟବାଦ
0: ଧନ୍ୟବାଦ।

0: ସତରେ ମହାପ୍ରଭୁଙ୍କ ଠାରୁ ଆଉ କଣ ବା ବଡ଼ ଜାଗା ଅଛି, ବଡ଼ ସ୍ଥାନ ଅଛି। ତେବେ ବର୍ତ୍ତମାନ ଯୋଉ ଖରା ଗରମ ଗୁଳୁଗୁଳି ସମୟରେ ପିଲାମାନଙ୍କର ଛୁଟି ଅଛି, ସ୍କୁଲ କଲେଜ ସବୁ ଛୁଟି ଅଛି। ବର୍ତ୍ତମାନ ଟିକେ ସମର ଭ୍ୟାକେସନରେ ଆମେ ଯାଉ ଟିକେ ବୁଲାବୁଲି କରିବା ପାଇଁ ବାହାରକୁ ଟିକେ ଯାଉ। ତେବେ ଥଣ୍ଡା ଜାଗାକୁ ଯାଉ, ନିହାତି ଭାବରେ ଥଣ୍ଡା ଜାଗାକୁ ଆପଣମାନେ ପସନ୍ଦ କରିବେ। ତେବେ ବର୍ତ୍ତମାନ ଯଦି ସେମିତି ଗୋଟେ ସୁନ୍ଦର ସୁଯୋଗ ମିଳେ, ଆପଣ କୋଉ ଜାଗାକୁ ବୁଲିଯିବା ପାଇଁ ପସନ୍ଦ କରିବେ? ଆଉ ଜଣେ କଲନକୁ ଦେଖିବା। ହ୍ୟାଲୋ, ହ୍ୟାଲୋ,
1: ନମସ୍କାର ନିଶି ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି? କିଏ କହୁଛନ୍ତି ଆଜ୍ଞା?
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ହ୍ୟାଲୋ,
0: ଆଜିର ଟପିକ ସମ୍ପର୍କରେ କଣ କହିବେ?
1: ମୁଁ ଯଦି ମତେ ସୁଯୋଗ ମିଳେ ଗ୍ରୀଷ୍ମ ନିବାସ, ଭାରତର ଗ୍ରୀଷ୍ମ ନିବାସ ନୈନିତାଲ ଯିବାକୁ ଚାହିଁବି।
0: ଆଚ୍ଛା, ନୈନିତାଲ ଆପଣ ଆଗରୁ ଯାଇଛନ୍ତି?
1: ନା ଯାଇନି, କିନ୍ତୁ
0: ଜାଣିଛନ୍ତି।
1: ତାପରେ ଟୁରିଜିମ ଅଫିସରୁ ସେ ବିଷୟରେ ଭଲକିରି ବୁଝିକିରି।
0: ଆଜ୍ଞା ଆଜ୍ଞା,
1: ଟୁରିଜିମ ଅଛି, ମୁଁ ଯିବି ସେଠି।
0: ନିହାତି ଭାବରେ ଆପଣଙ୍କୁ ସେମିତି ଗୋଟେ ସୁଯୋଗ ମିଳୁ, ଆପଣ ନୈନିତାଲ ଯାଇ ବୁଲିକି ଆସନ୍ତୁ। ଯାହା ଯାହା ଆପଣ ଶୁଣିଛନ୍ତି ସେସବୁ ଲାଇଭଲି ନିଜ ଆଖିରେ ଦେଖନ୍ତୁ, ଅନୁଭବ କରନ୍ତୁ, ଆମେ ଚାହିଁବୁ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ
0: ଧନ୍ୟବାଦ।

ଆଜିର ଦିନଟି ଆରମ୍ଭ କରିବା ପୂର୍ବରୁ ଆଜିର ଅନୁଚିନ୍ତା, ଅତୀତରେ ଯାହା ଘଟିଯାଇଛି ତାକୁ ଭାବି କେବେ ବି ଚିନ୍ତିତ ହୁଅନ୍ତୁ ନାହିଁ। ନିଜର ଭବିଷ୍ୟତକୁ ନେଇକି ସବୁବେଳେ କାମ କରନ୍ତୁ ଏବଂ ବର୍ତ୍ତମାନ ସହିତ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ଅତିରୁ ଅତି କଷ୍ଟ କାମ ବି ସହଜ ଏବଂ ସରଳ ହୋଇଯିବ, ଜୀବନ ମଧ୍ୟ ସୁନ୍ଦର ହୋଇଯିବ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦୁବମିତ୍ରା ଅଛି ଆପଣମାନଙ୍କ ସହିତ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସମାଚାର ହିନ୍ଦୀରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ର ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତାକରେ। ହଁ, ଅନବସର ବା ଅନସର ନୀତି ଆଷାଢ଼ ଶୁକ୍ଳ ପ୍ରତିପଦଠୁ ଆରମ୍ଭ ହୋଇ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଶେଷ ହୋଇଥାଏ। 108 ଗରା ଜଳରେ ସ୍ନାନ କରିବା ପରେ ଲଗାତାର 21 ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀଜୀଉମାନେ 108 ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ସମସ୍ତଙ୍କୁ ଜଣାଯାଏ। ଜ୍ୱର ହେବା ପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନେଇଯାଆନ୍ତି, ଯାହା ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ, ସେଇଠିକି ନେଇଯାଆନ୍ତି। ଆଉ ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର ମଧ୍ୟ କରାଯାଏ। ଆଉ ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ୍ ବିଶ୍ୱବସୁଙ୍କ ବଂଶଧରମାନେ ସେବା କାର୍ଯ୍ୟ କରନ୍ତି। ବର୍ଷକ 12 ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା 11 ମାସ ଏବଂ ଦଇତାମାନଙ୍କ ସେବା 1 ମାସ। ଏହା ଆଷାଢ଼ କୃଷ୍ଣ ପ୍ରତିପଦା ଠାରୁ ନୀଳାଦ୍ରି ବିଜେ ଯାଏ 14 ଦିନ ଧରି କରାଯାଏ। ହଁ, ଅଣସର ସମୟରେ ଅଣସର ଗୃହରେ ଦାରୁମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଙ୍କୁ ପୂଜା କରାଯାଇଥାଏ। ବଳଭଦ୍ରଙ୍କର ପଟିଦିଅ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅ ଯାଜ୍ଞସେନୀ ବା ଭୁବନେଶ୍ୱରୀ, ଆଉ ଜଗନ୍ନାଥଙ୍କର ପଟିଦିଅ ଭାବରେ ନାରାୟଣ ପୂଜା ପାଆନ୍ତି। ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି, ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିର ନୁହନ୍ତି, କାଠ ନିର୍ମିତ।

ଶୁଣୁଛନ୍ତି ଆପଣମାନେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସେ ଦଲ ପାଖରେ। ଆମେ କଥା ହେଉଛେ ଅଣସର ଘରେ ଦିଅମାନଙ୍କର ପୂଜା ସମ୍ପର୍କରେ। ଅଣସର ଘରେ ଠାକୁରମାନଙ୍କୁ ପଣା ଆଉ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଙ୍କୁ ଅନ୍ନଭୋଗ କରାଯାଇଥାଏ। ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତ ଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାର ପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖିଥାନ୍ତି। ବଳଭଦ୍ରଙ୍କର ଆସ୍ଥାନ ନିକଟରେ ରାମ ନୃସିଂହ ଓ ଦୋଳଗୋବିନ୍ଦଙ୍କର ବିଗ୍ରହ ରୁହେ ଆଉ ସୁଭଦ୍ରାଙ୍କର ପାଖରେ ରୁହେ ଶ୍ରୀଦେବୀ ଅର୍ଥାତ୍ ଲକ୍ଷ୍ମୀଙ୍କର ସୁବର୍ଣ୍ଣ ବିଗ୍ରହ ଏବଂ ଭୂଦେବୀ ଅର୍ଥାତ୍ ସରସ୍ୱତୀଙ୍କର ରୂପା ବିଗ୍ରହ ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରୁହେ ମଦନ ମୋହନ ଓ କୃଷ୍ଣଙ୍କର ପ୍ରତିମୂର୍ତ୍ତି ଏବଂ ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି। ଏବଂ ଏହି ଅଣସର ନୀତିରେ ଅନେକ ନୀତି ରହିଛି ଯେମିତିକି କରାଳ କର୍ମ ଶ୍ରୀଅଙ୍ଗ ଫିଟା ଫୁଲୁରୀ ତେଲ ଲାଗି ପଇତା ଲାଗି ଫୁଲୁରୀ ଲାଗି ଶ୍ରୀ କପଡ଼ା ଉତ୍ସବ ଏବଂ ମସୃଣ ଲେପନ ଚକା ବିଜେ ଏମିତି ଅନେକ ଚନ୍ଦନ ଲାଗି ଖଡ଼ି ଲାଗି ଓଷୁ ଲାଗି ଓ ରାଜପ୍ରସାଦ ବିଜେ ଅଣସର ତ୍ରୟୋଦଶୀ ବନକ ଲାଗି ଚକା ଅସରପ ଏବଂ ପରେ ପରେ ଆସେ ନବଯୌବନ ଦର୍ଶନ ଯାହା ଆଷାଢ଼ ଅମାବାସ୍ୟାରେ ଆସିଥାଏ ଏବଂ ଏହି ଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଣଙ୍କର ଦର୍ଶନ ନିମନ୍ତେ ଉଭା କରାଯାଏ। ହଁ, ଏବଂ ବିଭିନ୍ନ ଉପଚାର କରି ଭଗବାନଙ୍କୁ ସୁସ୍ଥ କରିବା ପାଇଁ ସମସ୍ତେ ଲାଗି ପଡ଼ନ୍ତି। ଚନ୍ଦନ କର୍ପୂର ଚୁଆ କସ୍ତୁରୀ କୁଙ୍କୁମ ଏହିସବୁ ମିଶ୍ରଣରେ ଲେପନ କରାଯାଏ। ଫୁଲୁରୀ ତେଲରେ ଭଗବାନଙ୍କୁ ଲେପ କରାଯାଏ ଯାହାକୁ ଶ୍ରୀତୈଳ ମଧ୍ୟ କୁହାଯାଏ ଏବଂ ଏହା ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ହୋଇ ଅଣସର ସପ୍ତମ ଦିନରେ ଲାଗି କରାଯାଇଥାଏ। ହଁ, ଏବଂ ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମଧ୍ୟ ମର୍ଦ୍ଦନ କରାଯାଇ ବନ୍ଧା ଯାଇଥାଏ ଯାହାକୁ ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ଶ୍ରୀକପଡ଼ା ମଧ୍ୟ କୁହନ୍ତି। ହଁ, ଶ୍ରୀକପଡ଼ା ପରେ ସର୍ବାଙ୍ଗରେ ଲେପ ଦିଆଯାଏ ଶ୍ରୀଜୀବୀମାନଙ୍କୁ ଚନ୍ଦନ କର୍ପୂର ରାଶି ତେଲ ଆଉ ଝୁଣା ଏମିତି ଅନେକ କିଛି ଉପଚାରରେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ହଁ, ଯେଉଁ ଦଶମୂଳରେ ରହିଛି ମୋଦକ ବେଲଛେଲି ଏବଂ ଗମ୍ଭାରୀ ଫଣଫଣା ଅଗବଥୁ କୃଷ୍ଣପର୍ଣ୍ଣୀ ଶାଳପର୍ଣ୍ଣୀ ଅକ୍ରାନ୍ତି ପାଟିଳି ଲମ୍ବିକୋଳି ଏବଂ ବିଭିନ୍ନ ଚେରମୂଳିରୁ ଏହା ପ୍ରସ୍ତୁତ କରାଯାଇଥାଏ ଏବଂ ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତିମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରାଇବା ପରେ ଅଣସର ଘରେ ଶୋଇ ରହିଥିବା ଜୀଉମାନେ ଉଠି ଚକା ଉପରେ ବିଜେ କରନ୍ତି। ହଁ, ଏବଂ ଏହା ଆଷାଢ଼ କୃଷ୍ଣ ଦଶମୀ ଦିନ ହୋଇଥାଏ। ସତରେ ପ୍ରଭୁଙ୍କର ଲୀଳା ଅପାର, ସେ ଲୀଳାକୁ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରିନାହାନ୍ତି। ବାସ୍ ଆମେ ଛାର ମନୁଷ୍ୟ ଏତିକି ପ୍ରାର୍ଥନା କରିବା, ହେ ପ୍ରଭୁ, ଯେତେ ଶୀଘ୍ର ପାରୁଛନ୍ତି ଆପଣ ସୁସ୍ଥ ହୋଇଯାଆନ୍ତୁ। ଦଶମୂଳ ମୋଦକ ଖାଇବା ପରେ ବିଶ୍ୱାସ ଅଛି ଯେ ଭଗବାନ ସୁସ୍ଥ ହେବାକୁ ଲାଗନ୍ତି। ହଁ, ଆମେ ସମସ୍ତେ ଠାକୁରଙ୍କର ସୁସ୍ଥକୁ ଅପେକ୍ଷା କରି ରହିଛେ ଏବଂ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛେ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ପାରିବେ ଅପରାହ୍ନ ତିନିଟାରେ ତିନିଟା ତିରିଶରେ ରହିଛି ଆପଣମାନଙ୍କ ପାଇଁ ମୋ ଦେଶ ଏବଂ ପରେ ପରେ ଅପରାହ୍ନ ଚାରିଟାରେ ଶୁଣିପାରିବେ ସୁରିଲା ଆଫ୍ଟରନୁନ୍ସ ଏବଂ 4:50 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ମେ ଗୋସ୍ୱାମୀ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମ ଚରିତ ମାନସର 68ତମ ଭାଗ ଶୁଣିପାରିବେ 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:30 ଏବଂ 7:25 ରହିଛି ସନ୍ଧ୍ୟା ଆସର ରାତି 8:02 ଶୁଣିପାରିବେ ଗୀତରେ ମିତରେ ଅବଲ ସ୍ମୃତିରେ ସମୟ ରାତି 9:15 ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଏଇ ଥିଲା ଆଜିର କାର୍ଯ୍ୟକ୍ରମର ସୂଚନା ଆଇ ହୋପ୍ ଆପଣଙ୍କୁ ପ୍ରତିଟି କାର୍ଯ୍ୟକ୍ରମ ଭଲ ଲାଗିବ ଏବଂ ଆପଣଙ୍କର ମନଛୁଆଁ ହୋଇପାରିବ ଆମର ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟେ ଟ୍ୟୁନ୍ଡ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ୍ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ

0: କରି ଶ୍ରୀ କୁମାର କହିଛନ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି 2ଟି ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା ଦୁଇ ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ 2ଟିକୁ ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକ ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନ୍ଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ

0: ରୋଗୀକୁ ଡାଏଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟସେପକ ଚିକିତ୍ସା। ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ ଅକାମୀର ଡାଏଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଏଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପକାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟସାପେକ୍ଷ ଡାଏଲିସିସ୍ରୁ ବଞ୍ଚାଯାଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଏଲିସିସ୍ ଏବଂ ବୃକ ପ୍ରତିରୋପଣ, ଯାହା ଆମ ଦେଶରେ ବ୍ୟୟସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା, କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା, କିମ୍ବା ଗୋଡ଼ ହାତ ଫୁଲିଗଲା, କିମ୍ବା ଉଚ୍ଚ ରକ୍ତଚାପ ହେଲା, ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର। ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି, ହୁଏତ ଆମେ ବୃକ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦକର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,000

450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିଶନ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଆର୍ଥିକ ପ୍ରଯୁକ୍ତିବିଦ୍ୟା ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନରୁ 530 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରେଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାଇ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟି

ପୁଲିସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟ୍ୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ୍ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି ଏମ୍ଆର୍ଏସ୍ଏମ୍ ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟ୍ରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ତାରିଖରେ ନଟିଂହାମ୍ରେ ତୃତୀୟ ଟି20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ 2 ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ 3 ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍ ଏବଂ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍।

ଦିନ ହବ କହିଲେ ଆଜି କଥା ହବ ଏଇ ଜୁଲାଇ ମାସକୁ ନେଇ, ଯିଏ କେବଳ କ୍ୟାଲେଣ୍ଡରର ଗୋଟିଏ ପୃଷ୍ଠା ନୁହଁ ବରଂ ଯିଏ ଆଣିଥାଏ ଭିଜା ମାଟିର ସୁଗନ୍ଧ, ସବୁଜ ଧାନ କ୍ଷେତ ଆଉ ନୂଆ ଆଶାର ନାଁ ହେଉଛି ଜୁଲାଇ। ୟେସ୍, ଜୁଲାଇ ଆସିଲେ ପ୍ରକୃତି ଯେମିତି ନୂଆ ଶାଢ଼ୀ ପିନ୍ଧିନିଏ, ଗଛପତ୍ରରେ ନୂଆ ସବୁଜ ରଙ୍ଗ ଆଉ ଆକାଶରେ କଳା ମେଘ ଆଉ ମନରେ ଅଜଣା ଖୁସି। ବର୍ଷାର ପ୍ରଥମ ଟୋପ ଯେତେବେଳେ ମାଟିକି ଛୁଏ ସେଇ ସୁଗନ୍ଧ ନାକରେ ନୁହଁ ସିଧା ହୃଦୟରେ ପହଞ୍ଚିଯାଏ ଆଉ ହୃଦୟର କୋଉ କୋଣରେ ନା ଘର କରିଯାଏ। ହଁ, ଏଇ ମାସ ଆମକୁ ଶିଖାଏ ଯେ ଝଡ଼ ପରେ ବି ଜୀବନ ପୁଣି ସବୁଜ ହେଇଉଠେ। ହଁ, ଏଇ ଯେମିତି ସକାଳୁ ସକାଳୁ ବର୍ଷା ଟୋପା ଗୁଡାକ ହୃଦୟ ଛୁଇଁ ଚାଲିଗଲାଣି, ଆପଣଙ୍କ ହୃଦୟକୁ ଭିଜେଇଛି ନା ନାହିଁ, ଆପଣଙ୍କ ହୃଦୟ ଛୁଇଁଛି ନା ନାହିଁ, ନିହାତି ଭାବରେ ଆପଣ ଜାଣିପାରିବେ ଏଇ ଗୀତ ପରେ ପରେ। ମୁଁ ଏଇ ଗୀତ ପରେ ପରେ ପୁଣି ଫେରିବି ଆଉ ଆପଣଙ୍କ ହୃଦୟକୁ ଭିଜେଇବାରେ ଆପଣଙ୍କୁ ଆଉ ଟିକେ ସାହାଯ୍ୟ କରିବି।

କଣ ଏହି ବର୍ଷରେ ହୃଦୟ ଭିଜି ଗଲା ନା? ନିହାତି ଭିଜିଥିବ, ଆଉ ଏ ଗୀତର ତଳେ ତଳେ ତ ଆପଣ ଭିଜି ଯାଇଥିବେ, ହଜି ଯାଇଥିବେ। ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ସିଦ୍ଧିଲ ତାକରି ଏବଂ ଶୋ ଚାଲିଛି ଶୁଭ ସକାଳର। ଏବଂ ଆମେ କଥା ହଉଛୁ ଜୁଲାଇ ଜୁଲାଇ ମାନେ ରଥଯାତ୍ରାର ଉତ୍ସାହ, ଭକ୍ତିର ଭାବନା ଆଉ ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜରିତ ପରିବେଶ। ଏହା ଆମ ସଂସ୍କୃତି, ଆମ ଆସ୍ଥା ଆଉ ଆମ ପରମ୍ପରାକୁ ଆହୁରି ଗଭୀର କରିଦିଏ। ଆଉ ଏଇ ମାସରେ ଅନେକ ଛାତ୍ରଛାତ୍ରୀମାନଙ୍କର ନୂଆ ସ୍କୁଲ, ନୂଆ କଲେଜ ଆଉ ନୂଆ ସ୍ୱପ୍ନର ଯାତ୍ରା ସେମାନେ ଆରମ୍ଭ କରନ୍ତି। ଜୁଲାଇ ଆମକୁ କୁହେ ପ୍ରତ୍ୟେକ ଶେଷ ପରେ ଗୋଟିଏ ନୂଆ ଆରମ୍ଭ ଆମକୁ ଅପେକ୍ଷା କରିଥାଏ। ତେବେ ଆପଣ ଜୁଲାଇ ମାସକୁ କାହିଁକି ଅପେକ୍ଷା କରନ୍ତି? ଜୁଲାଇ ମାସର ସବୁଠୁ ସୁନ୍ଦର ସ୍ମୃତିଟି କ'ଣ? ବର୍ଷାରେ ଭିଜିବା, ଗରମ ପକୁଡ଼ି ଚା'ର ମଜା, ନା କି ରଥଯାତ୍ରାର ଭକ୍ତିମୟ ଅନୁଭୂତି? ଜଗା ଆସିବ, କୋଟି କୋଟି ଭକ୍ତଙ୍କର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସିବେ ରଥଯାତ୍ରା କରି। କି ଅପୂର୍ବ ଆଉ ସୁନ୍ଦର ବେଶ ତାଙ୍କର, ତା ପୁଣି କୋଟି ଭକ୍ତଙ୍କ ପାଇଁ ତାଙ୍କର ଏ ଯାତ୍ରା। ଜୁଲାଇ ନେଇ ଆସେ ଏଇ ରଥଯାତ୍ରାକୁ।

ଆମକୁ କହିଯାଏ ଯେ ଜୀବନ ପୁଣି ଥରେ ବଞ୍ଚିଯାଆନ୍ତୁ, ପୁଣି ଥରେ ଜୀବନରେ ହସି ଖେଳି ଫୁଟିବାର ସମୟ ଆସିଛି। ହଁ, କିନ୍ତୁ ଏଇ ବର୍ଷରେ ଛତାବାଲାର ଲାଭ ହେଲା ବେଳେ ଆଇସ୍କ୍ରିମ୍ ବାଲାର ବି ବହୁତ କ୍ଷତି ହୋଇଥାଏ। ତେଣୁ ବହୁତ ବର୍ଷା ଯେତେବେଳେ ଆସିଥାଏ ସେତେବେଳେ ବନ୍ୟା ବାତ୍ୟାର ବି ଆଶଙ୍କା ମଧ୍ୟ ରହିଥାଏ, କିନ୍ତୁ ସବୁ ପରେ ବି ଗୋଟିଏ

ଆପଣଙ୍କର ବି ଅନେକ ଜଡିତ ସ୍ମୃତି ଥିବ, ସେଇ ସ୍ମୃତିକୁ ସାଉଣ୍ଟ ଥାନ୍ତୁ ଏବଂ ଦେବମିତ୍ର ଆପଣଙ୍କୁ ଶୁଣାଉଛି ଗୋଟେ ବ୍ୟୁଟିଫୁଲ ସେଟ୍ ଟ୍ରାକ୍ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ, କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ, ଦିଲ୍ ସେ ଦିଲ୍ ଦାଖରେ, ଷ୍ଟେ ଟ୍ୟୁନ୍ଡ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେ ଦିଲ ତାକରେ ଆର୍ ଦିଲ ସେ ଦିଲ ତାକରେ ଶୋ ଷ୍ଟାର୍ଟ ହେଇଯାଇଛି ମର୍ଣ୍ଣିଂ ମେଲୋଡ଼ିର ୟେସ୍ ବାହାରେ ଛିପେ ଛିପେ ବର୍ଷାର ଏବେ ପ୍ରବଳ ବର୍ଷା ହେଉଛି ମହାନଦୀର ପବନ ଆସି ଆପଣଙ୍କ ଦେହ ବି ଛୁଇଁ ଯାଉଥିବ ଆଉ ଚା କପ୍ରୁ ଉଠୁଥିବା ସେଇ ଧୂଆଁ ସହିତ ମିଶି ଯାଉଛି ଆଜି କିଛି ପୁରୁଣା ସ୍ମୃତି କଟକର ବର୍ଷା କେବଳ ଆପଣଙ୍କୁ ଭିଜାଏନି ବରଂ ଅନେକ ଗୁଡ଼ିଏ ଅନୁଭବ ଭରିଦିଏ ଆପଣଙ୍କ ହୃଦୟରେ ହଁ ବାଦାମବାଡ଼ିର ସେଇ ବ୍ୟସ୍ତ ରାସ୍ତା ଆଉ ବକ୍ସି ବଜାରର ସେଇ ଚା ଦୋକାନ ଆଉ କଲେଜ ଯିବା ପାଇଁ ଛାତ୍ରଛାତ୍ରୀଙ୍କର ସେଇ ଭିଜା ହସ ଶୈଳବେଳା ଛକରେ ବର୍ଷାରେ ସୁନ୍ଦରୀ ଝିଅମାନଙ୍କର ବର୍ଷା ଛତା ଧରି ନିଜକୁ ଭିଜେଇବା ଭୟରେ ଦୌଡ଼ିକି ଯାଉଥିବାର ରାସ୍ତା ସବୁକିଛି ବର୍ଷା ସହ ଟିକେ ଜୀବନ୍ତ ହେଇଯାଏ ଆଉ ଏହି ସମୟରେ ଗୋଟିଏ ସାଥୀ ସବୁବେଳେ ଆପଣଙ୍କ ପାଖରେ ଥାଏ ସେ ହେଉଛି ରେଡ଼ିଓ ଆମ ରେଡ଼ିଓ ଯେତେବେଳେ ବିଜୁଳି ଚମକେ ଆଉ ଆକାଶ ଗର୍ଜନ କରେ ସେତେବେଳେ ରେଡ଼ିଓର ମୃଦୁ ସ୍ୱର କହି ଉଠେ ଚିନ୍ତା କରନ୍ତୁ ନାହିଁ ମୁଁ ଅଛି ହଁ କେତେ ଘରେ ଆଜି ବି ସକାଳ ଆରମ୍ଭ ହୁଏ ରେଡ଼ିଓର ଭଜନରେ ଦିନ କଟେ ଗୀତରେ ଆଉ ସନ୍ଧ୍ୟାର ହସ କଥା ଆଉ ସ୍ମୃତିରେ ଆଉ ପୁଣି ବର୍ଷାରେ କୁମାର ସାନୁଙ୍କ ଆୱାଜରେ ଏଇ ରିମ୍ ଝିମ୍ ଗୀତରେ

ଶୁଣିଛନ୍ତି ଆପଣମାନେ ମର୍ଣ୍ଣିଂ ମେଲୋଡି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ହଁ, ଆଜିର ଏହି ବର୍ଷା ଭିଜା ସକାଳରେ ଆସନ୍ତୁ ମନର ଗଳିରେ ଟିକେ ବୁଲି ଆସିବା। କୁହାଯାଏ ପ୍ରତ୍ୟେକ ସହରରେ ନିଜସ୍ୱ ଗୋଟିଏ ସୁଗନ୍ଧ ଥାଏ। ଏଇ ଯେମିତି ଆମ କଟକର ସୁଗନ୍ଧ ହେଉଛି ଭିଜା ମାଟି, ଗରମ ଦହିବରା ଆଳୁଦମ ଆଉ ତା ସହିତ ମହାନଦୀର ପବନ। ବର୍ଷା ଆସିଲେ ବାରବାଟୀର ସେଇ ଦୁର୍ଗରୁ ପୁରୁଣା ଇଟାମାନେ ଯେମିତି ନିଜ କାହାଣୀ କହିବାକୁ ଲାଗନ୍ତି। କାଠଯୋଡ଼ି କୂଳରେ ପବନ ଗୀତ ଗାଏ, ଆଉ ବାଦାମ ବାଡ଼ିର ବ୍ୟସ୍ତ ରାସ୍ତା କିଛି ସମୟ ପାଇଁ ନିରବ ହୋଇଯାଏ। ସେଇ ନିରବତା ଭିତରେ ଗୋଟିଏ ସ୍ୱର ସବୁବେଳେ ଶୁଣାଯାଏ, ସିଏ ହେଉଛି ଆମ ରେଡିଓର ସ୍ୱର। ମନେ ଅଛି କି ଛୋଟବେଳେ କରେଣ୍ଟ ଯେତେବେଳେ ଚାଲି ଯାଉଥିଲା, ଘରର କୋଣରେ ଥିବା ସେଇ ଛୋଟ ଟ୍ରାଞ୍ଜିଷ୍ଟରଟା ବାହାର କରାଯାଉଥିଲା। ବାହାରେ ବର୍ଷାର ଟୁପ୍ଟାପ୍ ଶବ୍ଦ ଆଉ ଭିତରେ ରେଡିଓର ପୁରୁଣା ଗୀତ, ସେଇ ମୁହୂର୍ତ୍ତ ଗୁଡ଼ିକ ଆଜି ବି ହୃଦୟରେ ସତେଜ ହେଇକି ଅଛି। ରେଡିଓ କେବଳ ଖବର କିମ୍ବା ଗୀତ ଶୁଣାଏନି, ଏହା ଆମ ଜୀବନକୁ ସ୍ମୃତିକୁ ଜୀବନ୍ତ ରଖେ। ବାଲିଯାତ୍ରାର ମେଳା ହଉ କି ରଥଯାତ୍ରାର ଉତ୍ସାହ ହଉ, କଟକ ପ୍ରତ୍ୟେକ ଉତ୍ସବରେ ରେଡିଓ ସହିତ ଜଡ଼ିତ। ଆଉ କଟକର ପ୍ରତ୍ୟେକ

ଉତ୍ସବରେ ରେଡିଓ ଆମ ସହିତ ରହିଛି। ଆଜି ବି କୌଣସି ଚା ଦୋକାନରେ ଠିଆ ହେଲେ ଦେଖିବେ କେହି ଖବର ଶୁଣୁଛନ୍ତି ତ କେହି ଗୀତ ଗୁନଗୁନ କରୁଛନ୍ତି, ଆଉ କେହି ଆର୍ଜିମାନଙ୍କ କଥା ନିଜ ଜୀବନର ଛବି ଭିତରେ ଖୋଜୁଛନ୍ତି। ବର୍ଷା ଆମକୁ ଟିକେ ଅଟକି ଯିବାକୁ ଶିଖାଏ, ଆଉ ରେଡିଓ ଆମକୁ ଶୁଣିବାକୁ ଶିଖାଏ, ଶୁଣିବା ନିଜ ମନକୁ, ନିଜ ଲୋକଙ୍କୁ, ନିଜ ସହରକୁ। ହଁ, ଆଉ ଏଇ ସକାଳୁ ଜୋରଦାର ବର୍ଷାର ସିନ୍ ବି ଟିକେ ଅଜବ ନା। ହଁ, କେବେ ଏମାନେ ମନର ଭିଜା ପୃଷ୍ଠାକୁ ଖୋଲି ଦିଅନ୍ତି ତ ଆଉ କେବେ କାହାର ସ୍ମୃତିକୁ ଚୁପଚାପ ଆଖି ଆଗରେ ଆଣି ଠିଆ କରିଦିଅନ୍ତି। ବର୍ଷାର ପ୍ରତ୍ୟେକ ଟୋପା ଯେମିତି ଗୋଟିଏ ଅକୁହା କଥା କୁହେ, ଗୋଟିଏ ଅକୁହା କାହାଣୀ କୁହେ। କେତେ କଥା ଅଛି ଯାହା ଆମେ କହିପାରୁନା, କିନ୍ତୁ ବର୍ଷା ସେଗୁଡ଼ିକୁ ନିଜ ଭାଷାରେ କହିଦିଏ। ପ୍ରେମ ବି ଠିକ୍ ସେମିତି, ସବୁବେଳେ ଶବ୍ଦର ଆବଶ୍ୟକତା ନଥାଏ, କେବେ କେବେ ଛତା ତଳେ ଦୁଇଟି ନିରବତା ହଜାର କଥା କହିଦିଏ। ହଁ, କେବେ ହାତରେ ଗରମ ଚା ର କପ୍, ଆଉ ବାହାରେ ଝରୁଥିବା ବର୍ଷା, ସେହି ମୁହୂର୍ତ୍ତରେ ମନ କାହାକୁ ନିଜର ବୋଲି ଖୋଜିବାକୁ ଲାଗେ। କୁହାଯାଏ ବର୍ଷାର ଆକାଶର ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ। ହଁ, ବର୍ଷା ଆକାଶର ସେହି ପ୍ରେମପତ୍ର ଯାହା ପୃଥିବୀକୁ ପ୍ରତିବର୍ଷ ନୂଆ କରି ଭଲ ପାଇବା ଶିଖାଏ, ଆଉ ସେ ଭଲ ପାଇବାର ଅନୁଭବକୁ ଆଉ ଟିକେ ଗଭୀର କରିଦେବା ପାଇଁ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏହି ସୁନ୍ଦର ରୋମାଣ୍ଟିକ ଗୀତକୁ।

0: କଣ କହୁଛନ୍ତି? ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ବର୍ଷା ଭିଜା ନମସ୍କାର ଆଜ୍ଞା।
0: ଆପଣଙ୍କୁ ମଧ୍ୟ ବର୍ଷା ଭିଜା ନମସ୍କାର। ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭକ୍ତିର ଯଦି କିଛି କାହାଣୀ ଅଛି, ଯଦି କିଛି କଥା ଅଛି, ନିହାତି ସେୟାର କରନ୍ତୁ।
1: ମୁଁ କହୁଛି, ଥରେ ଏକାଦଶୀ ସେମିତି ହେଇଥାଏ।
0: ହଁ ହଁ,
1: ମୁଁ ଯାଇଥାଏ, ମୋ ବାଇକ୍ ନେଇକି ଯାଇଥାଏ, ନିଜେ ପଳେଇଲି।
0: ହଁ,
1: ବାଟରେ ଗଲାବେଳକୁ ଗାଡି ପମ୍ପଚର ହେଇଗଲା।
0: ଆଚ୍ଛା,
1: ପମ୍ପଚର ହେଇଗଲା। ମୁଁ କହିଲି, ଆରେ ଗାଡି ପମ୍ପଚର ହେଇଗଲା, ସେ ସେଠୁ ଯାହା ହଉ ସଜଡା ଗଲା, ସେଠି ଅଧ ଘଣ୍ଟା ଘଣ୍ଟାଟେ ପଳେଇଲା। ତାପରେ ସେଠୁ ପୁଣି ମୁଁ ହଉ ଯାହା ହଉ, ମୁଁ କହିଲି ନାଇଁ ଚାଲ ଯିବା, ସେଠୁ ପହଞ୍ଚି ପହଞ୍ଚିବା, ସେମିତି ଗୋଟେ ସାଢେ ଗୋଟେ ପାଖାପାଖି ହେଇଗଲା। ତାପରେ ସେମିତି ଦର୍ଶନ କରିବାକୁ ଗଲାବେଳକୁ ଦେଖିଲାକୁ ବହୁତ ଭିଡ, ବହୁତ ଲୋକ,
0: ମାନେ
1: ଏତେ ଲୋକ, ମାନେ ସେ ଯୋଉ ଯେନ୍ ମେନ୍ ଗେଟ୍ ପଟେ ଯୋଉ ଯିବା ପାଇଁ ବହୁତ ଲୋକ ଥାନ୍ତି। ମାନେ ମୁଁ କହିଲି, ଆମେ ଗୋଟେ ଆସିଲି ଭଗବାନଙ୍କୁ ଦେଖିବା ପାଇଁ, ଠାକୁରଙ୍କୁ ଦେଖିବା ପାଇଁ, ଦେଖିଲା ବେଳକୁ ଠାକୁର ପହାଡ ପକେଇ ଭିତରେ ବସିଛନ୍ତି। ମୁଁ ଏତିକି ମୁଁ କହିଲି, ଆଇତେ ସମୟ ଆଉ ଅପେକ୍ଷା କରିବାନି, ମୋର ଗୋଟେ ମୁଁ କହିଲି ନା ଠାକୁରଙ୍କ ପାଖକୁ ଆସିଛନ୍ତି ଦେଖିକି ଯିବା ବୋଲି। ମୁଁ କହିଲି ନାଇଁ ଟିକେ ଦେଖିଦବା। ଏଇ ସମୟରେ ମୁଁ କହିଲି, ଯୋଉ ଆଉ ଜଣେ ସ୍ୱାମୀ ସ୍ତ୍ରୀ ଥିଲେ, ମୁଁ କହିଲି ଏତେ ବାଟରୁ ଆସିଲେ ଦେଖିଲା ବେଳକୁ କାଳିଆ ଠାକୁର ଭିତରେ ବସିଛି। ସ୍ୱାମୀ ସ୍ତ୍ରୀ କହିଲେ ଯେ ଯଦି ତମେ ପ୍ରକୃତରେ ନିଷ୍ଠାର ସହିତ କହିଥିବ, ପହଡ ସାଙ୍ଗେ ସାଙ୍ଗେ ଖୋଲିଯିବ। ମୁଁ ଏସେ ଲୋକ ଏତିକି କହିଛି, ଆଉ କିଛି ସମୟ ଭିତରେ ପହଡ
0: ଆଚ୍ଛା। ତାପରେ ଆପଣ ବହୁତ ସୁନ୍ଦର ଭାବରେ ଦର୍ଶନ କରି ଫେରିଲେ
1: ଭିତରେ। ତାପରେ ସେଠୁ ଦର୍ଶନ କରିସାରିକି ଲୋକନାଥ ଦର୍ଶନ କରିକି ଘରକୁ ଫେରିଲି। ମାନେ ଏଇ ଗୋଟେ ବହୁତ ବଢିଆ ଅନୁଭୂତି। ଆଉ ଗୋଟେ କଥା କହୁଛି, ମାନେ ବଡି ଭୋରୁ ଆମେ ଯାଇଥାଉ, ଯୋଉଟା କି 4:15 ବେଳକୁ ପହଞ୍ଚିବ।
0: ଆଜ୍ଞା,
1: ମାନେ ପ୍ରଥମ ସାହାଣ ମେଲା ଯୋଉଟା କି, ମାନେ ଦେଖିବ ସେଠି ଯୋଉ ତାଙ୍କର ସବୁ ବାଜା ବାସ୍ତବ, ଯୋଉ ତାଙ୍କର ହରିକୃଷ୍ଣ, ଏଇ ଯୋଉ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି ହେ ନାଥ ନାରାୟଣ ବାସୁଦେବ, ଏଇ ଭଜନଟା ତାଙ୍କର ଗାଉଥିବେ, ବାଜା ଚାଲିଥିବ।
0: ଆଜ୍ଞା,
1: ମାନେ ଏତେ ବଢିଆ ଲାଗେ ଶୁଣିବାକୁ ସେଠି, ଯେତିକି ସମୟ ମତେ ଭାରି ବହୁତ ସୁନ୍ଦର ଲାଗେ। ଆଉ ଗୋଟେ କଥା କହୁଛି, ମୁଁ ଏମିତି ଏବେ ମଝିରେ ଯାଇଥିଲି, 6 ମାସ ଖଣ୍ଡେ ହବ ଏକାଦଶୀ ଦିନ, ମାନେ ଦର୍ଶନ କରିବାକୁ ଗଲି ତ ସେଦିନ ସକାଳୁ ଦର୍ଶନ ହେଲା, 4:00 ରାତିରେ ମୁଁ ଦର୍ଶନ କଲି। ତା ପୂର୍ବରୁ ଆମେ ଯୋଉ ବସୁ ସେଠି ଗୋଟେ ଭଜନ କୀର୍ତ୍ତନ ଗୋଟେ ହୁଏ, ଆପଣ ସେଇଠି ଥରେ ଯଦି ବସିକି ଯିବେ ସେଠି ହଜିଯିବେ, ମାନେ ଏତେ ସୁନ୍ଦର ଲାଗିବ ଭଜନଟା ଆପଣଙ୍କୁ, ମାନେ ଶୁଣି ଶୁଣି ଆପଣ ମାନେ ହଜିଯିବେ। ତା
0: ଭକ୍ତିର ରସ ହିଁ ସେମିତି, ଯିଏ ଭକ୍ତିରେ ଭିଜିଛି ସେ ଜାଣିଛି। ଏମିତି ତ ମହାପ୍ରଭୁଙ୍କୁ ନେଇ ଅନେକ ଭକ୍ତି, ମାନେ ଭକ୍ତି ଭାବନା ସମସ୍ତଙ୍କର ରହିଛି। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ କଥା ସେୟାର କଲେ, ନମସ୍କାର। ସତରେ ମହାପ୍ରଭୁଙ୍କୁ ଯିଏ ଭାବରେ ଡାକେ, ସିଏ ସେ ଭାବଗ୍ରାହୀଙ୍କର ଭାବ ନିହାତି ଗ୍ରହଣ କରନ୍ତି। ତାହେଲେ ଆପଣ ବି ଏମିତି ଭାବ ଭକ୍ତି ସହିତ ଯୋଡ଼ି ହେଇକି ଥାଆନ୍ତୁ ଏବଂ ମହାପ୍ରଭୁଙ୍କ ଭକ୍ତିରେ ଲୀନ ଥାଆନ୍ତୁ। ଏବେ ପାଇଁ ଏହି ସୁନ୍ଦର ଭାବଭକ୍ତି ଭରା ଗୀତଟି ଆପଣ ସମସ୍ତଙ୍କ ପାଇଁ।

0: आहे नीला शैल तुम्हार लीला अपार तुम्हार करुणा एमिति प्रतिटि धारापृष्ठवासी उपरे एमती वर्ष थाउ आपण माने सुनो छंती 100.4 आकाशवाणी एफएम रेनबो काटक दिल से दिल तक हृदय मित्र अछि आपणको सहित महाप्रभुंकर कहानी कुनी चलत देखबा महाप्रभुंकर कहानी कुनी किछि छोटो अनुभूति हम सहित शेयर करबा पई कि अछि फोन कॉल ले से कोन कहू छंती हेलो
1: भौणी नमस्कार वर्षा विजा नमस्कार जय जगन्नाथ
0: नमस्कार जय जगन्नाथ के कहू छंती कोट कहू छंती
1: ସମସ୍ତେ ବି ଜାଣିଥିବେ ଯେତେବେଳେ ଦାରୁ ସଂଗ୍ରହ କରାଯାଉଥିଲା ଯେ ଆମର ମା ସାରଳାଙ୍କ ପୀଠରୁ ବଳଭଦ୍ରଙ୍କ ଦାରୁ ସଂଗ୍ରହ ହେଇଥିଲା ଏବଂ ଆପଣଙ୍କର ରଘୁନାଥପୁର ଠାରେ ପ୍ରଭୁ ଜଗନ୍ନାଥଙ୍କର ଦାରୁ ମିଳିଥିଲା ତା ସହିତ ଆପଣଙ୍କ ଯଶବନ୍ତପୁର ନାଇଲୋ ଯୋଉଠିକି ଯଶବନ୍ତ ଗାଦି ସେଠୁ ମା ସୁଭଦ୍ରାଙ୍କର ବି ଦାରୁ ମିଳିଥିଲା ତେଣୁ ଦାରୁଙ୍କୁ ଦର୍ଶନ କରିବା ପାଇଁ କି ଆମେ ଦି ଜଣ ତିନି ଜଣ ସାଙ୍ଗ ଗୋଟେ ଚିନ୍ତା କଲେ ଯିବା ବହୁତ ଲୋକ ଜନସମାଗମ ହଉଛନ୍ତି ଦର୍ଶନ କରିକି ଆସିବା ତେଣୁ ରଘୁନାଥପୁର ଯିବା ପାଇଁ ମୋର ବହୁତ ଇଚ୍ଛା ଥିଲା କିନ୍ତୁ ଥରେ ଆମେ ଯୋଉଦିନ ଦାରୁ ଏଠୁ ନେଇକିରି ଗଲେ ଆସିଥିଲେ ଦଇତାପତି ସବୁ ଆମେ ରଘୁନାଥପୁର ପାଖକୁ ଗଲା ବେଳକୁ ସେ ପଳେଇ ଗଲେଣି ଆଗକୁ ବହୁତ ଆଗକୁ ତେଣୁ ଆମର ତ ଯାହା ହଉ ଭଗବାନଙ୍କ ଡୋରି ଲାଗିଛି ଏବଂ ଭଗବାନଙ୍କର ଗୋଟେ ଇଚ୍ଛା ଅଛି ଆମର ଦର୍ଶନ ପାଇଁ କି ଆମେ ତା ପଛରେ ପୁରା ଫଲୋ କରିକି ଏପଟେ ଗଲୁ କନ୍ଦରପୁର ପଟେ ଆଉ ଡାଇରେକ୍ଟ ଯାଇକିରି ନୂଆ ବଜାର ପାଖରେ ଠାକୁରଙ୍କୁ ଦର୍ଶନ କଲୁ ଆଉ ବହୁତ ଲାଇଟ୍ ଫାଇଟ୍ ଲାଗିଲା ରାତିରେ ସବୁ ଯାଉଥିଲେ

0: ପୁରା ଶୋଭାଯାତ୍ରାରେ ବହୁତ ଖୁସି ଲାଗିଲା, ଯେମିତିକି ଆମର ଗୋଟେ ପରିଶ୍ରମର ଫଳ ଆମକୁ ମିଳିଗଲା, ତେଣୁ ସେ ଦ୍ୱାରକୁ ଦର୍ଶନ କରିକି ଯେମିତି ଆମେ ସୌଭାଗ୍ୟ ପ୍ରାପ୍ତି ହେଲୁ, ତେଣୁ ଏଇଟା ମତେ ଫିଲ୍ ହେଲା। ଆଉ ଘରକୁ ଫେରିଲା ବେଳେ ବହୁତ ଜାମ୍ ଥିଲା, ଆମେ ବାଇପାସରେ ସେପଟ ରୋଡରେ ଆସିଲୁ ନୂଆ ବଜାର, ଯୋଉ ଆପଣଙ୍କ ଯୋଉ ତାରିଣୀ ମନ୍ଦିର ନାହିଁ ଆପଣଙ୍କର ବିରିବାଟି, ଆରପଟ ରୋଡ ଦେଇକି ଘରକୁ ଆସିଲୁ, ତେଣୁ ସେଇଦିନ ମତେ ବହୁତ ସାଟିସ୍ଫାକ୍ସନ୍ ମିଳିଥିଲା।
1: ଆଚ୍ଛା, ସେ ତାରଙ୍କ ଦର୍ଶନ ହେଇଯାଇଛି ବୋଲି ଆପଣଙ୍କର?
0: ନିଶ୍ଚିନ୍ତ ଭାବରେ, ଯାହା ଯଦି ପଳେଇ ଯାଇଥାନ୍ତେ କଟକ ଠାରୁ ଆଗକୁ ଆମେ ଆଉ ଦର୍ଶନ ପାଇପାରିନଥାନ୍ତେ, ଯାହା ବି ନୂଆ ବଜାର ପାଇଁ ଦର୍ଶନ କରିକି ଆସିଲୁ, ସେଟା ବହୁତ ଗୋଟେ ମତେ ଆତ୍ମାକୁ ଶାନ୍ତି ଦେଇଥିଲା। ଆଜି ଆପଣଙ୍କ ଟପିକ ଉପରେ ମୋର ସେ କଥା ମନେ ପଡ଼ିଗଲା। ଆଉ
1: ଯେ ସେଦିନ ଆପଣଙ୍କ ହୃଦୟରେ ଭକ୍ତି ଥିଲା, ଭକ୍ତି ଥିଲେ ଭଗବାନ ନିହାତି ଶୁଣନ୍ତି, ସେଇ ଭକ୍ତି ଭାବନା ରହିଲେ ଭଗବାନ କେବେ କାହାକୁ ନିରାଶ କରିନାହାନ୍ତି, ଆପଣଙ୍କୁ ବି କରିନଥିଲେ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଏବଂ ନିଜ କଥା ଆମ ସହିତ ସେୟାର କଲେ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ମା ଶାରଳା ଏମିତି ଘଣ୍ଟ ଉଡେଇଥାନ୍ତୁ। ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ଆପଣଙ୍କ କାହାଣୀ ମୋ ସହିତ ସେୟାର କରିପାରିବେ। ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର କ'ଣ ଅନୁଭୂତି ଅଛି, କିଛି କାହାଣୀ ଅଛି, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ନେକ୍ସଟ କଲର୍ ଆମର କିଏ ଅଛନ୍ତି ଆଉ ସିଏ କ'ଣ କହୁଛନ୍ତି। ହ୍ୟାଲୋ।
2: ଜିନ୍ଦା ଥିବା ଇନ୍ସାନକୁ ଗିରାନେ ମେ ଲୋକ କୋଇ କସର ନେଇ ଛୋଡ଼ତେ, ଆର୍ ମରେ ହୁଏ ଇନ୍ସାନକୁ ଉଠାନେ ମେ ହର କୋଇ ଏକଜୁଟତା ଦିଖାତା ହେ। ସୁବହ ସକାଳ ନମସ୍କାର ଦେବସ୍ମିତା ମ୍ୟାମ।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ପ୍ରଶାନ୍ତ କହୁଥିଲି, ରାଜହାଂସ କଟକରୁ। ବହୁତ ଉଚ୍ଚକୋଟୀରେ ଥିଲା ଆପଣଙ୍କ ମହାପ୍ରଭୁଙ୍କ ଉପରେ ଚର୍ଚ୍ଚା ଆଜି ସକାଳର।
1: ବହୁତ ବହୁତ ଧନ୍ୟବାଦ।
2: ଏକ୍ସପିରିଏନ୍ସ କହିବି କଣ ମ୍ୟାମ, ବହୁତ ମାନେ 1995 ମୁଁ ପୁରୀରୁ ନୂଆଦିଲ୍ଲୀ ଉପଭୋଗ ଗୋଟେ ସୁପରଫାଷ୍ଟ ଟ୍ରେନ୍ରେ ଚାକିରି କରୁଥିଲି, ଆଉ ସେଦିନ 7:00 ମୁଁ ପୁରୀରୁ ହିଁ ଯାଇଥିଲି ଆଉ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲି, ଏବଂ ସେଇ ନୂଆଦିଲ୍ଲୀରେ କାନପୁର ପରେ ଦୀର୍ଘ 6 ଘଣ୍ଟାର ବ୍ୟବଧାନ ପରେ ନୂଆଦିଲ୍ଲୀ ଆସେ, ଆଉ କୋଉଠି ବି ଟ୍ରେନ୍ ରୁହେନି। ସେ ଯୋଉ ଫିରୋଜାବାଦ ଟ୍ରେନ୍ ଦୁର୍ଘଟଣା ହେଇଥିଲା ଆପଣ ଶୁଣିଥିବେ, ସେଇ ଟ୍ରେନ୍ରେ ମୁଁ ଥିଲି, ଏବଂ ମୃତ୍ୟୁର ବିଭୀଷିକା ଆଉ ଯନ୍ତ୍ରଣା ମୁଁ ନିଜ ଆଖିରେ ଦେଖିଛି। ଆଉ 7 ବଗି ପର୍ଯ୍ୟନ୍ତ କିଛି ନଥିଲା, 8 ବଗି ଥିଲା ଅଧା ଟ୍ରେନ୍ରେ, ଅଧା ଲାଇନ୍ରେ, ଅଧା ଇଏରେ, ଆଉ ଆମ ବଗି ସୁରକ୍ଷିତ ଥିଲା। ଆଉ ମହାପ୍ରଭୁ ସେଦିନ ବହୁତ ସୁନ୍ଦର ଭାବରେ ପୁରା ସୁରକ୍ଷିତ ରଖିଥିଲେ ମ୍ୟାମ।
1: ଯା ହଉ, ଆପଣ ସେଦିନ ସୁରକ୍ଷିତ ଥିଲେ ଏଇଟା ଜାଣିକି ଖୁସି ଲାଗୁଛି, ମାନେ ରୋମମୂଳ ବି ଟାଙ୍କରି ଉଠୁଛି ମହାପ୍ରଭୁଙ୍କ ଭକ୍ତି। ଏବଂ ଆପଣ ଯେହେତୁ ମହାପ୍ରଭୁଙ୍କୁ ଡାକିଥିଲେ, ଆପଣ ସେଦିନ ସୁରକ୍ଷିତ ଅଛନ୍ତି, ଏବେ ବି ଆପଣ ସୁସ୍ଥ ଅଛନ୍ତି, ଆମ ସହିତ କଥା ହେଉଛନ୍ତି, ଜାଣିକି ବହୁତ ଭଲ ଲାଗୁଛି। ସେମିତି ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଅଗାଢ ଭକ୍ତି ଥାଉ। ବହୁତ ବହୁତ ଧନ୍ୟବାଦ।
2: ହଁ,
1: ସେ ସବୁବେଳେ ପାଇଁ ସେ ଭାବର ଠାକୁର, ତ ଆପଣ ସବୁବେଳେ ଏମିତି ଭାବରେ ତାଙ୍କୁ ଖୋଜୁଥାନ୍ତୁ, ସବୁବେଳେ ନିକଟରେ ପାଇବେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ନମସ୍କାର ଆଜ୍ଞା।
1: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର କିଛି ଅନୁଭୂତି, କିଛି ଅନୁଭବ ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କ'ଣ କହୁଛନ୍ତି। ହ୍ୟାଲୋ।
3: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ନମସ୍କାର, ଆଜିର ଟପିକ ଉପରେ କଣ କହିବେ?
3: ଦେଖ ଦେଖ ଗୋ ମିତଣୀ, ମୁକ୍ତି ମଣ୍ଡପେ ଝୁଲନ୍ତି ମଦନ ମୋହନ ସୁଦର୍ଶନ, ଦେଖିବା ପାଇଁ କି ତାର ସଲୀଳା ଜାତ ଜନତା, ହୁଏରେ ଠେଲା ପେଲା କନ କନ, ନେଇଛି କଳି ଯୁଗେ ଅବତାରୀ ବିକଳାଙ୍ଗ ରୂପ ସେତ ଭକ୍ତର ଧନ, କେତେ ମୁନି ଋଷି ଭେଦି ନ ପାରନ୍ତି ତାର ଗୁଡ ରହସ୍ୟ ଘନ, ଉଦ୍ଧାର ପାଇଁ ଭକ୍ତର ପରା ଖାଣ୍ଡବ ବନ ଦହନ, ତାର ଚରଣା ବିନ୍ଦରେ ଲାଖି ରହିଥାଉ ସଦା ଭକ୍ତର ପ୍ରାଣ ମନ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।
3: ପ୍ରଭୁଙ୍କର ନାଗାର୍ଜୁନ ବେଶ ହେଇଥିଲେ।
1: ଆଚ୍ଛା।
3: ନାଗାର୍ଜୁନ ବେଶରେ ମୁଁ ଯାଇଥିଲି, ଏକୁଟିଆ ଯାଇଥିଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁକି, ପ୍ରବଳ ଭିଡ ହେଇଥିଲା, ସେ ଭିଡ ଭିତରେ ମୁଁ ମଧ୍ୟ ଥିଲି।
1: ଆଚ୍ଛା।
3: ହଠାତ୍ ଠେଲା ପେଲା ଦଳା ଚକଟା ହେଇଗଲା, ସେଇ ବର୍ଷ 6 ଭକ୍ତଙ୍କର ମୃତ୍ୟୁ ମଧ୍ୟ ହେଇଥିଲା।
1: ଆଚ୍ଛା।
3: ଆଉ ମୁଁ କେମିତି ସେ ଭିଡ ଭିତରୁ ବଞ୍ଚିଛି ସେ କଥା ପ୍ରଭୁ ଶ୍ରୀ ଜାଣିଛନ୍ତି ମୁଁ କେମିତି ସୁରକ୍ଷିତ ଭାବରେ ବଞ୍ଚିଲି ସେ କଥା ମୁଁ ନିଜେ ବି ଜାଣିପାରିଲିନି, କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ।

0: ଦୂରୁ ମୁଁ ବଞ୍ଚି ଯାଇଛି, ଏବେ ବି ବଞ୍ଚିକି ଅଛି। ସେଥିପାଇଁ କୁହାଯାଇଛି, ମାରେ ହରି ତ ରଖେ କିଏ, ରଖେ ହରି ତ ମାରେ କିଏ। ଆଜି ବି ସେ କଥା ମନେ ପଡିଲେ ମୋ ଦେହରେ ଶିହରଣ ସୃଷ୍ଟି ହେଇଯାଏ।
1: ସେ ବିଶ୍ୱ ନିୟନ୍ତା, ତାଙ୍କ ହାତରେ ସବୁକିଛି, ଆମେ ଯେତେ ଯାହା ଭାବିଲେ ତାଙ୍କ ଭାବନା ସବୁବେଳେ ପାଇଁ ଉର୍ଦ୍ଧ୍ୱରେ। କିନ୍ତୁ ଭକ୍ତିରେ ଯେତେବେଳେ ଆପଣ ଡାକିଛନ୍ତି ଆଉ ଯାଇ ପହଞ୍ଚିଛନ୍ତି, ତାଙ୍କ ଦର୍ଶନ କରିଛନ୍ତି, ସେଇଟା ବହୁତ ସୁନ୍ଦର ଦୃଶ୍ୟ ଥିବ ଆପଣଙ୍କ ପାଇଁ, ବହୁତ ସୁନ୍ଦର ଅନୁଭୂତି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଟିକେ ରେଡିଓ ସାଉଣ୍ଡ ଆପଣ କମ୍ କରିବେ ଆପଣଙ୍କର?
0: ଧନ୍ୟବାଦ,
1: ଧନ୍ୟବାଦ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ମହାପ୍ରଭୁଙ୍କୁ ନେଇ ଆପଣଙ୍କର ଅନୁଭୂତିର ଯାତ୍ରା ଆମ ସହିତ ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ହଁ, ଯେଉଁମାନେ ବି କଲ୍ କରୁଛନ୍ତି ସେମାନେ ଯେଉଁଠି ଭଲ ନେଟୱାର୍କ ଅଛି ସେଠି କଲ୍ କରନ୍ତୁ, ଏବଂ ଯଦି ଆପଣଙ୍କ ଆଖପାଖରେ ରେଡିଓ ଅଛି, ପାଖରେ ରେଡିଓ ଅଛି, ରେଡିଓର ଭଲ୍ୟୁମ୍କୁ ଟିକେ ସ୍ଲୋ କରନ୍ତୁ, ସୋ ଦେଟ୍ ଆମେ ଆପଣଙ୍କ ଭଏସ୍ ବହୁତ ଭଲ ଭାବରେ ଶୁଣିପାରିବୁ, ଆପଣ ମଧ୍ୟ ଆମ ଭଏସ୍ ସୁନ୍ଦର ଭାବରେ ଶୁଣିପାରିବେ। ଯେଉଁମାନେ ଆମକୁ ଶୁଣୁଛନ୍ତି ସେମାନେ ମଧ୍ୟ କ୍ଲିୟରଲି ଭଏସ୍ ଶୁଣିପାରିବେ। ନିହାତି ଭାବରେ ଆପଣମାନେ ଅନୁରୋଧ ରକ୍ଷା କରିବେ ଏବଂ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315। କିନ୍ତୁ ଏବେ ପାଇଁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ଏହି ସୁନ୍ଦର ଭାବ ଭକ୍ତିଭରା ଭଜନଟି ଆପଣ ସମସ୍ତଙ୍କ ପାଇଁ।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ରେ ଦେବ ମିତ୍ରା ଅଛି ଆପଣଙ୍କ ସହିତ ସୋନିକି ଡାଲ୍ ଇନ୍ ଲାଇଫ୍ ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ
1: ଦେବମିତ୍ରା ମ୍ୟାଡମ୍ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ନମସ୍କାର ଡଲି ମ୍ୟାଡମ୍, କ'ଣ କହିବେ ଆଜିର ଟପିକ ଉପରେ?
1: ଆଜିର ଟପିକ ଉପରେ କହିବି, ଏଇଟା ଗୋଟେ ବହୁତ ବଡ଼ ଅନୁଭୂତି ମୋର, ମୋ ଜୀବନ ହବା ଯାଏ ବି ମୋର ମୁଁ ପାଚରି ପାରିବିନି। ଥରେ 17-18 ମସିହା କଥା କହୁଛି, ଥରେ ଆମେ ଏମିତି ବସ୍ତରୁ ବସିଲୁ, ଆମେ କହିଲୁ ଯିବା ପୁରୀ, ଅବେଳାରେ ବାହାରି ପଡ଼ିଲୁ। ବାହାରିକି ପୁରୀରେ ଯାଇ ପହଞ୍ଚିଲା ବେଳକୁ ବହୁତ ଭିଡ଼, ଦର୍ଶନ କରିଗଲାନି କି ଅବଡ଼ା ବି ପାଇଲୁନି, ଫେରିକିରି ଆସିଥିଲୁ। ତା ଗାଡ଼ିରେ ଠିକ ବସିଛୁ, ଆମର ଜଣେ ବନ୍ଧୁ, ସେ ଜଣେ ସାର ହେବେ ଆମ ଜଗତସିଂହପୁରର, ମୋ ଭାଇର ଚିହ୍ନା, ସେ ଜଣେ ସାର ହେବେ ଗାଡ଼ିରେ ବସିଛୁ, ସିଏ ସେଠୁ ଆସି ପହଞ୍ଚିଗଲେ। ଆମେ ମନେ ମନେ ଭାବୁଥାଉ, ଆମେ କହିଲୁ ହଟିଆ ଠାକୁର ଏତେ ହତ ଆମ ସାଙ୍ଗରେ କରୁଛି, ଟିକେ ଦର୍ଶନ ଦେଲାନି କି ଅବଡ଼ା ବି ପାଇଲୁନି ଆମେ, ହଉ ଯାଉ ପତିତ ପାବନ ଦେଖିକିରି ଦର୍ଶନ କରି ଆସିବୁ, ମନକୁ ବୁଝେଇ କାର ଗାଡ଼ିରେ ବସୁ। ସେ ସାର ଜଣକ ଦେଖା ହେଲେ, ତାଙ୍କ ଘରକୁ ଡାକି ନେଲେ, ଆସ ଆସ ଆମ ଘରକୁ ଆସ, ଡାକିକିରି ନେଇ ଜଳଖିଆ ପତ୍ର ଦେଲେ। ଜଳଖିଆ ପତ୍ର ଖାଇକିରି ଗପ ସରିଲା ବେଳକୁ ସେଠୁ ଆମେ କହିଲୁ ଯିବା, ଆଉ ତାର କହିଲେ ନାଇଁ ନାଇଁ ଆସନ୍ତୁ, ଏଇଲେ ଆଳତୀ ହବ ଦେଖିବା। ସେଠୁ ଗଲୁ ଜଗନ୍ନାଥଙ୍କର ଆଳତୀ ଦେଖିଲୁ, ଜଗନ୍ନାଥଙ୍କୁ ବଢିଆ କିରି ଦର୍ଶନ କଲୁ, ସେଠୁ ଆସିଲୁ। ଆମେ କହିଲୁ ଏତେ ହଟିଆ ଠାକୁର ହଇରାଣ କଲୁ, ସେସବୁ ଆମକୁ ଭଲରେ ଦର୍ଶନ ଦେଲୁ, ତ ଆଳତୀ ବି ଦର୍ଶନ କରେଇଦେଲୁ।
0: ଆଚ୍ଛା, ଟିକେ ହଇରାଣ ହେଲେ କିନ୍ତୁ ବହୁତ ଭଲ ଭାବରେ ଆଳତୀ ଦର୍ଶନ କଲେ, ଭଗବାନଙ୍କୁ ଦର୍ଶନ କଲେ।
1: ମ୍ୟାଡମ ଆମେ ପଳେଇ ଆସୁଥିଲୁ, ଅଭିମାନ କରି ପଳେଇ ଆସୁଥିଲୁ ଠାକୁରଙ୍କୁ। ଆମେ କହିଲୁ ଆମକୁ ଟିକେ ଦର୍ଶନ ଦେଲୁନି, ଅଭଡ଼ା ବି ଖୋଇଦେଲୁନି, ହଉ ତ ପତିତ ପାବନ ଆମେ ଦର୍ଶନ କରୁ, ତ ବଡ ଦାଣ୍ଡରେ ଠିଆ ହେଇ ଯାଉଛୁ ଆଉ।
0: ଆଚ୍ଛା,
1: ଟିକେ ଅଭିମାନ କରି ଆସୁଥିଲୁ, ଦେଖିଲା ବେଳକୁ ସାର ଜଣକ ଆସିକିରି ଆମକୁ ନେଲେ, ଜଳଖିଆ ହରିକା ଦେଲେ, ତାଙ୍କ ଘରେ ବସେଇଲେ, ତାଙ୍କ ଘର ସେଇଠି ଜଗତସିଂହପୁରରେ, ସିଏ ଚାକିରି କରିଥିଲେ କିନ୍ତୁ ସେଠି ଅଛନ୍ତି, ସେଠି ଘର ଅଛି, ସେଠି ଘର ଅଛି, ଦେଖା ପଡ଼ିଗଲେ ବସେଇଲେ। ତାପରେ କହିଲେ ଆମକୁ ଚାଲ ଆଳତୀ ଦେଖିବା, ସନ୍ଧ୍ୟା ହେଇଗଲାଣି, ସନ୍ଧ୍ୟା ଆଳତୀ ଦର୍ଶନ କରିବ ଆଉ। ଆମେ ସେଇଆ କହିଲୁ, ଆମେ କହିଲେ ହଟିଆ ଠାକୁର ପ୍ରକୃତରେ, ଇଏ ହଟିଆ ଠାକୁର, ହଟ ନ କଲେ କିଛି କରିବନି, ପୁରା ମନଟା ପୁରା ଦୁଃଖ ହେଇଯାଇଥିଲା, ପୁରା କାନ୍ଦ କାନ୍ଦ ଛଳ ଛଳ, ଏତେ ବାଟରୁ ଆମେ ଯାଇଛୁ, ଟିକେ ଦର୍ଶନ ପାଇଲୁନି ଯେ ଅବଡ଼ା ଖାଇଲୁନି,
0: କିନ୍ତୁ
1: ଦର୍ଶନ ଦେଲା, ସେ ମନ କଥା ବୁଝିପାରିଲା, ଅବଡ଼ା ଖାଇଲୁ, ତା ଆଳତୀ ଦର୍ଶନ କଲୁ, ଆସିଲୁ।
0: ଆପଣଙ୍କ ଅଭିମାନ ଭରା କଥା ଜଗା ବୁଝିଲେ ଆଉ ଆପଣଙ୍କୁ ଦର୍ଶନ ଦେଲେ, ଆଳତୀ ଦର୍ଶନ କଲେ, ଅବଡ଼ା ଖାଇଲେ କଲେ, ସତରେ ଶୁଣିକି ବହୁତ ଭଲ ଲାଗୁଛି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ, ରଖୁଛି, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671-230-3153 ରେ ଏବଂ ସେୟାର କରିପାରିବେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର ଅନୁଭୂତି, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ
2: ଅପା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ। ରଶ୍ମି ଭାଇ କହୁଛନ୍ତି।
2: ଆପଣ ନାଁ କହିଦେଲେ ମାନେ ଭଏସ୍ ରୁ ଆପଣ ପୁରା ପରିଚିତ ନାଇଁ?
0: ଆଜ୍ଞା, କୁହନ୍ତୁ କଣ କହୁଛନ୍ତି।
2: ରଶ୍ମି ରଞ୍ଜନ ସାହ, ନାଥ ବଜାର।
0: ଆଜ୍ଞା, ଆଜିର ଟପିକ ଉପରେ କଣ କହିବେ କୁହନ୍ତୁ।
2: ଟପିକ ଟା

0: ବହୁତ ମାନେ ଜଗନ୍ନାଥଙ୍କ ଟପିକ ଯୋଉ ରଖିଛନ୍ତି ଆକ୍ଚୁଆଲି ମୁଁ ଶୁଣୁଥିଲି ବର୍ଷା ବି ଜୋର ହଉଛି ବାପାଙ୍କର ମୋ ବସିଥିଲୁ ମନେ ପଡିଲା ମୁଁ ଯେତେ 2023 ରଥଯାତ୍ରାକୁ ଯାଇଥିଲି ମାନେ ରଥଯାତ୍ରା ଦିନ ରାତିରେ ଯାଇଥିଲି ହେଲା ରାତିରେ ଯାଇଥିଲି ଜଗନ୍ନାଥଙ୍କ ବଳଭଦ୍ରଙ୍କ ରଥ ପାଖେ ନଡ଼ିଆ କିଣିଲି ପର୍ସକୁ ପ୍ୟାକେଟରେ ପୁରେଇଲି ସୁଭଦ୍ରାଙ୍କ ରଥ ପାଖେ ନଡ଼ିଆ କିଣିଲି ଭୋଗ କଲି ପର୍ସ ପ୍ୟାକେଟ ପୁରେଇଲି ଜଗନ୍ନାଥଙ୍କ ରଥ ପାଖେ ନଡ଼ିଆ କିଣିଲି ପର୍ସକୁ ପଛ ପ୍ୟାକେଟ ପୁରେଇକି ଯେତେବେଳେ ଜଗନ୍ନାଥ ଭୋଗ କରିକି ବିଦା କି ଭାଇନା ମାଗନ୍ତି ପର୍ସ ନାହିଁ ପର୍ସ ନାହିଁ ଗାଡିରେ ତେଲ ଅଛି ମୋ ସାଙ୍ଗେ ସାଙ୍ଗସାଥି ବି ଯାଇଛନ୍ତି ଗାଡିରେ ତେଲ ଅଛି ସେଇଠୁ ଖାଇବା ପାଇଁ ଉପର ପ୍ୟାକେଟରେ 150 ଖଣ୍ଡେ ଅଛି ପର୍ସ ନାହିଁ ହଉ ସେଠୁ ଜଗନ୍ନାଥ ମୁଣ୍ଡିଆ ମାରିକି ଆସିଲି ପ୍ରକୃତରେ ଯଦି ମାନେ ସତ ମୁଦ କାହାକୁ କେବେ ଅନ୍ୟାୟ କରିନି ସତରେ ଥିବି ମୋ ପର୍ସ ମିଳିବ ମୁଣ୍ଡିଆ ମାରିକି ଆସିଲି ଆମ ଗାଁର ପ୍ରତ୍ୟକ୍ଷ ଦେବତା ପ୍ରଭୁ ଜନାର୍ଜନକୁ ବି ମୁଣ୍ଡିଆ ମାରିଲି ଘରେ ବି କାହାକୁ କିଛି କହିଲେ ଘରେ କହିଲେ ସମସ୍ତେ ବିଗିଡ଼ିବେ ଘରେ କାହାକୁ କିଛି କହିଲେ ଏମିତି କିଛି ଦିନ ଯାଇଛି ତାପରେ ଆମ ବୋଉ କଣ କଲା ନା ସକାଳୁ ସକାଳୁ ମୁଁ ଆସିଛି ଦାଣ୍ଡରେ ବସିଛି ଗୋଟେ ମାନେ ଖାମ୍ ଦେଲା ଖାମ୍ ଦେଖିଲ ଖାମ୍ଟା ଓଜନ ଲାଗୁଛି କଣ ଦେଲା ଖାମ୍ ଖୋଲିଲା ବେଳକୁ ମୋର ହଁ ସେ ପର୍ସରେ ମୋର ସବୁ ଅରିଜିନାଲ ଆଧାର କାର୍ଡ ଡିଏଲ ସବୁ ଥିଲା ସେଠୁ ପଇସା ପଛେ ଯାଉ ମିଳିଯାଉ ଠାକୁରଙ୍କୁ ଡାକିଥାଏ ସେଠୁ ଯେମିତି ଖାମ୍ ଦେଲା ମୁଁ ଚିରିଲି ଦେଖିଲା ବେଳକୁ ସବୁ ଅଛି ପଇସା ମାନେ ସବୁ ଜିନିଷ ଅଛି ସେଠି ତା ଦେହରେ ସେ ପିଲାର ନମ୍ବର ଲେଖା ହେଇଛି ମୁଁ ସେ ପିଲାକୁ ଫୋନ କଲି ଦାଣ୍ଡ ମୁକୁନ୍ଦପୁର ପୁରୀର ସେ ପିଲାଟି ସେଠୁ ଫୋନ କଲି ମୁଁ କହିଲି ଭାଇ ନା ହଁ ଏତେ ଡେରିରେ ପାଇଲି ଆପଣଙ୍କ ଫୋନ ନମ୍ବର କୋଉଥିରେ ନଥିଲା ଆପଣଙ୍କ ଆଡ୍ରେସ ଯେହେତୁ ପ୍ରୁଫ ମିଶିଗଲା ମୁଁ ପଠେଇଥିଲି ଆଉ ଆମେ ସକାଳୁ ସକାଳୁ ସେଦିନ ଚାହା ପିଉଥିଲୁ ଜଣେ ଲୋକ ଚାଲିକି ଗଲା ବେଳକୁ ବୁଟ୍ଟା ଗୋଡ ପଡ଼ିଗଲା ସେ ପର୍ସଟା ଉଠିକି ପଇଲା ତାକୁ କାଦୁଅ ମାଦୁଅ ହେଇଥିଲା ଧୋଇଦେଲେ ଦେଖିଲା ବେଳେ ଆପଣଙ୍କର ଅଛି ପଠେଇଲି ସେଠୁ ମୁଁ କହିଲି ପର୍ସଟା ସେଠି ପର୍ସ ଭିତରେ ବି ଯେମିତି ଗୋଟେ କନ୍ଦିରେ ପଇସା ରଖେ ସେମିତି ଥିଲା ମୁଁ କହିଲି ଆମ ଗାଁ ବସ୍ ଯାଉଛି ଚୈତକ ବସ୍ ପୁରୀ ଯାଉଥାଏ ସେ ସେଠୁ ପଠେଇଲେ ମୁଁ ପଇସା ମାନେ ସେଇଠୁ ମୁଁ ଜାଣିଛି ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ପ୍ରଭୁ ଜନାର୍ଜନଙ୍କର କେତେ ପାୱାର ଆଉ ମୁଁ କେବେ ଭାବିନଥିଲି ଏତେ କୋଟି କୋଟି ଲୋକ ଭିତରେ ମୁଁ ମୋ ପର୍ସ ଫେରିପାଇବି ବୋଲି
1: ସତ କଥା ଆପଣଙ୍କ ମାନେ ମୁହଁରୁ ଏଇ କଥା ଶୁଣିଲା ବେଳକୁ ସତେବେଳେ ମାନେ ମତେ ଫିଲ୍ ହଉଛି କି ଜଗତରନାଥ ଜଗନ୍ନାଥ ସେଦିନ ଆପଣଙ୍କ କଥା ଶୁଣିଥିଲେ ଏବଂ ଆପଣଙ୍କ ପର୍ସ କୋଟି କୋଟି ଲୋକଙ୍କ ଭିତରେ ଆପଣଙ୍କ ପାଖକୁ ପହଞ୍ଚି ଦେଇଥିଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା
0: ଆପଣଙ୍କ ଏଭଳିଆ ଟପିକ ରଖିଛନ୍ତି ସେଥିପାଇଁ ଆପଣଙ୍କୁ ମାନେ ପ୍ରଭୁ ଜଗତରନାଥ ଜଗନ୍ନାଥ ପ୍ରଭୁ ଜନାର୍ଦ୍ଦନ ଆମ ଗାଁରେ ପ୍ରତ୍ୟକ୍ଷ ଦେବତା ଜନାର୍ଦ୍ଦନ ପ୍ରଭୁ ଜଗତନ୍ନାଥ ଜଗନ୍ନାଥ ଆପଣଙ୍କୁ ବହୁତ ବହୁତ ଭଲରେ ରଖୁ ଆଉ ଏଫ୍ଏମ୍ ରେନ୍ବୋକୁ ଉପରକୁ ଉପରକୁ ରୁହ ଏଫ୍ଏମ୍ ରେନ୍ବୋ ଏଇଭଳିଆ ଟପି ରଖିଥାଉ ଆସନ୍ତା କାଲି ହଉଛି ଆମ ମାନେ ଜଗତସିଂହପୁରର ଶ୍ରୋତା ତୁନା ଭାଇନାଙ୍କର ଜନ୍ମଦିନ ଅରୁଣ କୁମାର ରଥ ତାକୁ ଆଡଭାନ୍ସ ହାପି ବାର୍ଥଡେ କାରଣ କାଲି ମତେ ଟିକେ ସମୟ ହବନି ବହୁତ କାମରେ ଅଛି ଯଦି ସମୟ ହେଲା ଫୋନ କରିବି ଆଉ ଟୁନା ଭାଇନାଙ୍କୁ
1: ଆପଣଙ୍କ ତରଫରୁ ଏଫ୍ଏମ୍ ରେନ୍ବୋ ତରଫରୁ ଆଡଭାନ୍ସ ହାପି ବାର୍ଥଡେ ମୁଁ ମଧ୍ୟ ଜଣେଇ ଦଉଛି ଜଗତରନାଥ ଜଗନ୍ନାଥ ସବୁବେଳେ ତାଙ୍କ ଉପରେ କରୁଣା ବର୍ଷା
0: ପ୍ରଭୁ ଜନାର୍ଦ୍ଦନ ତାଙ୍କୁ ସବୁବେଳେ ଭଲରେ ରଖିଥା ପ୍ରଭୁ ସାରଳା ବି ତାଙ୍କୁ ସବୁବେଳେ ପାଇଁ ଭଲରେ ରଖିଥା
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହୁଛି ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବେ ପାଇଁ ଏ ସୁନ୍ଦର ଭାବଭକ୍ତି ଭରା ଭଜନ ଆପଣ ସମସ୍ତଙ୍କ ପାଇଁ

0: କହିଲି ବା ପୂର୍ଣ୍ଣଚନ୍ଦ୍ର ପୂର୍ଣ୍ଣ ବ୍ରହ୍ମ ମଣିଷ ସବୁ ପ୍ରକାର ଅପରାଧ ସେତିକି କ୍ଷମା ହେଇଯିବ, ସିଏ କାହାକୁ ଦଣ୍ଡ ବିଧାନ କରନ୍ତିନି, କ୍ଷମା କରିଦେବେ। କିନ୍ତୁ କ୍ଷମା କେମିତି କରିବେ ନା, ତମେ ମାନବ ହେଇକି ଅପରାଧ କରିଛ, ତମେ ଜୀବ ହବ, କେବେ ଜୀବରୁ ମୁକ୍ତି ପାଇବନି, କିନ୍ତୁ ସାପ ହେଇପାର, ବେଙ୍ଗ ହେଇପାର, କୋଶିଆ ହେଇପାର, କିନ୍ତୁ ହବ ତମ ଅପରାଧ ନେଇକି ତମକୁ ବେକ କଟା ହବନି। ତାଙ୍କର ଏତେ କୃପା ସାଗର, ତାଙ୍କ ନାଁ ସେଠାରେ
1: କୃପା ସିନ୍ଧୁ କୃପା ସାଗର।
0: ପ୍ରଭୁ ଜଗନ୍ନାଥ କହିଛନ୍ତି, ଜୀବ ତମେ ଏ ସଂସାରରେ ତମ କର୍ମ ଫଳକୁ ହାତରେ ଧରି ବିଚରଣ କରିବ, କିନ୍ତୁ ମୁଁ ମୋର କର୍ତ୍ତବ୍ୟକୁ ତମ ପାଖରେ ସବୁବେଳେ ପ୍ରସାରିତ କରିବି, ମୁଁ ତମକୁ କେବେ ଅବହେଳା କରିବିନି।
1: କାରଣ ସେ ଜଗତ ପିତା, ସେ କେବେ କାହାକୁ ଅବହେଳା କରନ୍ତିନି, ଆମେ ସମସ୍ତେ ତାଙ୍କର ସନ୍ତାନ।
0: ତମେ କିନ୍ତୁ ଭୁଲ ହେଇଯିବ, ତମେ ଆଶାବାଦୀ ଭୁଲ ହେଇଯିବ
1: ଆଜ୍ଞା,
0: କାହିଁକି ନା ତମେ ଆଜି ସପରେ ଶୋଉଛ, କାଲି କହିବ ମୁଁ ଗୋଟେ ଖଟେ ପଲଙ୍ଗରେ ଶୋଇବି, ଖଟରେ ଶୋଇବି, କିନ୍ତୁ ପାଖରେ ପଇସା ଦେବ, କାହାକୁ ମିଛ କଥ କହିକି ନିଆଯିବ, ଖଟରେ ଶୋଇ ପଡିବ, ସେଇ ତମର ଭୁଲ ହେଇଗଲା।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ସୁନ୍ଦର କଥା ସେୟାର କଲେ ଆମ ସହିତ।
0: ଆମେ ଦେଖିବାକୁ ଯାଉଛେ, ସବୁଠୁ ବଡ କଥା ହେଲା ନା ଆମେ ପ୍ରଭୁଙ୍କର ଉଚ୍ଚିଷ୍ଟ କେମିତି ସେବା ସେବନ କରିବା ମୁଖ୍ୟ କଥା। ତେଣୁ ମୃତ୍ୟୁ ନିଶ୍ଚୟ, ମୃତ୍ୟୁ ପରେ ଯେତେବେଳେ ସୂକ୍ଷ୍ମ ଶରୀର ଏ ଜୀବ ହେଇଯିବ, ତାକୁ ପଚାରିବେ କେବେ ତମେ ମାନବ ଜନ୍ମ ଗ୍ରହଣ କରିଥିଲ, ତମେ କେବେ ପ୍ରଭୁଙ୍କର ଉଚ୍ଚିଷ୍ଟ ସେବନ କରିଛ, ସେତେବେଳେ କହିବ ନାଇଁ। ଉଚ୍ଚିଷ୍ଟ ସେବନ କଲେ କଣ ହୁଏ ନା, ଜଣେ ଜୀବର ଅନ୍ତଃକରଣ ପବିତ୍ର ହେଇଯାଏ, ସାବୁନରେ ସଫା କଲେ ସ୍କିନ୍ ପବିତ୍ର ହେଇଯାଏ, ଉପରଟା ସଫା ହେଇଯିବ, କିନ୍ତୁ ଉଚ୍ଚିଷ୍ଟକୁ ସେବନ କଲେ ତଣ୍ଟି ତଳକୁ ଯେତେ ଅନ୍ତଃକରଣ ଅଛି ସବୁ ସଫା ହେଇଯିବ।
1: ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ସୁନ୍ଦର କଥା ଆମ ସହିତ ସେୟାର କଲେ ମହାପ୍ରଭୁଙ୍କୁ ନେଇ।
0: ପ୍ରଭୁ ଜଗନ୍ନାଥଙ୍କ କଥା ପଚାରିଛନ୍ତି ତ, ମୁଁ କଲ୍ ଲଗେଇଲି ଲାଗିଲା, ମୁଁ କହିଲି ନାଇଁ ମ୍ୟାଡାମଙ୍କୁ ଟିକେ ଏ ବିଷୟରେ କହିବା, ତେଣୁ ସେଇଟା ଆମର ନାଗାର୍ଜୁନର ବିଷୟ ଦର୍ଶନ କରିବା କଥା କହୁଛନ୍ତି, ମୁଁ କେତେଥର ଯାଇଛି, କିନ୍ତୁ ଏ ଲୋକ ବିଷୟରେ ମୁଁ ପ୍ରଭୁଙ୍କୁ ସେତେବେଳେ ଦେଖିପାରିନି, ମୁଁ ସାନିଆ ବନ୍ଧାରେ ପଳେଇଯାଇଛି।
1: ଆଚ୍ଛା, ଜୟ ଜଗନ୍ନାଥ, କଲ୍ କରିଥିବାରୁ ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ,
0: ଆପଣଙ୍କୁ ଭଲରେ ରଖନ୍ତୁ, ଆଉ
1: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଆପଣଙ୍କର ସ୍ମୃତି ଏବଂ ଅନୁଭୂତି ନିହାତି ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ,
2: କାଳିଆରେ କାଳିଆରେ କାଳିଆ, ଛାତିରେ ଲେଖିଛି ତୋରି ନା, ତୁମ ସୁଖ ତୁମ ଦୁଃଖ ତୁମନୁଆ ଦୁନିଆ।
1: ହ୍ୟାଲୋ ହ୍ୟାଲୋ, କିଛି କଥା ନାହିଁ, କଲ୍ ଟି କଟିଯାଇଛି, କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 3। କେତେ ସୁନ୍ଦର ଭାବରେ ଭାଇ ଗୋଟେ ସୁନ୍ଦର ଭଜନ କାଳିଆ ସାନ୍ତଙ୍କୁ ନେଇ ଗାଉଥିଲେ, କିନ୍ତୁ କଲ୍ କଟିଯାଇଛି, କିନ୍ତୁ କିଛି କଥା ନାହିଁ, ଆପଣମାନେ କଲ୍ କରନ୍ତୁ, ଆପଣଙ୍କ ହୃଦୟର କଥା ଶୁଣିବା ପାଇଁ ଦେବମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ନେକ୍ସଟ କଲର୍ କିଏ ଅଛନ୍ତି ଆଉ ସିଏ କ'ଣ କହୁଛନ୍ତି ଆଜିର ଏଇ ଟପିକ୍କୁ ନେଇ। ହ୍ୟାଲୋ
3: ହ୍ୟାଲୋ
1: ଫୋନରେ କିଛି ପ୍ରୋବ୍ଲେମ ରହୁଛି, ସେଥିପାଇଁ ମୁଁ କନେକ୍ଟ ହେଇପାରୁନି ଆପଣମାନଙ୍କ ସହିତ, କିନ୍ତୁ ମୁଁ ପୁଣି ଥରେ ଆପଣମାନଙ୍କ ସହିତ କନେକ୍ଟ ହେବି, କିନ୍ତୁ ଏହି ଭାବଭକ୍ତି ଭରା ଭଜନ ପରେ ପରେ। ସୋନୁ ନିଗମଙ୍କ କଣ୍ଠରେ ଏହି ସୁନ୍ଦର ଭାବଭକ୍ତି ଭରା ଭଜନଟି ଆପଣ ସମସ୍ତଙ୍କ ପାଇଁ।

0: ତୁ ବଢିଆ କଥା ଏପର୍ଯ୍ୟନ୍ତ ମୁଁ ଶୁଣି ଆସିଛି, ଭଲ ଲାଗୁଛି ଶୁଣିବା ପାଇଁ। ଆଉ ପ୍ରଭୁ ଜଗତନ୍ନାଥ ଜଗନ୍ନାଥଙ୍କ ପାଖକୁ ଯିବା ଆଉ ଠାକୁରଙ୍କୁ ଦର୍ଶନ କରିବାର ସ୍ମୃତି ଅନୁଭୂତି ଏଇସବୁ ଗୁଡାକ ସବୁ ଆପଣ ପ୍ରସାର ପ୍ରସାର କରୁଛନ୍ତି, ବହୁତ ସୁନ୍ଦର ଲାଗୁଛି। ତେଣୁକରି ମୁଁ ବି ଟିକେ ଇଚ୍ଛା କଲି। ବିଗତ ଦିନର କଥା, ବହୁତ ପୁରୁଣା କଥା, ମୁଁ ଜାଣିନି ପୁରୀ ସେତେବେଳେ ଏତେ ବିଖ୍ୟାତ ବୋଲି। ମୁଁ ଛୋଟ ସମୟର କଥା କହୁଛି, ମୁଁ ଜାଣିନି ପୁରୀ ଏମିତି ଜାଗା ସେତେବେଳେ ଏତେ ବିଖ୍ୟାତ, ଆଉ ପୁରୀକି ନେଇକି ପାଖରେ ବି ଏତେ ବିରାଟ ସମୁଦ୍ର ଯୋଉ ଅଛନ୍ତି ସେ ବିଷୟରେ ମୋର ଜ୍ଞାନ ବି ନଥିଲା ସେଇ ସମୟରେ। ମୁଁ ସେଇ ସମୟରେ 1994-95 ମସିହା କଥା କହିବି ଆଜ୍ଞା, ସେଇ ସମୟରେ ମୁଁ କଟକ ଆସିଥାଏ। ଆଉ କଟକରେ ଗୋଟେ କମ୍ପାନୀରେ ମୁଁ କାମ କରୁଥାଏ। ସେଇ ସମୟରେ ପିକନିକ୍ ସବୁ ଯାଆନ୍ତି କମ୍ପାନୀର ଲୋକମାନେ ବା ପିଲାମାନେ, ସମସ୍ତେ ଷ୍ଟାଫ ମାନେ ମିଶିକି 2-3 ଖଣ୍ଡ ଗାଡ଼ି ହୁଏ, ସବୁ ପିକନିକ୍ ଯାଆନ୍ତି ବିଭିନ୍ନ ସହରକୁ, ବିଭିନ୍ନ ଜାଗାକୁ, ଠାକୁର ଦେବାଦେବୀଙ୍କ ପାଖକୁ ଯାଆନ୍ତି। ସେ ବର୍ଷ କଣ ହେଇଛି, ସବୁ ବାହାରିଲେ ପୁରୀ ଯିବା ପାଇଁ। ତ ମୁଁ ନୂଆ ନୂଆ ଯେତେବେଳେ ଜଏନ୍ କରିଥାଏ, ପାଖାପାଖି ବର୍ଷେ ଖଣ୍ଡ ହେଲା କାମ କରିଛି। ସେ ସମୟରେ କଣ ହେଇଛି ନା, ଭୋରୁ ଭୋରୁ ମୁଁ ଜଲ୍ଦି କହିଦଉଛି, ସମୟ ବି ହେଇଗଲାଣି, କମ୍ପାନୀରୁ ଗାଡି ବାହାରିଲା ପୁରୀ ଅଭିମୁଖେ। ତ ମୁଁ ସେତେବେଳେ ଛୋଟ, ମୁଁ ସେତେବେଳେ ପିଲାଙ୍କ ସାଙ୍ଗରେ ମିଶିନି ଏତେ, ଦେଶ ଦୁନିଆ ବିଷୟରେ ମୁଁ ଯଦି ହେଇଯାଇଥାଏ 18-19 ବର୍ଷ, କିଛି ଜାଣିନଥାଏ, ଏତେ ଜ୍ଞାନ ମୋର ନଥିଲା। ତାପରେ ଭୋର ଭୋର ଗାଡି ଫାର୍ଷ୍ଟ ଆମର ବୁକିଂ ହେଇଯାଇଛି, କୋଣାର୍କ ଯିବ, କୋଣାର୍କରେ ସେଠି ଗାଧୁଆ ପୂଜା କରିକି ତାପରେ ରାମଚଣ୍ଡୀରେ ଭୋଜି କରି ଖାଇକି ପୁରୀ ଦର୍ଶନ କରିକି ଫେରିବା ପାଇଁ, ସେଇଭଳି ପ୍ଲାନ ଥିଲା। ମୁଁ ସେଠୁ କଣ କରିଛି, ଯେତେବେଳେ ସମସ୍ତେ ଯାଇକି ଭୋର 7ଟାରେ ଗାଡି ଲାଗିଯାଇଛି ଚନ୍ଦ୍ରଭାଗା ତୀର୍ଥ ପାଖ ଯୋଉ ସେଇ ଜାଗାରେ ଯେତେବେଳେ ଗାଡି ଲାଗିଛି, ସମସ୍ତେ ସମୁଦ୍ରରେ ଗାଧେଇବା ପାଇଁ ବ୍ୟବସ୍ଥା ହେଇଯାଇଛି, ଗାଧୁଆ ପୂଜା କରୁଛନ୍ତି, ମୁଁ ଆଉ ସେତେବେଳେ ମୁଁ ଭାବେ ଛୋଟବେଳେ ମୁଁ ବୋଧେ ବେଶୀ ଜାଣିଛି, ମୋଠୁ କେହି ବେଶୀ ଜାଣିନାହାନ୍ତି, ଆମ ଘର ପାଖରେ ନଈ, ମୁଁ ନଈ ପହଁରା ଜାଣିଛି, ପାଣି ବିଷୟରେ ଆଲୋଚନା ହେଲେ ଏସବୁ କଥା ହୁଏ, ତ ସମୁଦ୍ରକୁ କାହାର କାତ ପାଇବେ କହିଲେ ଆଜ୍ଞା। ଯେତେବେଳେ ସମସ୍ତେ ଗାଧୁଆ ପୂଜା କରୁଛନ୍ତି, ସେତେବେଳେ ଗୃହରୁ ଅନ୍ଧାର ଅନ୍ଧାର ଦିପଦିପିଆ ଅନ୍ଧାର, ଆଉ ସେ ଭିତରେ ପାଣି ବି ପଶି ସମସ୍ତେ ଗାଧୋଉଛନ୍ତି, ବୁଡ଼ୁଛନ୍ତି, ଭଲ ମନ୍ଦ କରୁଛନ୍ତି, ଖାଲି ଦୃଶ୍ୟମାନ ଟିକେ ହଉଛି, ଦୂରକୁ କିଛି ଦେଖାଯାଉନି, କୁହୁଡ଼ି ଚାକର, ପାଣି ଏତେ ଅଛି, ସମୁଦ୍ର ଏତେ ବଡ ବୋଲି କେବେ ବି ମୁଁ କଳନା କରିନଥିଲି। ମୁଁ ବି ସେମାନଙ୍କ ସାଙ୍ଗରେ ପାଣିରେ ପଚିଛି ଗାଧେଇବା ପାଇଁ, ତ ଢେଉ ଆସୁଛି, ଟାଣି ନେଉଛି, ପଳେଇ ଯାଉଛି, ପୁଣି ଆମେ ବାଲିରେ ପଳେଇ ଯାଉଛି, ଏମିତି ମୁଁ ସେ ଟିକେ ଭିତରକୁ ଯୋଉ ଯାଇଥିବାରି ଆଜ୍ଞା କଣ କହିବି, ମୋ ଦେହ ମୁଣ୍ଡ କଣ ହେଇଯାଉଛି, ସମୁଦ୍ର ଭିତରକୁ ଯେତେବେଳେ ନେଇଗଲା ଟାଣି, ମୁଁ ପାଣି 2-4 ଲୋକ ପିଇଯାଇଛି, ଆଉ ତାପରେ ଏତେ ଢେଉ ଜୋର ଆସିଲା ଯେ ଆଉ ଗୋଡ଼ ବି ପାଉନି ମୋର, କଣ ଏମିତି କଣ ଏତେ କଣ ପାଣି ପଳେଇ ଆସିଲା, ହଠାତ୍ ଗୋଡ଼ ହାତ କଣ ପାଉନି, ଅତି କମ ପାଣିରେ ଥିଲି, ଆଉ କେମିତି କଣ ହବ କଣ ନାଇଁ କଣ, ପାଣି 2-4 ଲୋକ ପିଇଗଲାଣି, ଦେହ ମୁଣ୍ଡ କଣ ହେଲା, କୌଣସି ପ୍ରକାର ମୁଁ ଡୁବୁଚି ମାରିକିରି ମୋ ନିଜର ସାହସ ଜଟେଇକି ମୁଁ ଯୁଆଡ଼େ ଆମ ପିଲାମାନେ ଅଛନ୍ତି ମୁଁ ସିଆଡ଼ିକୁ ଧାଇଁଲି, ସିଆଡ଼ିକୁ ଧାଇଁ ମତେ 2 ଥର ପାଣିରୁ ବୁଡ଼ିକିରି ଉଠିକି ପୁଣି ଆସିକି ଯେତେବେଳେ ପାଣି ଛାଡ଼ିଗଲା ମୁଁ ବାଲିରେ ବସିଛି। ତ ମୁଁ ସେଇ ଯୋଉ ଅନୁଭୂତି ହେଲା, ତାପରେ ମୁଁ ଆଉ ଟୋଟାଲ ପାଣିକି ଚୁଇଁଲି ନାହିଁ, ଏମିତି କଣ ଏଠି ସବୁ ହଉଛି, ଏଇସବୁ ଜିନିଷ ତ ମୁଁ ତ ନିଜେ ବି ଜାଣିନି, ପାଣି କଣ ଆସୁଛି ପଳେଇ ଯାଉଛି, ମୁଁ ପୁଣି କଣ ଶୁଖିଲାରେ ଆସି ପଡ଼ିଲି, ଏଇସବୁ ଜିନିଷ। ତାପରେ ଯେତେବେଳେ ଦିନ ଆଜ୍ଞା ହେଇଗଲା ଧୀରେ ଧୀରେ, ମୁଁ ଯେତେବେଳେ ସମୁଦ୍ର ଦେଖିଲି ନିଜକୁ ନିଜକୁ ବୁଝିପାରିଲି, କାହାକୁ କିଛି ନ କହି ଖାଲି ଆଖିରୁ ପାଣି ଗଳୁଥାଏ, ପାଣି ପିଇଯାଇଛି, ମୁଁ କହିଲି ଆଜି ତ ଯାଇଥିଲି ବାହାରି ଭିତରକୁ, ଆଉ କୁହନ୍ତୁନି ଆଜ୍ଞା ସେ କଥା ଭାବିଲା ବେଳକୁ 1994 କଥା ଠିକ ଏଇ December 26 ଛୁଟି ଥାଏ, ଛୁଟି ଥାଏ, ଏମିତି ପିକନିକ ଗାଡି ବାହାରିଥିଲା, ଆଉ ସେ ଦିନର କଥା କହିଲା ବେଳକୁ ଆଜ୍ଞା ସେମିତି ଗୋଟେ ବହୁତ ବଡ କଷ୍ଟଦାୟକ ସମୟ ସେ ସମୟରେ ଥିଲା। ସେବେଠୁ ମୁଁ ଏତେ ସଚେତନ ହେଇଯାଇଛି, ଯେତେ ପହଁରା ଜାଣିବେ ଯେତେ ଯାହା ହେଲେ ବି ପାଣିକି ଅବଶ୍ୟ ଆମର ଭୟ ନାହିଁ, ଠିକ ଅଛି ଆମର ଜଗତସିଂହପୁର ଯଦିଓ ବି ଘର, ଦେବୀ ନଦୀ କୂଳରେ ଘର, ଆମେ ପହଁରା ପାଣିକି ଜାଣିଛୁ, ମାତ୍ର ସମୁଦ୍ରରେ ଯୋଉ ଦୃଶ୍ୟ ମୁଁ ଦେଖିଲି ଯୋଉ, ସେବେଠୁ ମୁଁ ସମୁଦ୍ରକୁ ଟୋଟାଲ ଯାଇନି ଜମା। ତାପରେ ମୁଁ ସମୁଦ୍ରରେ ପଶିନି ଗାଧେଇନି, ଯଦି ଯାଇଥିବି ଆଣ୍ଠୁଏ ପାଣିକି ଯିବି, ପାଣି ଟିକେ ଛିଞ୍ଚେଇକି ଆସେ, ମତେ ବହୁତ ଡର।
1: ଆଚ୍ଛା, ସେଦିନ ସେଦିନ ଆପଣ ଜଗତନ୍ନାଥ ଜଗନ୍ନାଥଙ୍କୁ ଡାକିକି ସମୁଦ୍ରରୁ ବଞ୍ଚି ଯାଇଥିଲେ ନା କଣ କହୁଛନ୍ତି?
0: ହଁ, ସମୁଦ୍ର ନାଇଁ ସେଇ ସମୟ। ଆଉ ଗୋଟେ କଥା, ଜଗନ୍ନାଥଙ୍କୁ ଡାକିବା ଭକ୍ତି କରିବା ଜାଣିନାହିଁ, ପୂଜା ମନ୍ତ୍ର କିଛି ମୁଁ ଜାଣିନାହିଁ, ସେତେବେଳେ ମୁଁ ଅବଧ ବାଳକ ଭୂମିକା, ଏତେ ଦେଶ ଦୁନିଆ ବିଷୟରେ ଜାଣିନି, ଯଦି ମୁଁ ଜାଣିଥାନ୍ତି ତାହେଲେ ହୁଏତ ମୁଁ ଏମିତି ଗତ ପାଇନଥାନ୍ତି କି ପାଣି ଭିତରୁ ମୁଁ ଯାଇନଥାନ୍ତି। ଏବେ ଯେମିତି ସବୁ ଜାଣିଲା ପରେ ସବୁ ସିଷ୍ଟମେଟିକରେ ହଉଛି, ରାତି ହଉ ଦିନ ହଉ ଯାହା ହଉ, ଏଇ ଅଳ୍ପ ଦିନର କଥା, ଦିନେ ଏମିତି ହଠାତ୍ ବାହାରିଲେ ସାଙ୍ଗ 4 ଜଣ ଯିବା ପୁରୀ, ରାତି 12 ବେଳେ ପୁରୀ ବାହାରିଲୁ, କଟକ ଷ୍ଟେସନରେ ଗାଡି ରଖିଲୁ, ପୁରୀରେ ପଳେଇଲୁ, 3:30 ବେଳେ ପୁରୀରେ ଓହ୍ଲେଇଲୁ, ସେଠୁ ଯାଇକିରି ଶୌଚାଳୟରେ ଶୌଚ ହେଇକିରି କେତେ ସୁନ୍ଦର ଭାବରେ ଯାଇକିରି 5:30 ବେଳେ ଆମେ ଆଳ

0: ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୋ ଚାଲିଛି ଡାଏଲ୍ ଇନ୍ ଲାଇଫ୍ର ଏବଂ ଆମେ କଥା ହେଉଛେ ଜଗତର ନାଥ ଜଗନ୍ନାଥଙ୍କୁ ନେଇ କିଛି ସ୍ମୃତି ଏବଂ ଅନୁଭୂତି ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଆଉ ସେ କ'ଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି ଆଜ୍ଞା
0: ଆଜ୍ଞା ଆପଣଙ୍କର କଣ ରହିଛି ଅନୁଭୂତି କୁହନ୍ତୁ
1: ବହୁତ ବଢିଆ ସୁନ୍ଦର ବିଷୟ

0: ରେ ପହଞ୍ଚିଲୁ, ଠାକୁରଙ୍କର ଚାଲିଥାଏ ଆଳତୀ, କେତେ ସୁନ୍ଦର ଭାବରେ ଜଗାଙ୍କୁ ଦର୍ଶନ। ତେଣୁକରି ଜାଣିଲା ପରେ ଯୋଉ ସିଷ୍ଟମ, ନ ଜାଣିବା ପୂର୍ବରୁ ବହୁତ କିଛି ଘଟଣା ଘଟିଥାଏ। ତେଣୁକରି କହିବା କଥା ଆପଣଙ୍କର ଯୋଉ ସ୍ମୃତି ଅନୁଭୂତି ଥିଲା ସେ ବିଷୟରେ କିଛି ମୁଁ ଠାକୁରଙ୍କୁ ନେଇକିରି କହିଲି ପଦେ। ଆଉ
1: ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ। ରହୁଛି ଜୟ ଜଗନ୍ନାଥ।
0: ଆଜ୍ଞା ନମସ୍କାର। ଆଜ୍ଞା ଜୟ ଜଗନ୍ନାଥ।
1: ସତରେ ଜଗତର ନାଥର ଜଗନ୍ନାଥଙ୍କର ଅନେକ କୃପା ଓ କରୁଣା ସମସ୍ତଙ୍କ ଉପରେ ସେ କରୁଣା ବର୍ଷା କରନ୍ତୁ। ମହାପ୍ରଭୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆମ ସମସ୍ତଙ୍କ ନିକଟକୁ ଫେରି ଆସନ୍ତୁ ଏବଂ ନବଯୌବନ ରୂପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ। ସବୁ ଭକ୍ତଗଣ ଚାହିଁ ବସିଛନ୍ତି ତାଙ୍କର ସୁସ୍ଥତା ପାଇଁ, ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ନିଜର କରୁଣା ବର୍ଷା କରନ୍ତୁ, ସବୁ ଦୁଃଖରୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ ଏବଂ ଏ କର୍ମ ଜଞ୍ଜାଳରୁ ସମସ୍ତଙ୍କୁ ମୁକ୍ତି ଦିଅନ୍ତୁ ଏବଂ ଧରାପୃଷ୍ଠ ତାଙ୍କୁ ଦେଖିବା ପାଇଁ ଅପଲକ ନୟନରେ ଚାହିଁ ବସିଛି। ରଥଯାତ୍ରାର ଉତ୍ସାହ ସମସ୍ତଙ୍କ ଭିତରେ ଏବେ ସେହି ଆବେଗ, ସେହି ଭକ୍ତି ସମସ୍ତଙ୍କ ଭିତରେ ଭରି ରହିଛି। ଏହି କଥା ସହିତ ଆଜିର ଡାଲିନ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ସୁନ୍ଦର ଭବଭକ୍ତି ଭରା ଭଜନ, କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକରେ ସୋ ଆରମ୍ଭ ହୋଇଯାଇଛି ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ହଁ ରେନ୍ବୋ ଏସ୍ଏମ୍ଏସ୍ ର ଯେଉଁଠି ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିଥାନ୍ତି ଏବଂ ତା ସହିତ ନିଜ ମନପସନ୍ଦର ଲୋକମାନଙ୍କୁ ମଧ୍ୟ ଡେଡିକେଟ୍ କରିଥାନ୍ତି ଆଉ ଆଜି ଯେହେତୁ ଏତେ ସୁନ୍ଦର ବର୍ଷା ବାହାରେ ଲାଗି ରହିଛି ନିହାତି ଭାବରେ ଆପଣ ସମସ୍ତଙ୍କୁ ବର୍ଷା ବିଜୟ ଅଭିନନ୍ଦନ ଆଉ ବର୍ଷାରେ ନିଜ ମନପସନ୍ଦର ଗୀତ ଆପଣ ଶୁଣିବାକୁ ଯଦି ଚାହୁଁଛନ୍ତି ତାହେଲେ ବିଲକୁଲ ବି ଲେଟ୍ ନ କରି ନିଜର ଇନବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଠିକଣା ଲେଖନ୍ତୁ ଏବଂ

ତାଙ୍କ ପାଇଁ ଯଦି କିଛି ସ୍ପେଶାଲ ମେସେଜ ଅଛି ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ପଠାଇ ଦିଅନ୍ତୁ ଆମ ପାଖକୁ। ପଠାଇବା ପାଇଁ ନମ୍ବର ହେଉଛି 0949596320। ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ବର୍ଷା ଆକାଶର ପ୍ରେମ ପତ୍ର ନେଇକି ଆସିଛି ଏବଂ ପୃଥିବୀକୁ ଭଲ ପାଇବା ଶିଖାଉଛି, କିନ୍ତୁ ସେଇ ଭଲ ପାଇବା ଚିଠାରେ କିଏ ଆମ ପାଖକୁ ଭଲ ପାଇ ମେସେଜ୍ ଲେଖିଛନ୍ତି ଚାଲନ୍ତୁ ଦେଖିବା। ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖୁଛନ୍ତି ନିହାତି ଭାବରେ ଜାଣି ରଖିବା। ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି, ନମସ୍କାର ଦେବମିତ୍ରା ମ୍ୟାମ୍, ଶୁଭ ସକାଳ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ଲେଖିଛନ୍ତି, ଆଜି ଆପଣଙ୍କ ଉପସ୍ଥାପନା ଟପ୍ ଟୁ ବଟମ୍ ସମସ୍ତ ପ୍ରୋଗ୍ରାମ ବେଶ୍ ମନଛୁଆ, ସେଥିପାଇଁ ଅଶେଷ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କମେଣ୍ଟ ପାଇଁ। ତା ସହିତ ଲେଖିଛନ୍ତି କି ଆଜିର ରିକ୍ୱେଷ୍ଟ ସଙ୍ଗ ହେଉଛି ନେଇଜାରେ ମେଘ ମତେ, ଫିଲ୍ମ ବଳିଦାନରୁ ଏସ୍ ଜାନକୀଙ୍କ କଣ୍ଠରେ, ଏବଂ ରିକ୍ୱେଷ୍ଟ କରୁଛନ୍ତି ଏହି ଗୀତଟିକୁ ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକେଲି ଶଙ୍ଖ ତେରେସରୁ। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ କରୁଛନ୍ତି ଦେଖିନପା। ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି, ଶୁଣିବାକୁ ଚାହିଁଛନ୍ତି ଗୀତ ରିକ୍ୱେଷ୍ଟ ଆସିଛି ୟାଲି ରେହମ ୱାଲି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ, ଏବଂ ମେସେଜଟି କରୁଛନ୍ତି ଜଲିଲ ଖାନ ସିମରନ, ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ମାନଙ୍କୁ, ସମସ୍ତ ଆର୍ଜିସ୍ ମାନଙ୍କୁ ଆକାଶବାଣୀର, ଏବଂ ସ୍ପେଶିଆଲି ଡେଡିକେଟ୍ କରିଛନ୍ତି ମତେ, ଟୁନା ଭାଇନା ଏବଂ ରାଜେଶ ନାୟକ ଭାଇ, ଗରିବ ଖାନ ଭାଇ, ବାସନ୍ତୀ ଖଟୁଆ ଏବଂ ବାସନ୍ତୀ ଖଟିଆ ମ୍ୟାଡାମଙ୍କୁ, ଶହୀଦନଗର ବାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି ଭୁବନେଶ୍ୱରରୁ। ଭୁବନେଶ୍ୱର ଶହୀଦନଗର ଭାସନ୍ତୀ ଖଟୁଆ ମ୍ୟାଡାମଙ୍କୁ ଡେଡିକେଟ୍ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଏହି ସୁନ୍ଦର ମେସେଜ ପାଇଁ। ଆପଣଙ୍କ ମନପସନ୍ଦର ଗୀତଟି ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

କିଛି କଥା ଆଉ କିଛି ଗୀତକୁ ନେଇକି ଦେବମିତ୍ରା ଅଛି ଆପଣମାନଙ୍କ ସହିତ ଆପଣଙ୍କର ପସନ୍ଦର ଏଫ୍ଏମ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ସେ ଦିଲ୍ ତକ୍ରେ ଏବଂ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ଚାଲନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ, ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଦେବମିତ୍ରା ମ୍ୟାମ୍, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ। ଶୁଣିବାକୁ ଚାହିଁଛନ୍ତି ସତ୍ୟମେବ ଜୟତରୁ, ଜୟତୁରୁ ଜୁବିନ ନଟୱାଲ ଏବଂ ନୀତି ମୋହନଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ସା ଗୀତ ମେରି ଜିନ୍ଦଗି ହେତୁ। ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ କରିଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି କି ତମା ତମା ଲୋକେ ତମା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ଥାନେଦାର ଚଳଚ୍ଚିତ୍ରରୁ ଏହି ମେସେଜ କରୁଛନ୍ତି ଆମ ପାଖକୁ ମୁନା ପଣ୍ଡା କୋଟିଲେ ଜଗତସିଂହପୁରରୁ ଏବଂ ସିଏ ଡେଡିକେଟ୍ କରୁଛନ୍ତି ଏହି ଗୀତଟିକୁ ସମସ୍ତ ଆର୍ଜେସ୍ ମାନଙ୍କୁ ଆକାଶବାଣୀର ଏବଂ ସ୍ୱେଶିଆଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା, ରାଜେଶ ନାୟକ, ଗରିବ ଖାନ, ବାସନ୍ତୀ ଖଟୁଆ, ସାହିଦନଗର, ଭୁବନେଶ୍ୱର ମ୍ୟାଡାମ୍ଙ୍କୁ। ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ କୁ।

సునిచ్చింది ఇప్పుడు మరి 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్ హృదయ మిత్రా ఆపణ సహిత షో నీ కి రెయిన్బో ఎస్ఎంఎస్ చాలా మంది దేఖిబା ପରବର୍ତ୍ତୀ ଏସଏମଏସ କେଉଁ କୋଟ ଲେଖୁଛନ୍ତି ଏବଂ କ'ଣ ଲେଖୁଛନ୍ତି ଏହି ଏସଏମଏସ କରୁଛନ୍ତି ରମେଶ ଚନ୍ଦ୍ର ସାହୁ ଆଉ ଖମା ବାହାପୁର ଢେଙ୍କାନାଳରୁ ଏବଂ ଲେଖୁଛନ୍ତି ଶୁଣିବାକୁ ଚାହିଁଛନ୍ତି ଓ ମାଇ ଲଭ ଚଳଚ୍ଚିତ୍ରରୁ ମୁଁ ମେଘର ବର୍ଷା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି କୁମାର ବାପି ଏବଂ ଇରା ମହାନ୍ତିଙ୍କ କଣ୍ଠରେ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କୁ ଶୁଣେଇଦେବି ଏବଂ ଲେଖିଛନ୍ତି ସବୁ ଶ୍ରୋତାବନ୍ଧୁମାନଙ୍କୁ ମୋର ସକାଳର ବର୍ଷା ବିଜୟ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା ନେକ୍ସଟ ଏସ୍ଏମ୍ଏସ୍ କିଏ ଆଉ କେଉଁଠୁ କରୁଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା ଏହି ଏସ୍ଏମ୍ଏସ୍ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଗୋପାଳପୁର କଟକରୁ ଏବଂ ଲେଖୁଛନ୍ତି।

ଏହେରା ଏବଂ ଆଦ୍ୟାଶା ନାତୁଣୀ ଆଦ୍ୟାଶା ପଠାଇଛନ୍ତି ବାବୁଶାନଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ଗୀତଟି ଏତେ ମେଘ ଥାଇ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଭଲ ପାଇଥାନ୍ତି ଶହେରୁ ଶହେ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ମୁଁ ଆପଣଙ୍କୁ ସିଓର ଶୁଣେଇଦେବି ଚାଲନ୍ତୁ ପରବର୍ତ୍ତୀ ଏସଏମଏସ ଆଡ଼କୁ ବଢ଼ିବା ନେକ୍ସଟ ଏସଏମଏସ କିଏ କୋଉଠୁ କରିଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସଏମଏସ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ଶୁଣିବାକୁ ଚାହିଁଛନ୍ତି ହର୍ ଦିଲ୍ ଜୋ ପ୍ୟାର କରେଗା ମୁଭିରୁ ଦିଲ୍ ଦିଲ୍ ଦିୱାନା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବ ମିତ୍ର ଆପଣଙ୍କୁ ସିଓର ଶୁଣେଇଦେବ ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଧି କରିନା ତାଙ୍କ ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇର ବିଭିନ୍ନ ବିଦ୍ୟାଳୟରେ ଗ୍ରହଣ କରିଥିଲେ ପରେ ସେ କଲେଜରେ ବାଣିଜ୍ୟ ବିଷୟରେ ଅଧ୍ୟୟନ କରିଥିଲେ କିଛି ସମୟ ପାଇଁ ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ କିନ୍ତୁ ତାଙ୍କର ମନ ସବୁବେଳେ ଅଭିନୟ ପ୍ରତି ଆକର୍ଷିତ ଥିଲା ସେଥିପାଇଁ ସେ ଅଭିନୟ ଶିଖିବା ପାଇଁ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ

2000 ମସିହାରେ କରିନା କପୁର ରିଭ୍ୟୁ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ଅଭିଷେକ ବଚ୍ଚନ। ତାଙ୍କର ପ୍ରଥମ ଫିଲ୍ମ ହେଲା ମଧ୍ୟ ଦର୍ଶକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଥମ ଫିଲ୍ମ ପରେ ସେ ଗୋଟିଏ ପରେ ଗୋଟିଏ ଅନେକ ସଫଳତା ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ତାଙ୍କର ଅଭିନୟ ଦିନକୁ ଦିନ ଅଧିକ ପରିପକ୍ୱ ହେବାକୁ ଲାଗିଥିଲା। ତେବେ ସାଥୀ ଶୁଣି ଦେଉଛି ସେହି ରିଭ୍ୟୁ ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି ଏନ୍ଜୟ କରୁଥାନ୍ତୁ। କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନମାର୍କ ଡାକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ସାଥି କରିନା କପୁରଙ୍କ ଜୀବନରେ ଅନେକ ସଫଳ ଚଳଚ୍ଚିତ୍ର ମଧ୍ୟ ରହିଛି ଯେମିତିକି କଭି ଖୁସି କଭି ଗମ୍ ଜବ୍ ୱି ମେଟ୍ ଥ୍ରୀ ଇଡିୟଟ୍ସ ବଡିଗାର୍ଡ ଏବଂ ବଜରଙ୍ଗୀ ଭାଇଜାନ ଭଳି ଦେଶସ୍ ଚଳଚ୍ଚିତ୍ର ହଁ ସାଥୀ ବିଶେଷ କରି ଜବ୍ ୱି ମେଟ୍ ଚଳଚ୍ଚିତ୍ରର ଗୀତ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ଏହି ଚରିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଚରିତ୍ର ମଧ୍ୟରେ ସଫଳ ଚରିତ୍ର ମଧ୍ୟରୁ ଗୋଟିଏ କରିନା କପୁର ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାର ହାସଲ ମଧ୍ୟ କରିଛନ୍ତି ସେ ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ପୁରସ୍କାର ପାଇଛନ୍ତି ତାଙ୍କର ପ୍ରତିଭା ତାଙ୍କୁ ବଲିଉଡ୍ରେ ଅଗ୍ରଣୀ ଅଭିନେତାମାନଙ୍କ ମଧ୍ୟରେ ସ୍ଥାନ ଦେଇଛି

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, କରିନା କପୁର 2012 ସୈଫ୍ ଅଲ୍ ଖାନ୍ଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ନାମ କରିନା କପୁର ଖାନ୍ ଭାବରେ ପରିଚିତ ହୋଇଥିଲା। କରିନା କପୁର ଜଣେ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ନାରୀ। ସେ ନାରୀ ସଶକ୍ତିକରଣ, ଶିଶୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଛନ୍ତି। ତାଙ୍କର ଜୀବନଶୈଳୀ ଓ ଫ୍ୟାସନ୍ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥାଏ।

ସତୀ କରିନା କପୁରଙ୍କ ଜୀବନୀ ଆମକୁ ଶିଖାଏ ଯେ ଯଦି ମଣିଷ ନିଜ ପ୍ରତି ବିଶ୍ୱାସ କଠିନ ପରିଶ୍ରମ ଥାଏ ନା ତେବେ ସେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ଲାଭ କରିପାରେ। ପରିବାର କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ସମାନ ଭାବରେ ଗୁରୁତ୍ୱ ଦେଇ କିପରି ଜୀବନକୁ ଆଗକୁ ବଢ଼ାଯାଏ ନା ତାହା ସେ ନିଜ ଜୀବନ ଦ୍ୱାରା ପ୍ରମାଣ କରିଛନ୍ତି। କରିନା କପୁର ଖାନ୍ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ସେ ଭାରତୀୟ ସିନେମାର ଜଣେ ଉଜ୍ଜ୍ୱଳ ତାରକା। ତାଙ୍କ ଅଭିନୟ, ପରିଶ୍ରମ ଓ ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରା ତାଙ୍କୁ କୋଟି କୋଟି ଦର୍ଶକଙ୍କ ପ୍ରିୟ କରି ରଖିଛି।

ସାଥି ସମୟତ ଇସାରା ଦେଲେଣି ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଛୁଟିର ଏକ ଅନନ୍ୟ ଉପହାର। ହଁ ସାଥୀ, ଏହି ଛୁଟିରେ ଲୁଚି ରହିଥାଏ ଆମ ଶୈଶବର ସ୍ମୃତି, କୃଷକର ଆଶା, ପ୍ରେମିକର ଭାବନା ଏବଂ କବିର କଳ୍ପନା। ବର୍ଷା ଛିଟା ପଡ଼ିଲେ ଧୂଳି ଧୂସର ପୃଥିବୀ ସବୁଜ ଚାଦର ପିନ୍ଧିଲା ପରି ସଜେଇ ହୋଇଉଠେ।

ଅନେକ ସ୍ମୃତି ପିଲା ଦିନରେ ବର୍ଷା ହେଲେ ବାହାରି ଆସି ଆମେ କାଗଜ ଡଙ୍ଗା ଭସେଇଥାଉ, କାଦୁଅ ପାଣିରେ ଖେଳି ମନରେ ଖୁସିରେ ନାଚି ଉଠୁଥାଉ। ସତରେ ସେଇ ବର୍ଷା ଛିଟାର ଭିଜିବାର ଆନନ୍ଦ ନା କାହା ସହିତ ବି ତୁଳନା କରାଯାଇପାରିବନି। ସେହି ମୁହୂର୍ତ୍ତଗୁଡ଼ିକ ଜୀବନର ସବୁଠାରୁ ସୁନ୍ଦର ସ୍ମୃତି ହୋଇ ରହିଯାଏ।

ବର୍ଷା ଛିଟା ପଡ଼ିଲେ ପ୍ରକୃତିର ରୂପ ଆହୁରି ମନୋରମ ହୋଇଯାଏ। ଗଛପତ୍ରରେ ଜଳବୁନ୍ଦା ପରି ମୁକ୍ତା ପରି ଚମକି ଉଠେ। ଫୁଲମାନେ ନୂଆ ସତେଜତା ପାଆନ୍ତି। ପକ୍ଷୀମାନେ ଆନନ୍ଦରେ କୁହୁ କୁହୁ କରନ୍ତି। ସତରେ ମୟୂର ନିଜର ପକ୍ଷୀ ମେଲେଇ ନୃତ୍ୟ କରେ। ବର୍ଷା ଛିଟା ପଡ଼ିଲେ ସବୁଜ ଧାନ କ୍ଷେତ ଉପରେ ପଡ଼ୁଥିବା ବର୍ଷା ଛିଟାର ଦୃଶ୍ୟ ସ୍ୱର୍ଗରୁ କମ୍ ନୁହେଁ। ହଁ ସାଥୀ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ବକଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ବର୍ଷା ଛିଟା କବି ଓ ସାହିତ୍ୟମାନଙ୍କ ପାଇଁ ସାହିତ୍ୟିକମାନଙ୍କ ପାଇଁ ଗୋଟିଏ ପ୍ରେରଣାର ଉତ୍ସ ଅନେକ କବି ବର୍ଷାକୁ ନେଇ ସୁନ୍ଦର କବିତା ରଚନା କରିଛନ୍ତି ବର୍ଷା ଶବ୍ଦର ମାଟିର ସୁଗନ୍ଧ ଓ ଶୀତଳ ପବନ ଆମ ମନରେ ନୂଆ ଭାବନାର ସଞ୍ଚାର କରିଥାଏ ସତରେ ଏହି ବର୍ଷା ଛିଟା ମନର ସମସ୍ତ ଦୁଃଖ ଓ କ୍ଲାନ୍ତିକୁ ଦୂର କରିଦେଇଥାଏ ଗୋଟିଏ ନୂଆ ଉତ୍ସାହ ଭରିଦେଇଥାଏ ବର୍ଷା ଛିଟା କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ନୁହେଁ ଏହା ଆମକୁ ଜୀବନର ଶିକ୍ଷା ମଧ୍ୟ ଦେଇଥାଏ ଯେମିତି ବର୍ଷା ପୃଥିବୀକୁ ଶୀତଳ କରେ ସେମିତି ଆମେ ମଧ୍ୟ ଆମର ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କ ଜୀବନରେ ଖୁସି ଆଣିପାରିବା ନା କ'ଣ କହୁଛନ୍ତି ସାଥି ବର୍ଷା ଛିଟା ଆମକୁ ଶିଖାଏ ଯେ ଛୋଟ ଛୋଟ ଖୁସିରେ ମଧ୍ୟ ଜୀବନର ପ୍ରକୃତ ଆନନ୍ଦ ଲୁଚି ରହିଥାଏ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଆଜିର ଏ ବ୍ୟସ୍ତ ଜୀବନରେ ଆମେ ପ୍ରକୃତିଠାରୁ ଦୂରେଇ ଯାଉଛେ। ମୋବାଇଲ, କମ୍ପ୍ୟୁଟର ଏବଂ ବିଭିନ୍ନ ଯନ୍ତ୍ରପାତି ସୁବିଧା ମଧ୍ୟରେ ଆମେ ପ୍ରକୃତିର ଏହି ଅମୂଲ୍ୟ ଉପହାରକୁ ଭୁଲି ଯାଉଛେ। କିନ୍ତୁ ଯେତେବେଳେ ବର୍ଷା ହଠାତ୍ ବର୍ଷା ଛିଟା ପଡ଼େ ନା, ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ, ସେତେବେଳେ ଆମେ ପୁଣି ଥରେ ପ୍ରକୃତିର କୋଳକୁ ଫେରିଯାଉ। ହଁ ସାଥୀ, ବର୍ଷା ଛିଟା ପ୍ରେମର ପ୍ରତୀକ ମଧ୍ୟ ଅଟେ। ଅନେକ ଲୋକଙ୍କ ପାଇଁ ବର୍ଷାରେ ଭିଜିବା ଏକ ଅନନ୍ୟ ଅନୁଭବ, ଯେଉଁ ଛିଟା ମନରେ ଅନେକ ମଧୁର ସ୍ମୃତି ମଧ୍ୟ ସୃଷ୍ଟି କରେ। ଜୀବନର କେତେ ଦୁଃଖ ଥିଲେ ମଧ୍ୟ ବର୍ଷା ଛିଟାର ସ୍ପର୍ଶ ମନକୁ ଶାନ୍ତି କରିଦେଇଥାଏ।

ମଧୁର ସଙ୍ଗୀତ ଯାହାର ପ୍ରତ୍ୟେକ ବୁନ୍ଦରେ ରହିଛି ଆନନ୍ଦ, ପ୍ରେମ, ଆଶା ଓ ନୂଆ ଜୀବନର ସନ୍ଦେଶ। ଏହି ଛିଟା ମଣିଷକୁ ପ୍ରକୃତି ସହିତ ଯୋଡ଼ି ରଖେ ଏବଂ ଜୀବନକୁ ସୁନ୍ଦର କରିଦେଇଥାଏ। ସେଇଥିପାଇଁ ତ କୁହାଯାଏ ନା, ବର୍ଷାଠାରୁ ବେଶୀ ମିଠା ଏହି ବର୍ଷା ଛିଟା। କାରଣ ଏହି ଛୋଟ ଛୋଟ ଜଳବୁନ୍ଦାରେ ଲୁଚି ରହିଛି ଆମ ଜୀବନର ଅସୀମ ସୁଖ, ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଏବଂ ମନକୁ ଛୁଇଁ ଯାଉଥିବା ଏକ ମଧୁର ଅନୁଭୂତି।

ସାଥୀ ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମକୁ। ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଢେର ସାରା କଥା ହବା, ଢେର ସାରା ମିଠା ମିଠା ଗୀତ ଶୁଣେଇବି, ଆପଣଙ୍କ ମତ ମଧ୍ୟ ମାଗିବି। ସାଥୀ, ମଣିଷ ଜୀବନ ତାର ଚିନ୍ତାଧାରା ଉପରେ ନିର୍ଭର କରେ। ଆମର ଭାବନା ଯେପରି, କାର୍ଯ୍ୟ ଯେପରି, ସେହିପରି ଜୀବନ ହୁଏ। ଜଣେ ମାନେ ଆମ ସଫଳତା, ବ୍ୟକ୍ତିତ୍ୱ, ସମ୍ପର୍କ, ଜୀବନର ଦିଗ ଆମର ଚିନ୍ତାଧାରା ଦ୍ୱାରା ନିର୍ଣ୍ଣୟ ହୋଇଥାଏ। ଆମେ ଯଦି ସକାରାତ୍ମକ ଚିନ୍ତାଧାରା କରିବା ନା, ଆମକୁ ମଣିଷକୁ ଆଶାବାଦୀ କରିଦେଇଥାଏ ସକାରାତ୍ମକ ଚିନ୍ତାଧାରା। ମନରେ ନୂତନ ଉତ୍ସାହ ମଧ୍ୟ ସୃଷ୍ଟି କରେ ଏବଂ ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିକୁ ସାମ୍ନା କରିବାର ସାହସ ମଧ୍ୟ ଦେଇଥାଏ। ସେଇଥିପାଇଁ ତ କୁହାଯାଏ ନା, ସକାରାତ୍ମକ ଚିନ୍ତାଧାରା ଜୀବନକୁ ବଦଳାଇ ଦିଏ। ତେବେ ସାଥୀ, ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି ସକାରାତ୍ମକ ଚିନ୍ତାଧାରା ଜୀବନକୁ ବଦଳାଇ ଦିଏ। ଆପଣଙ୍କ ମତରେ କ'ଣ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମ ସହିତ ସେୟାର କରନ୍ତୁ। ଆପଣଙ୍କର ମତ ସେୟାର କରିବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉ ଥରେ କହି ରଖୁଛି 8895254200। ତେବେ ସାଥୀ, ଡେରି କାହିଁ କରୁଛନ୍ତି? ଫଟାଫଟ SMS କରନ୍ତୁ। SMS କରିବା ପାଇଁ SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତ ସହିତ, ଦେନ୍ ଟିକେ ସ୍ପେସ୍ ଦେଇ ନିଜର ନାଁ, ଗାଁ, ଠିକଣା ଲେଖିବାକୁ ଜମା ବି ଭୁଲିବେନି। ସେତେବେଳେ ଯାଇକି ଶୁଣିଦେଇଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ। କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି ଆଜି ଚର୍ଚ୍ଚାରେ ହଁ ସାଥୀ ସକାରାତ୍ମକ ଚିନ୍ତାଧାରା ଅର୍ଥ ହେଉଛି ସବୁବେଳେ ଭଲ ଭାବିବା ଭଲ କାମ କରିବା ଯେମିତିକି ଯେକୌଣସି ପରିସ୍ଥିତିରେ ଆଶା ଓ ବିଶ୍ୱାସକୁ ଜୀବନ୍ତ ରଖିବା ଜୀବନର ସମସ୍ୟାରେ ଆସିବା ସମସ୍ୟା ଆସିବା ସ୍ୱାଭାବିକ କିନ୍ତୁ ସକାରାତ୍ମକ ଚିନ୍ତାଧାରା ଥିବା ବ୍ୟକ୍ତି ସମସ୍ୟାକୁ ଭୟ କରେନି ପ୍ରତ୍ୟେକ ବିପଦର ସୁଯୋଗ ଖୋଜିବାକୁ ଚେଷ୍ଟା କରେ ଯେଉଁଠାରେ ନକାରାତ୍ମକ ଚିନ୍ତାଧାରା ଥାଏ ମଣିଷକୁ ନିରାଶ ଓ ଦୁର୍ବଳ ଭୟଭୀତ କରିଦେଇଥାଏ କିନ୍ତୁ ଯଦି ସକାରାତ୍ମକ ଚିନ୍ତାଧାରା ଥାଏ ନା ଆମ ମନରେ ଆତ୍ମବିଶ୍ୱାସ ଓ ସାହସ ଜାଗ୍ରତ ହୋଇଥାଏ ତେବେ ସାଥୀ ଆ ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ସକାରାତ୍ମକ ଚିନ୍ତାଧାରା ଆମ ଜୀବନରେ ନୂଆ ଆଶା ଆତ୍ମବିଶ୍ୱାସ ଓ ସାହସ ଭରିଦିଏ ପରିସ୍ଥିତି ଯେତେ ବି କଠିନ ହେଉ ନା କାହିଁକି ସକାରାତ୍ମକ ଭାବନା ଆମକୁ ସମସ୍ୟାର ଅଟକି ନ ରହି ସମାଧାନ ଖୋଜିବାକୁ ପ୍ରେରଣା ଦିଏ ଏହା ମନକୁ ଶାନ୍ତ ରଖେ ସମ୍ପର୍କକୁ ମଧୁର କରେ ଏବଂ ଲକ୍ଷ୍ୟ ପାଇଁ ନିରନ୍ତର ଆଗକୁ ବଢ଼ିବାର ଶକ୍ତି ଦିଏ ସେଇଥିପାଇଁ କୁହାଯାଏ ସକାରାତ୍ମକ ଚିନ୍ତାଧାରା କେବଳ ଭାବନା ନୁହେଁ ଏହା ଏକ ଜୀବନକୁ ସୁନ୍ଦର ଓ ସଫଳ କରେ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଦିଦି ଆପଣଙ୍କ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ମୋ ମତରେ ସକାରାତ୍ମକ ଚିନ୍ତା ମଣିଷକୁ ଆତ୍ମବିଶ୍ୱାସୀ ଓ ଶାନ୍ତ ଏବଂ ଆଶାବାଦୀ କରେ ଏବଂ ଏହା ଦୁର୍ବିସ୍ଥିତିରେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବାକୁ ସହାୟତା କରେ ସକାରାତ୍ମକ ଭାବନା ସହିତ ଜୀବନକୁ ଦେଖିଲେ ସଫଳତାର ପଥ ସହଜ ହୋଇଯାଏ ମେସେଜଟି କରିଛନ୍ତି ପ୍ରତିମା ହରିପୁର ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସିଛି ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସୁଜାତା ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ସକାରାତ୍ମକ ଚିନ୍ତାଧାରା ଆମକୁ ନୂଆ ସୁଯୋଗ ଦେଖିବାର ଶକ୍ତି ଦେଇଥାଏ ଏହା ଜୀବନ

ର ଖୁସି ଶାନ୍ତି ଓ ସଫଳତା ଆଣିବାରେ ମୁଖ୍ୟ ଭୂମିକା ନିଭାଏ। ମେସେଜଟି କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତ? ସକାରାତ୍ମକ ଚିନ୍ତାଧାରା ଜୀବନକୁ ବଦଳାଇ ଦେଇଥାଏ। ନିଶ୍ଚିନ୍ତ ଆମକୁ ଆପଣଙ୍କର ମତାମତ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ଫଟାଫଟ ଏସ୍ଏମ୍ଏସ୍ କରିଥାନ୍ତୁ। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଶୁଣିଥାନ୍ତୁ, ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆର୍ଜେ ସୁଜାତା ମ୍ୟାମ୍, ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର। ଜୟ ଜଗନ୍ନାଥ ଲେଖିଛନ୍ତି, ମ୍ୟାମ୍ ପ୍ରେଜେଣ୍ଟେସନ୍ ଅଫ୍ ମିଡ୍ ଡେ ଟ୍ରାନ୍ସମିସନ୍ ଇଜ୍ ସୋ ମଚ୍ ଫାଣ୍ଟାଷ୍ଟିକ୍, ସୋ ସ୍ପେଶିଆଲ୍ ଥ୍ୟାଙ୍କ୍ସ ଟୁ ଆୱାର ଆପାର୍ଟମେଣ୍ଟଲି ଆର୍ଜେ କୁଇନ୍ ସୁଜାତା ମ୍ୟାମ୍। ମ୍ୟାମ୍, ପଜିଟିଭ୍ ଭାଇବ୍ସ ଅଲୱେଜ୍ ଗେନ୍ ଇନ୍ ମାଇ ଲାଇଫ୍ ବିକଜ୍ ଆଇ ବିଲିଭ୍ ଇନ୍ ଗଡ୍। ମୋ ମ୍ୟାମ୍ ଯେତେବେଳେ ମହା ଜଗତର ନାଥ ଜଗନ୍ନାଥଙ୍କ ନାମ ସ୍ମରଣ କରି ଯେଉଁ ଯେକୌଣସି ୱାର୍କ କରେ ଇମିଡିଏଟଲି ସକ୍ସେସ୍ ପାଏ। ଦିସ୍ ଇଜ୍ ଦ ପଜିଟିଭ୍ ଭାଇବ୍ସ ଅଫ୍ ଗଡ୍ସ ନେମ୍ ଆଣ୍ଡ ଅଲୱେଜ୍ ପ୍ରେ ଟୁ ଗଡ୍ ଏଭ୍ରି ୱାନ୍ ରିଚ୍ ଦ ଗୋଲ୍ ୱିଥ୍ ବେଷ୍ଟ କମ୍ପ୍ଲିମେଣ୍ଟସ୍ ଫ୍ରମ୍। ଲେଖିଛନ୍ତି ମେସେଜଟିକୁ ଲେଖିଛନ୍ତି ସୋମନାଥ ସାହୁ, ଜିଗରନ୍ ପଟାମୁଣ୍ଡାଇ, କେନ୍ଦ୍ରାପଡ଼ାରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ସୁଜାତା ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ। ବର୍ଷା ଭିଜା ଶୁଭେଚ୍ଛା ଦେବା ସହ ମା ସାରଳା ଆପଣଙ୍କ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଓ ଖୁସିରେ ରୁହନ୍ତୁ। ଲେଖିଛନ୍ତି, ଭଉଣୀ ଆପଣଙ୍କ ସୁନ୍ଦର ଉପସ୍ଥାପନା ଓ ବହୁତ ସୁନ୍ଦର ଗୀତ ବଜାଉଥିବାରୁ ସେଥିପାଇଁ ହୃଦୟରୁ ଧନ୍ୟବାଦ। ଭଉଣୀ, ଆମେ ସକାରାତ୍ମକ ଚିନ୍ତାରେ ଆମେ ଆଗେଇଲେ ସବୁ କାମ ସହଜରେ ହେଇପାରିବ ଓ ସମସ୍ତଙ୍କ ପାଖରେ ଭଲ ମଣିଷ ହେଇପାରିବା। ମେସେଜ କରୁଛନ୍ତି ଟୁନା ଭାଇନା, ମେଡିକାଲ କଲୋନୀ ଜଗତସିଂହପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ଆଧ୍ୟାତ୍ମିକ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ମଣିଷ ଐଶ୍ୱରିକ ଜ୍ଞାନ ପ୍ରାପ୍ତି ହୁଏ, ଶାନ୍ତ ରୁହେ। ଦିଦି, ଆପଣଙ୍କୁ ମୋର ଆନ୍ତରିକ ମାନ୍ୟତା ଉଚ୍ଚ ସମ୍ମାନ ପ୍ରୋଗ୍ରାମ ପାଇଁ। ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ତେବେ ସେଠି କ'ଣ ରହିଛି ଆପଣଙ୍କର ମତାମତ, ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ସକାରାତ୍ମକ ଚିନ୍ତାଧାରା ଆମ ଜୀବନକୁ ବଦଳାଇ ଦେଇଥାଏ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 9895254200। ଫଟାଫଟ SMS କରିଦିଅନ୍ତୁ, ଶୁଣିଦେଇଛୁ ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ସକାରାତ୍ମକ ଚିନ୍ତାଧାରା ଆମର ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ। ଆଜିର ବ୍ୟସ୍ତ ଜୀବନରେ ଆମେ ଚିନ୍ତା ଭୟ ଅବସାଦରେ ପୀଡ଼ିତ ହେଉଛେ। ଏହାର ମୁଖ୍ୟ କାରଣ ହେଉଛି ନକାରାତ୍ମକ ଚିନ୍ତାଧାରା। କେବେ ଭାବିଛନ୍ତି ଯଦି ଆମେ ସବୁବେଳେ ଖରାପ କଥା ଭାବୁ ତେବେ ଆମ ମନ ଅଶାନ୍ତ ହୋଇଯାଏ? ସେଇଥିପାଇଁ ଆମକୁ ସକାରାତ୍ମକ ଚିନ୍ତାଧାରା ଆମକୁ ଖୁସି ଓ ମାନସିକ ଶାନ୍ତି ପ୍ରଦାନ କରେ, ଯାହା ଆମ ମନରୁ ଭୟ, ନିରାଶ ଓ ଚିନ୍ତାକୁ ଦୂର କରିଥାଏ।

ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ ସମୟ ତ ସରି ସରି ଆସୁଛି, କଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ସକାରାତ୍ମକ ଚିନ୍ତାଧାରା ଆମ ଜୀବନକୁ ବଦଳେଇ ଦେଇଥାଏ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 09995963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200। ତେବେ ସାଥୀ ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣେଇ ଦେଉଛୁ ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 88952542200। ତେବେ ସାଥୀ ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣେଇ ଦେଉଛୁ ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ହଁ ସାଥୀ, ସକାରାତ୍ମକ ଚିନ୍ତାଧାରା ହେଉଛି ଜୀବନର ସବୁଠାରୁ ବଡ଼ ଶକ୍ତି। ତେଣୁ ସବୁବେଳେ ସକାରାତ୍ମକ ଭାବିବା, ଭଲ କାମ କରିବା ଏବଂ ନିଜ ଜୀବନକୁ ସୁନ୍ଦର ସଫଳ କରି ତୋଳିବା, ପ୍ରକୃତରେ ସକାରାତ୍ମକ ଚିନ୍ତାଧାରା ଜୀବନକୁ ବଦଳାଇ ଦିଏ।

ସଧି ସମୟ ତ ଇସାରା ଦେଲାଣି ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ. ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ. ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ. ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ. ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି. ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ କରିଛନ୍ତି. ଯୋଧପୁରଠାରେ ପରିବର୍ତ୍ତିତ

0: ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
1: बड़े बड़े देश आज ईंधन की किल्लत से जूझ रहे हैं, लेकिन 21वीं सदी के सबसे बड़े ऊर्जा संकट पर 21वीं सदी के नए भारत की इच्छा शक्ति और भारत के प्रयास इस संकटों पर भारी पड़े हैं।
0: ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବିଂ ଏବଂ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଯୋଗଦେବେ। ଅହମ୍ମଦାବାଦ ଓ ମୁମ୍ବାଇକୁ ସଂଯୋଗ କରୁଥିବା ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଜରାଟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁଜରାଟ ସେକ୍ସନରେ 80% କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ହାଇସ୍ପିଡ୍ ରେଳ ନେଟ୍ୱର୍କ ପର୍ଯ୍ୟାୟକ୍ରମେ ବିକଶିତ କରାଯାଉଛି। ସୁରଟକୁ ବିଲିମୁରା ସହ ସଂଯୁକ୍ତ କରୁଥିବା ପ୍ରଥମ ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
2: ବୁଲେଟ୍ ଟ୍ରେନ୍ କା କନ୍ଷ୍ଟ୍ରକ୍ସନ ବି ବହୁତ ତେଜି ସେ ଚାଲ ରହା ହେ ଔର ଅଗଲେ ସାଲ ସୁରତ ସେ ବିଲିମୋରା କା ପହଲା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ସୁରତ କା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ଅହମ୍ମଦାବାଦ କା ପୁରା କମ୍ପ୍ଲିଟ କରେଙ୍ଗେ ଫିର ଅହମ୍ମଦାବାଦ ସେ ଠାଣେ ଔର ଉସକେ ବାଦ ମେ ଅହମ୍ମଦାବାଦ ସେ ମୁମ୍ବାଇ। ଇସ୍ ତରହ ସେ ସେକ୍ସନ ବାଇ ସେକ୍ସନ ଫେଜ ବାଇ ଫେଜ 2029 କେ ଏଣ୍ଡ ତକ କମ୍ପ୍ଲିଟ କରେଙ୍ଗେ ପ୍ରୋଜେକ୍ଟ। ବହୁତ 80% କାମ ଗୁଜରାଟ କେ କ୍ଷେତ୍ର ମେ କମ୍ପ୍ଲିଟ ହୋ ଚୁକା ହେ ଔର ବହୁତ ହି ଅଚ୍ଛି ପ୍ରୋଗ୍ରେସ।
0: ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ମାଣାଧୀନ ପ୍ରକଳ୍ପ ନେଇ ବୈଷୟିକ ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଅହମ୍ମଦାବାଦକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରର ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମହାନ ଦାର୍ଶନିକ ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍କରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୁହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ

0: ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଇ ମହମ୍ମଦ, ଲସ୍କରେ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ଭନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତ୍ତା ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Centre issues notice to Telegram messaging app over widespread piracy reports. Asked to submit report within 15 days. Bilateral investment agreement between India and Israel comes into force today. IMD says southwest monsoon to further advance into parts of Gujarat, Haryana, Punjab and Rajasthan during the next 4 days. And in men's cricket, India to face host England in second T20 international in Manchester this evening. And now the news in detail. Prime Minister Narendra Modi dedicated, inaugurated and laid the foundation stone for development projects worth approximately 1.06 lakh crore rupees at Balotra, Rajasthan. These projects spanned multiple sectors including petrochemicals, urban transport, railways, roads, renewable energy and power transmission. The Prime Minister dedicated India's first greenfield integrated refinery cum petrochemical complex to the nation at Pachpadra in Balotra, marking a landmark achievement in the country's energy and petrochemical sector. Speaking on the occasion, Mr. Modi said this refinery will provide employment to thousands of young people.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରୀ ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବିଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବିଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୋର ମଠରେ ଏହି

0: ଅନାତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହୋଇଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲ୍ସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ ଆଇବିଏଫ୍ଏଫ୍ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି।

2025 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସମୟ ବର୍ତ୍ତମାନ ଅପରାହ୍ନ 3:00 ବାଜିସାରିଛି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ସାଥୀ, ଜନନୀ ଜନ୍ମଭୂମି ସହ ସ୍ୱର୍ଗାଦପେ ଗରିଅସି, ଅର୍ଥାତ୍ ମାତା ଏବଂ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ। ଆମ ମନରେ ଦେଶପ୍ରେମର ଅନନ୍ୟ ଭାବନା ସୃଷ୍ଟି କରେ। ସତରେ ସାଥୀ, ପ୍ରତ୍ୟେକ ମଣିଷ ପାଇଁ ତାର ଜନ୍ମଭୂମି ସବୁଠାରୁ ପ୍ରିୟ। ଦେଶ ଭାରତକୁ ମୋ ଦେଶ ଭାରତ, ମୋ ପାଇଁ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ଏହା ମୋର ପରିଚୟ, ମୋର ଗର୍ବ, ଆମର ଆତ୍ମା ଏବଂ ଆମର ସ୍ୱପ୍ନ ମଧ୍ୟ। ସେଇଥିପାଇଁ ତ ଆମେ କହୁ ନା, ଏଇ ମୋ ଦେଶ ସୁନାର ଦେଶ। ସାଥି, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିଦେଉଛୁ ଗୋଟେ ସୁନ୍ଦର ଗୀତ। ଏଞ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି ମୋ ଦେଶ ସାଥୀ ଆମ ଭାରତ ଏକ ପ୍ରାଚୀନ ଓ ଗୌରବମୟ ସଭ୍ୟତାର ଦେଶ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ସଭ୍ୟତାର ପ୍ରଥମ ପାଠ ପଢ଼ୁଥିଲେ ସେତେବେଳେ ଭାରତ ଜ୍ଞାନ ବିଜ୍ଞାନ ଦର୍ଶନ ଏବଂ ଆଧ୍ୟାତ୍ମିକର ଆଲୋକ ବିତରଣ କରୁଥିଲା ଆମ ଦେଶର ଭୌଗୋଳିକ ସୌନ୍ଦର୍ଯ୍ୟ ଅତୁଳନୀୟ ଉତ୍ତରରେ ହିମାଳୟ ପର୍ବତ ଭାରତର ପ୍ରହରୀ ଭାବେ ଛିଡ଼ା ହୋଇଛି ଦକ୍ଷିଣରେ ବିଶାଳ ଭାରତ ମହାସାଗର ତାହାକୁ ସୀମାକୁ ସ୍ପର୍ଶ କରୁଛି ପୂର୍ବରେ ସବୁଜ ଜଙ୍ଗଲ ଏବଂ ପଶ୍ଚିମରେ ଥାର ମରୁଭୂମି ଆମ ଦେଶକୁ ବିବିଧତାର ରୂପ ଦେଇଛି ସତରେ ସାଥୀ ମୋ ଦେଶର ଗଙ୍ଗା ଯମୁନା ବ୍ରହ୍ମପୁତ୍ର

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ମୋ ଦେଶ। ହଁ ସାଥୀ, ଭାରତର ସବୁଠାରୁ ବଡ଼ ବିଶେଷତା ହେଉଛି ତା'ର ବିବିଧତାରେ ଏକତା, ଯେଉଁଠି ବିଭିନ୍ନ ଧର୍ମ, ଭାଷା, ଜାତି ଓ ସଂସ୍କୃତିର ଲୋକ ବାସ କରନ୍ତି। କିନ୍ତୁ ଏକତା ହିଁ ଆମ ଦେଶର ପ୍ରକୃତ ଶକ୍ତି। ଆମ ଦେଶର ପର୍ବପର୍ବାଣି ବହୁତ ରଙ୍ଗୀନ ଓ ଆନନ୍ଦମୟ।

ଭାରତର ସଂସ୍କୃତି ଓ ପରମ୍ପରାର ଦେଶ, ଯେଉଁଠାରେ ନୃତ୍ୟ, ସଙ୍ଗୀତ, ସାହିତ୍ୟ ଏବଂ କଳା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଓଡ଼ିଶାରେ ଓଡ଼ିଶୀ ନୃତ୍ୟ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଇତ୍ୟାଦି ନୃତ୍ୟ ଆମ ସଂସ୍କୃତିର ଗୌରବ, ଆମ ମନ୍ଦିର, ଆମ ସ୍ମାରକ ଏବଂ ପ୍ରାଚୀନ କଳାକୃତି ଆମ ଐତିହ୍ୟର ସାକ୍ଷୀ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନିର୍ମକଟକ ଦିଲ୍ସା ଦିଲ୍ତକ ସୋ ଚାଲିଛି ମୋ ଦେଶ ସାଥୀ ଆମ ଭାରତ ଏବେ କେବଳ ଏକ ଦେଶ ନୁହେଁ ଏହା ଆମର ମା ଏହାର ମାଟିରେ ଆମର ଜନ୍ମ ଏହାର ବାତାସରେ ଆମର ଜୀବନ ଭାରତର ନଦୀ ଓ ପର୍ବତ ସହ ଆମର ଭାବନା ଜଡ଼ିତ ଏହି ଦେଶ ଭାଷା ସଂସ୍କୃତି ପରିଚୟ ଏବଂ ଜୀବନର ମୂଲ୍ୟବୋଧ ଦେଇଛି ତେଣୁ ଏହି ଦେଶ ପ୍ରତି ମୋର ଦାୟିତ୍ୱ ମଧ୍ୟ ଅଛି

ଯୁବପିଢ଼ି ହେଉଛି ମୋ ଦେଶର ଭବିଷ୍ୟତ। ଆଜିର ଯୁବକ ଯୁବତୀମାନେ ଶିକ୍ଷା, ପରିଶ୍ରମ ଓ ନିଷ୍ଠା ମାଧ୍ୟମରେ ଦେଶକୁ ଆଗକୁ ନେଇପାରିବେ। ସେମାନେ ଯଦି ଦେଶପ୍ରେମ, ସତ୍ୟନିଷ୍ଠା ଓ ମାନବତାର ଆଦର୍ଶକୁ ଗ୍ରହଣ କରନ୍ତି, ତେବେ ଭାରତ ନିଶ୍ଚିତ ସୁନାର ଦେଶ ହୋଇପାରିବ।

ବର୍ଷା ଭିଜା ପାଗ, ଏଇ ଯୋଉ ଥଣ୍ଡା ଥଣ୍ଡା ମାହୋଲ, ଏଇ ଥଣ୍ଡା ମାହୋଲରେ ଯଦି ଗୋଟେ କପ୍ ଗରମ ଗରମ ଚା ହେଇଯାଏ ତାହେଲେ କେତେ ଭଲ ହୁଅନ୍ତା କହିଲେ? ଗରମ ଗରମ ଚା ପିଉଥାନ୍ତୁ, ତା ସହିତ ଏଞ୍ଜୟ କରୁଥାନ୍ତୁ, ଟ୍ୟୁନ୍ କରିଥାନ୍ତୁ ଆମକୁ। ମୁଁ ପହଞ୍ଚୁଛି କିଛି ଏମିତି ମିଠା ମିଠା ଗୀତ ଆପଣଙ୍କ ପାଖରେ। କିନ୍ତୁ ଗୀତ ପହଞ୍ଚିବା ପୂର୍ବରୁ ଜଣେଇ ଦଉଛି ବଡ଼ମାନଙ୍କୁ ନମସ୍କାର, ଆଉ ସାନମାନଙ୍କୁ ଢେର ସାରା ପ୍ୟାର। ଟ୍ୟୁନ୍ କରିଛନ୍ତି ଆକାଶବାଣୀ FM ରେନ୍ବୋ କଟକ ଫ୍ରିକ୍ୱେନ୍ସି ଯାହାର 100.4।

ଲାଗିବାର କାରଣ ଆମେ ସମସ୍ତେ ଜାଣିଛେ। ତଥାପି ବି କହି ରଖୁଛି ଯେ ବର୍ଷା ଦିନେ ଯେତେବେଳେ ରାସ୍ତାଘାଟ ଚାରିଆଡ଼ ପାଣି କାଦୁଅ ଆଉ ସନ୍ସନ୍ଧିଆ ହେଇଯାଏ, ଯିବା ଆସିବା କରିବାକୁ ଭାରି କଷ୍ଟ ହୁଏ। ସେଇଥିପାଇଁ ଆମ ସମସ୍ତଙ୍କୁ ବର୍ଷା ଦିନ ଚିଡ଼ଚିଡ଼ା ବି ଲାଗେ। ଏଇଠିକ ଆପଣ ଘରୁ ବାହାରିଥିବେ, ବର୍ଷା ଛାଡ଼ି ଯାଇଥିବ ପୁରା, ଆପଣ ବିନା ରେନକୋଟ୍ ବିନା ଛତାରେ ଟିକେ ବାହାରିଥିବେ ଆଉ ଭାବୁଥିବେ ବର୍ଷା ଯଦି ଅବିକା ଛାଡ଼ି ଯାଇଛି ଆମେ ବହୁତ ସହଜରେ ଠିକ୍ ଜାଗାରେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। କିନ୍ତୁ ଠିକ୍ ଘରୁ ଯେତେବେଳେ ବାହାରିଥିବେ, ଅଳ୍ପ କିଛି ବାଟ ଯାଇଥିବେ, ସାଙ୍ଗେ ସାଙ୍ଗେ ବର୍ଷା କାଚିଦବ। ତାପରେ ଆପଣ ଟିକେ ଆଗକୁ ବଢ଼ିଥିବେ କି ନାହିଁ ସେଠି ଦେଖିବେ ବର୍ଷା ନଥିବ। ତ ବର୍ଷା ଦିନ ଏଇଥିପାଇଁ ହିଁ ଛିଡ଼ଛିଡ଼ା ଲାଗେ ନୁହେଁ। ସାଥି ଏଇ ବର୍ଷା ଦିନ ଆଉ ବର୍ଷା ଦିନରେ ଦେହ ଖରାପ ହବାଟା ବି କମନ୍ କଥା, ସେଥିପାଇଁ ବି ବର୍ଷା ଦିନ ବେଳେବେଳେ ଚିଡ଼ଚିଡ଼ା ଲାଗେ। କାରଣ ବର୍ଷା ଦିନେ ଆମେ ସାଧାରଣତଃ ଖରା ପ୍ରଚୁର ପରିମାଣରେ ପାଇନଥାଉ ଆଉ ଲୁଗାପଟା ବି ଶୁଖି ନଥାଏ ସେ ଟାଇମ୍ରେ, ଚାରିଆଡ଼ ସନ୍ତସନ୍ତିଆ ହେଇଯାଏ। ଆଉ ଏହି ସନ୍ତସନ୍ତିଆ ପରିବେଶ ହିଁ ଜୀବାଣୁ ଭୂତାଣୁମାନଙ୍କର ଉତ୍କୃଷ୍ଟ ସ୍ଥାନ ହୋଇଥାଏ ତାଙ୍କ ବଂଶ ବିସ୍ତାର କରିବାର। ସୂର୍ଯ୍ୟାଲୋକ ପ୍ରଚୁର ପରିମାଣରେ ପାଇଲେ ଏଇ ବ୍ୟାକ୍ଟେରିଆ ଆଦି ମାଇକ୍ରୋ ଅର୍ଗାନିଜମ୍ ମାନେ ଆଉ ବଢ଼ିପାରନ୍ତି ନାହିଁ। କିନ୍ତୁ ଯଦି ସୂର୍ଯ୍ୟକିରଣ ହିଁ ଆମେ ନ ପାଇବା, ଲଘୁଚାପ ଜନିତ ବର୍ଷା ହେଉ କିମ୍ବା ସେ ମୌସୁମୀ ଜନିତ ବର୍ଷା ହେଉ, ଯଦି ବର୍ଷା ଲଗାତାର ଲାଗି ରହିଥାଏ ତ ସୂର୍ଯ୍ୟକିରଣ ଆମକୁ ବେଶୀ ପରିମାଣରେ ମିଳେନି, ତ ବ୍ୟାକ୍ଟେରିଆ ବଢ଼ିବାର ଚାନ୍ସେସ୍ ବି ଟିକେ ଅଧିକ। ଆଉ ସେଥିପାଇଁ ହିଁ ଆମ ଦେହ ଏଇ ବର୍ଷା ଦିନେ ଟିକେ ବେଶୀ ଖରାପ ହୁଏ।

ବର୍ଷା ଦିନରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମାନେ ଆମ ଇମ୍ୟୁନିଟି ଯଥେଷ୍ଟ କମ୍ ରହିଥାଏ। ସେଥିପାଇଁ ଆମକୁ ଅତି ସହଜରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ଏଇ ଯେମିତି ପେଟଜନିତ ସମସ୍ୟା ତଥା ଥଣ୍ଡା ଜ୍ୱର ଆଦି ହୋଇଥାଏ। ତେବେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଇମ୍ୟୁନିଟି ଆମ ତୁଳନାରେ ଅନ୍ୟମାନଙ୍କ ତୁଳନାରେ ବହୁତ କମ୍ ଥାଏ। ତେବେ ଦେହ ଖରାପ ହେଲେ ଆମେ ସମସ୍ତେ ସାଧାରଣତଃ ଡାକ୍ତରଙ୍କ ପାଖକୁ ଯାଇ ଅନେକ ମେଡିସିନ ଖାଇଥାଉ, ଟ୍ରିଟମେଣ୍ଟ ଚାଲେ ବେଳେବେଳେ। କିନ୍ତୁ ଆମେ ବେଳେବେଳେ ଭୁଲି ଯାଉ ଯେ ଛୋଟମୋଟ ଟ୍ରିଟମେଣ୍ଟ ତ ଆମେ ଘରେ ବି କରିପାରିବା। ଆମ ରୋଷେଇ ଘରେ ଏମିତି ଅନେକ କିଛି ନ୍ୟାଚୁରାଲ ମେଡିସିନ ରହିଛି ଯାହାଦ୍ୱାରା ଆମେ ଆମ ଇମ୍ୟୁନିଟିକୁ ନ୍ୟାଚୁରାଲ ୱେରେ ବୁଷ୍ଟ କରିପାରିବା। ଆଉ ସେଇ ମେଡିସିନକୁ ୟୁଜ୍ କରିକି ଆମେ ଆମ ଇମ୍ୟୁନିଟିକୁ ବେଟର ମଧ୍ୟ କରିପାରିବା। ତେବେ କ'ଣ ସେସବୁ ନ୍ୟାଚୁରାଲ ମେଡିସିନ ସେ ବିଷୟରେ ନିହାତି କହିବି, କିନ୍ତୁ ଏଇ ସୁନ୍ଦର ମିଠା ଗୀତ ପରେ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଆଉ ଆମ ସହିତ କହୁଥାନ୍ତୁ ତୁଲସୀ ତିଲତାଳ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେଡିଓ କନେକ୍ଟ ଦିଲ୍ଲୀ ତେଜାଗ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ।

ଯଦି କହୁଥିଲେ ନା ଇମ୍ୟୁନିଟିକୁ କେମିତି ଆପଣ ବେଟର କରିପାରିବେ, ଇମ୍ୟୁନିଟିକୁ କେମିତି ବୁଷ୍ଟ କରିପାରିବେ, ଇମ୍ୟୁନିଟିକୁ ବେଟର କରିବା ପାଇଁ ଆପଣ ଅଦାର ବ୍ୟବହାର କରିପାରିବେ। ତେବେ ଆପଣ ଖଣ୍ଡିଏ ଅଦାକୁ ଧୋଇ ତାକୁ ଭଲସେ ସଫା କରି ଚୋବେଇ ପାରିବେ, କିମ୍ବା ଅଦାକୁ ଗ୍ରାଇଣ୍ଡ କରିବି ଏହାର ଜୁସ୍କୁ ନିଜ ଡାଏଟ୍ରେ ଆପଣ ସାମିଲ କରିପାରିବେ। ଆଉ ବି ପେଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଜୁଆଣୀର ବ୍ୟବହାର କରିପାରିବେ। ଏହା ସହିତ ଜୁଆଣୀ ପାଣିକୁ ବି ଆପଣ ନିଜ ଡାଏଟ୍ରେ ସାମିଲ କରିପାରିବେ। ଥଣ୍ଡା କି ସର୍ଦ୍ଦି ଆଦିରୁ ଦୂରେଇ ରହିବାକୁ ହେଲେ ଆପଣ କାଢ଼ା ପ୍ରସ୍ତୁତ କରିପାରିବେ। ଏହି କାଢ଼ାରେ ଯେମିତିକି ତୁଳସୀ ପତ୍ର, ହଳଦୀ, ଅଦା ଛେଚା, ଗୋଲମରିଚ ଗୁଣ୍ଡ ଆଦି ପକାଇ ଆପଣ କାଢ଼ା ପ୍ରସ୍ତୁତ କରି ନିଜେ ବି ପିଇପାରିବେ, ତା ସହିତ ପରିବାରର ସମସ୍ତ ସଦସ୍ୟଙ୍କୁ ବି ପିଇବାକୁ ଦେଇପାରିବେ। ବର୍ଷା ଦିନେ କାଢ଼ା ଗୋଟିଏ ଉତ୍ତମ ଇମ୍ୟୁନିଟି ବୁଷ୍ଟର ହିସାବରେ କାମ କରିଥାଏ। ତେବେ ସାଥୀ, ବର୍ଷାଦିନିଆ ରୋଗରୁ ରକ୍ଷା ପାଇବା ପାଇଁ ନିଜ ଘର ତଥା ପରିବେଶର ସଫାସୁତୁରା ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ତା ସହିତ ଘରକୁ ନିୟମିତ ଫିନାଇଲରେ ସଫା କରନ୍ତୁ, ଅଳିଆ ତଥା ପାଣି ଜମିବାକୁ ଦିଅନ୍ତୁ ନାହିଁ କେଉଁଠି ବି। ଆଉ ତା ସହିତ ଆପଣ ନିୟମିତ ଭାବରେ ସାନିଟାଇଜରକୁ ବି ୟୁଜ୍ କରନ୍ତୁ। ସୋ ନିଜେ ସୁସ୍ଥ ରୁହନ୍ତୁ ଏହି ବର୍ଷା ଦିନରେ, ଆଉ ତା ସହିତ ପରିବେଶକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତୁ। ଆଉ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଗୁପ୍ତ ସେବା ନୀତି ଫଳରେ ଏବେ ଫୁଲୁରି ତେଲର ଲାଗି କରାଯାଉଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ନେକ୍ସଟ କଲର କି ଆମ ସହିତ ଯୋଡ଼ି ହେଇଛନ୍ତି, କୋଉଠୁ ଯୋଡ଼ି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ, ଶୁଭ ସନ୍ଧ୍ୟା ଶୁଭସିନୀ ମ୍ୟାଡମ୍, ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲ କନପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇନା, ସ୍ୱାଗତ କରୁଛି ଆଜିର ଡାଲିନ ଲାଇଭ ଚିଟଚାଟକୁ।
1: ଧନ୍ୟବାଦ, କିନ୍ତୁ ବିଶେଷ କରି ଆଜି ସୁରିଲ ଆଚନ୍ଦନ ବହୁତ ସୁନ୍ଦର ଲାଗିଲା ଆପଣଙ୍କର। ବହୁତ ଦିନ ବାଦ ଆଜି ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେଇଛି, ବହୁତ ଖୁସି ଲାଗୁଛି।
0: ନିହାତି, ଆପଣଙ୍କ କଥାରୁ ଆପଣଙ୍କର ଖୁସିଟା ଜଣାପଡୁଛି। ତେବେ ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ ମ୍ୟାଡାମ, ସତ କହିବାକୁ ଗଲେ ଏମିତି ତ ବହୁତ ଖାଦ୍ୟ ଅଛି, ଯେମିତି କୋଇ ରାଇ ଗୋଟେ ଚୁନା ମାଛ ପକେଇ କରିବାକୁ ଭଲ ଲାଗେ, କଖାରୁ ଡଙ୍କ ରାଇ, କଡା ରାଇ, ଶାଗ ଭଜା, ବଡି ଚୁରା, ଏମିତି ବିଭିନ୍ନ ପ୍ରକାର ସବୁ ଅଛି, ପିଠାପଣା ବହୁତ ଅଛି। କିନ୍ତୁ ସତ କହି ମ୍ୟାଡାମ, ଦୁନିଆରେ ସମସ୍ତେ ମାଙ୍କ ହାତ ରନ୍ଧା ଭଲ ଲାଗେ, ସେ ଥିବା ଦାଡୁ ଅବସ୍ଥା ଥିବା ପର୍ଯ୍ୟନ୍ତ ବହୁତ ଭଲ ଲାଗେ। ସେଠି ଗୋଟେ ଜୀବନସାଥି ମିଳିଗଲା, ତାପରେ ଚେଞ୍ଜ ହେଇଗଲା ଆଉ, ଏଇଟା ସତ କଥା। ଏବେ ଦେଖନ୍ତୁ କାହାରି ମାଙ୍କ ହାତ ରନ୍ଧା ଭଲ ଲାଗେନି, ସମସ୍ତେ ଯଦି ଭଲ ଲାଗେ ତ ଅନଲାଇନ୍ ମଗେଇ ଖାଉଛନ୍ତି, କେମିତି ବାହାରେ ଭଲ ଖାଦ୍ୟ ଖାଉଛନ୍ତି, କିନ୍ତୁ ଘରେ କଥା ଅସନା ପସନା ବୁଢୀ ହେଇଗଲେ କଣ ରାନ୍ଧି ଦବ ଖାଇବାକୁ, ଏବେ ପର୍ଯ୍ୟନ୍ତ ସେ ରୋଷେଇ କରିକି ଦଉଛି ବେଳେ ବେଳେ ବହୁତ ଭଲ ଲାଗେ। କିନ୍ତୁ ମୁଁ ଅନମ୍ୟାରିଡ ଅଛି ବୋଲି ଭଲ ଲାଗୁଛି, ଯଦି ବାହାଘର ହେଇଥାନ୍ତା ବୋଧେ ଭଲ ଲାଗି ନଥାନ୍ତା ଆଉ, ଏଇଟା କିନ୍ତୁ ସତ କଥା।
0: ଆପଣ ଟିକେ ଅତି ସତ କଥା ଟିକେ କହିଦେଲେ,
1: ଏଇଟା ସତ କଥା। କିନ୍ତୁ ଯେବେ ବାଡ଼ ଥିବା ଅବସ୍ଥାରେ ବହୁତ ବଢିଆ ରୋଷେଇ କରୁଛି, ଯେମିତି ବାହାଘର ସରିଯିବ ତୁ ଭଲ କରିପାରୁନି, ତୋ ବୋଉଟା ଭଲ ରାନ୍ଧୁଛି ତୁ ଭଲ କରିପାରୁନି, ଏଟା ସମସ୍ତେ ଜାଣିଛନ୍ତି କହୁଛନ୍ତି, କିନ୍ତୁ କହିବାନି, ମୁଁ କିନ୍ତୁ ସତ କଥା ମୁହଁରେ କହିଦେଉଛି ଆପଣ।
0: ତାହେଲେ ଯେତେବେଳେ ଆମେ ଯଦି କମ୍ପେୟାର କରିବାକୁ ବସିବା, ସେତେବେଳେ କାହାର ରୋଷେଇଟା ବେଶୀ ଭଲ ଲାଗିବ?
1: ଶୁଣନ୍ତୁ ମ୍ୟାଡମ, କମ୍ପେୟାର କରିବା ଶୁଭଙ୍କର ଠିକ ଅଛି, ସମୟ ସମୟ ଆମେ ଖାଲି ମାଙ୍କ ହାତ ରନ୍ଧା ଭଲ ଲାଗେ ଆଉ ସ୍ତ୍ରୀ ହାତ ରନ୍ଧା ଭଲ ଲାଗେନି, ଭଲ ଲାଗେ ତ ଉଭୟଙ୍କ କମ୍ପେୟାର କଲେ ମୋ ମତରେ ଉଭୟ ସମାନ ରହିବେ, କେହି କମ୍ ନୁହନ୍ତି ବେଶୀ ନୁହନ୍ତି, କେବଳ ରାନ୍ଧିବା ଉପରେ ନିର୍ଭର, ଯିଏ ଯେଉଁ ପ୍ରକାର ରାନ୍ଧି ପାରେ ସେ ଜିନିଷଟା ସ୍ୱାଦ ହୁଏ। ଆଉ ମା ହାତ ରନ୍ଧା କି ମୁଁ ତ ବିଶେଷ କରି ମୋ ସାନ ଭଉଣୀ ଗୋଟେ ବବିତା ନା, ତ ମୋ ବହୁତ ବଢିଆ ରୋଷେଇ କରେ, ତା ହାତ ରନ୍ଧା ବହୁତ ଭଲ ଲାଗେ। ଆପଣ ଥରେ ଖାଲି ବି ମନେ ରଖିଦେବେ, ଗୋଟେ କିଛି ଖାଲି ଖାଇଦେ, ସେ ଏତେ ସୁନ୍ଦର ରୋଷେଇ କରେ, ବହୁତ ସେ ଆହୁରି ଭଲ ରୋଷେଇ କରେ। ଆଉ ଏବେ ଭାଉଜ ଅଛନ୍ତି, ସେ ବି ଭଲ ରୋଷେଇ କରୁଛନ୍ତି, ଭାଇ ସେ ଭଲ ରୋଷେଇ କରୁଛି, ସମସ୍ତେ ଭଲ ରୋଷେଇ କରୁଛନ୍ତି। କିନ୍ତୁ ବାଡ଼ ଥିବା ଅବସ୍ଥାରେ ମାଙ୍କ ହାତ ରନ୍ଧା ଟିକେ ବହୁତ ଭଲ ଲାଗୁଥିଲା, କାରଣ ଆମେ ଯାହା ବି ଖରାପ କରୁ, ଆଉ ଯୋଉ ଘର ମଣି ଆସିଲେ ଯଦି ଖାଇଲେ ଖା, ନହେଲେ ଯାହା ହୋଟେଲ ଖାଇଦା। ଏବେ କାଲି ତ ସ୍ତ୍ରୀମାନେ ରୋଷେଇ କରୁନାହାନ୍ତି, ହୋଟେଲ ମଗେଇ ଦଉଛନ୍ତି ଅନଲାଇନ୍ରେ, ମୁଁ ଏତେ ରୋଷେଇବାସ କରିପାରିବିନି, ହାତରେ ରାନ୍ଧି ଖା, ନହେଲେ 5 ଟଙ୍କା।
0: ମତେ ଗୋଟେ କଥା କୁହନ୍ତୁ, ଆପଣ ରୋଷେଇ କରିବା ଜାଣିଛନ୍ତି?
1: ହଁ, ମୁଁ ରୋଷେଇ କରୁଥିଲି, ଆମ ସମସ୍ତେ ରୋଷେଇଆ, ଆମ ସାନ ବାପା ବାପା ସାନ ବାପା ପୁଅ, ଆମର ଚାରି ଭାଇ ସମସ୍ତେ, କେବଳ ସାନ ଟଙ୍କା ଚାରିଦେଲେ ଆମେ ସମସ୍ତେ ରୋଷେଇଆ।
0: ଯା ହଉ, ବହୁତ ସୁନ୍ଦର କଥା, ଆପଣ ରୋଷେଇ କରି ଜାଣିଛନ୍ତି, ନିଜେ ଖାଇବା ରାନ୍ଧି ପାରୁଛନ୍ତି,
1: ଗୋଟେ ନୂଆ ଜିନିଷ କହୁଛି, ସବୁଠୁ ବେଶୀ ଭଲ ରୋଷେଇ କରେ ତ ହରଡ଼ ଡାଲି, ଫୁଲକୋବି, ଟମାଟର, ଧନିଆ ପତ୍ର, ତାପରେ ଉଷମତ ପଡ଼ିବ, ତାପରେ ପନିପରିବା ଏତିକି ପଡ଼ିବ, ତା ସିଧା ହେଲା, ତାପରେ ଅଟା ଚକଟି ଯୋଉ ରୁଟି ବେଲା ତାକୁ ଛୋଟିଆ ଛୋଟିଆ କାଟିକି ପକେଇଦବ, ତାପରେ ତାକୁ ସିଝା ହବ, ତା ଡାଲି ଭିତରେ ପନିପରିବା ପଡ଼ିଥାଏ, ତାପରେ ଅଧା ସିଝିଗଲେ ପକେଇକି ସେ ଯୋଉ ଛୁଙ୍କ ଦେଲା ପରେ ସେ ଜିନିଷଟା ଖାଇବା ସବୁଠୁ ଟେଷ୍ଟ ଲାଗେ, ଏଇଟା ଶୀତ ଦିନ ସବୁଠୁ ଭଲ ଲାଗେ, ବିଶେଷ କରି ବାସି ଖାଇଲେ ଆହୁରି ଟେଷ୍ଟ ଲାଗିବ। ଡାଲି ରୁଟି କଲେ ବହୁତ ବଢିଆ ଲାଗେ, ଆଉ ସେ ଜିନିଷଟା ବହୁତ ଏବେ କେହି ଭଲ କରିପାରୁନାହାନ୍ତି।
0: ଯା ହଉ, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇକି ନିଜର ମତାମତ ସେୟାର କରିଲେ, ସେଥିପାଇଁ ଆପଣଙ୍କୁ
1: ରଖିଥାନ୍ତୁ, ଆସିକି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରନ୍ତୁ, ସବୁ ଶ୍ରୋତାଙ୍କ ରାଜ କରନ୍ତୁ, ରହୁଛି, ନମସ୍କାର।
0: ରହିଲି, ନମସ୍କାର, ବହୁତ ବହୁତ ଧନ୍ୟବାଦ। ଡାଏଲ କରିପାରିବେ, ଆମ ନମ୍ବର ହେଉଛି 0671-2303-153, ଆଉ ଡାଏଲ କରି ଆମ ସହିତ ସେୟାର କରିପାରିବେ ନିଜର ମତାମତ, ଯେ ଆପଣଙ୍କୁ ଆପଣଙ୍କ ମାଙ୍କ କେଉଁ ହାତ ରନ୍ଧାଟି ଖାଇବାକୁ ବେଶୀ ଭଲ ଲାଗେ।

0: ବାପା ନମସ୍କାର ଶୁଭ ସନ୍ଧ୍ୟା।
1: ନମସ୍କାର ଶୁଭ ସନ୍ଧ୍ୟା, କିଏ କହୁଥିଲେ, ନିଜର ପରିଚୟ ଟିକେ ଦିଅନ୍ତୁ।
0: ଆଭାସ କହୁଛି, ଟାଟା ଷ୍ଟିଲ ପ୍ଲାଣ୍ଟ।
1: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡେଲି ଇନ ଲାଇଫ ଚିଟ୍ ଚାଟ୍ କୁ।
0: ଧନ୍ୟବାଦ ବାପା।
1: ଆପଣଙ୍କ ଆଡେ ବର୍ଷା ହେଇଛି ଆଜି?
0: ଆଜି ସକାଳୁ ଲାଗି ରହିଛି, ଭଲ ଚାଲିଛି ବର୍ଷା।
1: ଆଜ୍ଞା, ତେବେ ଆପଣ ଆଜିର ଟପିକ ଉପରେ କଣ କହିବେ? ନିଜ ମାଙ୍କର କେଉଁ ହାତ ରନ୍ଧାଟି ଆପଣଙ୍କୁ ଖାଇବାକୁ ବେଶୀ ଭଲ ଲାଗେ?
0: ଯେତେବେଳେ ମା ଯାହା ବି କରୁ ତାର ସବୁଥିରେ ସ୍ୱାଦ ଥାଏ।
1: ଆଜ୍ଞା,
0: ଆଉ ମା ପ୍ରସାଦ କେହି ପାଇବେନି ନା କେହି ବି କରିପାରିବେନି, ସିଏ ଗୋଟେ ଭଗବାନଙ୍କ ଆଶୀର୍ବାଦ। ତାଙ୍କର ହାତ ରନ୍ଧା ସବୁଠାରୁ ବେଷ୍ଟ ଲାଗେ। ଯେହେତୁ ଯୋଉ ପତ୍ର ପୋଡ଼ା ମାଛ ଚୁନଚୁନା ମାଛ ହେଇଥିବ, ପତ୍ର ଦିଏ ପୋଡ଼ା ହେଇଥିବ ମସଲା ଯାଇକି,
1: ସେ
0: ଅତ କୁହନ୍ତୁ ନା ମାନେ ପଖାଳ ବି କଞ୍ଚାଇ ଉଠିଯିବ, ବହୁତ ବେଟର ଲାଗେ। ତା ସାଙ୍ଗକୁ ଟମାଟୋ ବାଇଗଣ ପୋଡ଼ା ଚଟଣୀ ପରିସ୍ଥଳ ପଡ଼ୁଥିବ, କଞ୍ଚା ଲଙ୍କା ପଡ଼ୁଥିବ, ରସୁଣ ଯାଇକି ଭଲ ଭାବେ ଚକଟା ହେଇଥିବ ହେଲା। ତା ସାଙ୍ଗକୁ ମଟନ ମାଛ ଚୁଚା ଚଟଣୀ ଥିବ
1: ହେଲା,
0: ପୁରା ପେଟରେ ପେଟ ଆରମ୍ଭ ଲାଗିବ ଖାଇବାକୁ।
1: ପଖାଳ
0: ତ ବେଶୀ ମୁଁ ଖାଏନି, ଏଇ ଦିଟା ଆଇଟମ ହେଲେ ପଖାଳ ଆହୁରି ଗୋଟେ କଂସା ଖାଇବାକୁ ଲୋଭ ହବ।
1: ବହୁତ ସୁନ୍ଦର କଥା। ଯାହା ହଉ, ଆପଣଙ୍କ
0: ମାଙ୍କର ବି ଟିକେ ଅଛି ହାତ ରହିଲା କ୍ଷୀରିଟା, ଚାଉଳ କ୍ଷୀରି ପାସ୍ତା, ପୂଜା ପର୍ବ ହେଲେ ଭଲ ଲାଗେ, ବହୁତ ବଢିଆ ଲାଗେ ହେଲା। ସେଥିରେ ଖୁଆ ପଡ଼ିଥିବ, ଆଉ କିସମିସ ପଡ଼ିଥିବ, କାଜୁ ପଡ଼ିଥିବ, ବାଦାମ ପଡ଼ିଥିବ, ଆଉ ବଟର ପଡ଼ିଥିବ, ଟେଷ୍ଟ ବୋଲେ ଟେଷ୍ଟ। ମୁଁ ତ ପ୍ରାୟ ଅଧିକାଂଶ କ୍ଷୀରି ଖାଇବାକୁ ଭଲ ପାଏ, ବାହାଘର ଭୋଜି ଭୋଜି ଯୋଉଠି ହେଲେ କ୍ଷୀରିଟା ମତେ ବହୁତ ଭଲ ଲାଗେ।
1: ବହୁତ ସୁନ୍ଦର, ବହୁତ ସୁନ୍ଦର। ଯା ହଉ, ଆପଣ ଆମ ସହିତ କନେକ୍ଟ ହେଲେ, ନିଜର ମତାମତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି,
0: ଧନ୍ୟବାଦ ବାପା, ରହୁଛି, ନମସ୍କାର।
1: ସାଥୀ, ଆପଣମାନଙ୍କ ସହିତ କଥାବାର୍ତ୍ତା ତ ଏମିତି ଜାରି ରହିଥିବ, କିନ୍ତୁ ନେଇଯିବାକୁ ଛୋଟ ମ୍ୟୁଜିକାଲ ବ୍ରେକ୍।

ନମସ୍କାର ବ୍ରେକ୍ ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବର୍ତ୍ତମାନ ଶୋ ଚାଲିଛି ଡାର୍ଲିନ୍ ଲାଇଭ୍ ଚିଟ୍ଚାଟ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ଆଉ ତା ସହିତ ଆପଣମାନଙ୍କ ପାଇଁ ଟପିକ୍ ରଖିଛି ଯେ ଆପଣଙ୍କୁ ଆପଣଙ୍କ ମାଙ୍କର କେଉଁ ହାତ ରନ୍ଧାଟି ଖାଇବାକୁ ବେଶୀ ଭଲ ଲାଗେ ଶେୟାର କରିପାରିବେ ନିଜର ମତାମତ ଡାଏଲ କରନ୍ତୁ ନମ୍ବର ହେଉଛି 06712303153 ଆସିଯାଇଛି ଆମ ପାଖରେ ଆମ ନେକ୍ସଟ କଲର୍ଙ୍କର କଲ୍ ଦେଖିନେବା ଚାହୁଁଛନ୍ତି କିଏ ଆମକୁ କଲ୍ କରିଛନ୍ତି ଆଉ କୋଉଠୁ କଲ୍ କରିଛନ୍ତି ହ୍ୟାଲୋ

0: ପାରିବେ ନିଜ ମାଙ୍କର କେଉଁ ହାତ ରନ୍ଧାଟି ଆପଣଙ୍କୁ ବେଶୀ ପସନ୍ଦ ଆସେ। ନମ୍ବର ହେଉଛି 0671-2303-153। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ଶୁଭ ସନ୍ଧ୍ୟା, ମା ସାରଙ୍ଗା ଚୌଧୁରୀ ସହପରିବାର ବଡ଼ ଶୁଭଶ୍ରୀ ଭଉଣୀ, ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାଇନା କହୁଛି ଆଜ୍ଞା।
0: ନମସ୍କାର ଶୁଭ ସନ୍ଧ୍ୟା ଟୁନା ଭାଇନା, କେମିତି ଅଛନ୍ତି?
1: ଆପଣଙ୍କ ବର୍ତ୍ତମାନ ମା ସାରଙ୍ଗା ଚୌଧୁରୀ ମୁଁ ବହୁତ ଭଲରେ ଅଛି, ଆଶା ମା ସାରା ନିଶ୍ଚିନ୍ତ ଆପଣଙ୍କୁ ଭଲ ଦେଖିଛନ୍ତି।
0: ନିହାତି ନିହାତି, ମୁଁ ଆପଣମାନଙ୍କ ଭଲ ପାଇବାରୁ ବହୁତ ହିଁ ଭଲ ଅଛି। ଆପଣଙ୍କ ଆଶୀର୍ବାଦ ଏମିତି ଆମ ଉପରେ ରହିଥାଉ। ତେବେ ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ, ଯେତେବେଳେ ମୋ ବୋଉ ଆମେ ତ ହେଲୁ ଗରିବ ବ୍ରାହ୍ମଣ, ତେଣୁ ବୋଉ କଣ କରେ, ପଖାଳକୁ ଆଉ ଶାଗ ସଜନା ଶାଗ କୋଉଠୁ ଯୋଗାଡ଼ କରିକି ଖରଡ଼ି ଦିଏ ଆଉ ଲୁଣ ଲଙ୍କା ଦେଇଦିଏ, ପଖାଳ ଭାତ ଲୁଣ ଶାଗ ସଜନା ଶାଗ ଖରଡ଼ା, ଏ ବହୁତ ବଢିଆ ଲାଗେ, ଆନନ୍ଦ ଲାଗେ, ଖୁସି ଲାଗେ ଆଉ।
0: ଆଜ୍ଞା, ତା ଛଡା ଆଉ କିଛି?
1: ହ୍ୟାଲୋ,
0: ମୁଁ କହିଲି ତା ଛଡା ଆଉ କିଛି କୋଉ ଡିଶ ଆପଣଙ୍କୁ ବହୁତ ଭଲ ଲାଗେ?
1: ଭଲ ଲାଗେ ଶୁଣନ୍ତୁ, ସବୁ ଖାଇବା ପିଇବା ଭଲ ଲାଗେ, କିନ୍ତୁ ମୋର ଭଲ ଲାଗେ ପ୍ରକୃତରେ ଯେ ପୁରୀ ଜଗନ୍ନାଥଙ୍କର ଅବଢା ପ୍ରସାଦ ଏବଂ ଲିଙ୍ଗରାଜ ମନ୍ଦିରର ଅନ୍ତବାସୁଦେବଙ୍କ ମନ୍ଦିରର ପ୍ରସାଦ।
0: ନାଇଁ ନାଇଁ ଭାଇନା, ମୁଁ ଆଜି ଯାହା ଟପିକ ଆପଣମାନଙ୍କ ପାଇଁ ରଖିଛି ଯେ ମାଙ୍କର କୋଉ ହାତ ରନ୍ଧା ବେଶୀ,
1: ମାଙ୍କର ତ ଏଇଟା ଭଲ ଲାଗେ ସବୁଠୁ, ଯେତିକି ଆମେ ଖାଇବାଟା ସେଉଠୁ ଭଲ ଲାଗେ।
0: ଆଜ୍ଞା,
1: ଆଉ ସେ ପଖାଳ ଭାତ ଶାଗ ଖରଡ଼ା ଲୁଣ ଲଙ୍କା ଚକର ଦବ,
0: ଆଜ୍ଞା,
1: ଆଉ ବଢିଆ ଲାଗିବ, ମାନେ ଅଫିସରେ ଆସିକି ଖରାରେ ସେ ମୋର ଚାହିଁକି ବସ, ସେ ଅପେକ୍ଷା ମୁଁ ଅପେକ୍ଷା।
0: ଆଜ୍ଞା, ଆଜି ପର୍ଯ୍ୟନ୍ତ ବି ଆପଣଙ୍କ ମା ଆପଣଙ୍କ ପାଇଁ ରୋଷେଇ କରୁଛନ୍ତି?
1: ନାଇଁ, ଏବେ 92 ବର୍ଷ ହେଇଗଲାଣି, ହାତ ଛୁଟୁଛି, ତଥାପି ମୁଁ ଖାଇ ବସିଲାବେଳେ ସେ ଆସି ଲଙ୍କା ଚକର ଦିଏ, ହାତ ଛଚାରିକିରି ସେ ଅପେକ୍ଷା କରିଥିବ ମୁଁ ଅଫିସ ଆସିଲାବେଳକୁ,
0: 92
1: ବର୍ଷ ଟପିଲାଣି।
0: ଆଜ୍ଞା,
1: ଆଉ ଅପସେନ୍ ମୋ ପାଖରେ ଏବେ ନନା ନାହାନ୍ତି, 6-7 କଲାଣି ନନା ଚାଲିଗଲାଣି, ବୋଉ ଅଛି।
0: ଆଜ୍ଞା, ଯା ହଉ, ବହୁତ ସୁନ୍ଦର କଥା ଆପଣ ଆଜି ଆମ ସହିତ ସେୟାର କରିଲେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର, ମାଙ୍କ ଆଶୀର୍ବାଦରୁ ସହପରିବାର ବଡ଼ ଥାନ୍ତି।
0: ଆଜ୍ଞା, ଧନ୍ୟବାଦ।

0: ଅତ୍ୟଧିକ ପ୍ରଶଂସା ବି ବେଳେବେଳେ ହାନିକାରକ ହେଇଯାଏ, ତେବେ ଟିକେ ବାଗେଇକି କିନ୍ତୁ ପ୍ରଶଂସା କରୁଥାନ୍ତୁ।
1: ଆଜ୍ଞା, ପ୍ରଶଂସା କରେ ହେଲେ ଅତ୍ୟଧିକ ପ୍ରଶଂସା କରେ ନା।
0: ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ। ରହିଲି।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର।

0: ଯଦି ଆପଣ ବି ଆମ ସହିତ କନେକ୍ଟ ହେଇପାରିବେ ଡାଏଲ କରନ୍ତୁ ନମ୍ବର ହେଉଛି 06712303153 ଆଉ ଆଜିର ଟପିକ ରହିଛି ଆପଣମାନଙ୍କ ପାଇଁ ଯେ ଆପଣଙ୍କୁ ଆପଣଙ୍କ ମାଙ୍କର କେଉଁ ହାତ ରନ୍ଧାଟି ଖାଇବାକୁ ଭାରି ପସନ୍ଦ ଆସେ ଦେଖି ନବା ଚାଲନ୍ତୁ ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି ହ୍ୟାଲୋ
1: ହ୍ୟାଲୋ ମ୍ୟାମ ନମସ୍କାର ଜୟଶ୍ରୀ ଜଗନ୍ନାଥ
0: ନମସ୍କାର ଜୟଶ୍ରୀ ଜଗନ୍ନାଥ କିଏ କହୁଥିଲେ କୋଉଠୁ କଲ କରିଥିଲେ
1: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆରପାଳ ମାଣିଆ ମନ୍ଦରୁ
0: ସ୍ୱାଗତ କରୁଛି ଆପଣଙ୍କୁ ପ୍ରଫୁଲ୍ଲ ଭାଇନା ଆମର ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ
1: ଧନ୍ୟବାଦ ମ୍ୟାମ
0: କେମିତି ଅଛନ୍ତି
1: ମ୍ୟାମ ବର୍ଷା ତ ହଉଛି ବାଦାମ ଖାଉଛି ଆପଣଙ୍କ ପ୍ରୋଗ୍ରାମ ଶୁଣୁଛି
0: ଯାହା ହଉ ବହୁତ ପୁରା ଆପଣ ବର୍ଷାକୁ ଏନ୍ଜୟ କରିକି ଆମ ସହିତ କନେକ୍ଟ ହେଇକି ରହିଛନ୍ତି
1: ଦେଖନ୍ତୁ ମାଆଙ୍କର ତ ପ୍ରାୟ ସବୁ ଜିନିଷ ଭଲ ଲାଗେ କିନ୍ତୁ ମତେ ବେଶୀ ଭଲ ଲାଗେ ଗଇଁଟା ପିଟା ଯୋଉ ହେଲା ପାଣିରେ ଛଡା ହେଇଥିବ ସେ ପିଟାର ଭଲ ଲାଗେ ସବୁଠୁ ଆଉ ସବୁ ତ ମାଆଙ୍କର ଭଲ ଆଉ କୋଉଟାକୁ ନିନ୍ଦିବା କିନ୍ତୁ ମା ଯଦି ଗୋଟେ ତସୁମ ହେଇଯାଉଛି ଆମର କୁସୁମ କୁଣ୍ଡା ଧାନରେ ଏଇଟା ହୁଏ ଗୁଡ଼ ପଡିକି ଆଉ ସେଥିରେ ଟିକେ ତେଜ ପତ୍ର ପଡିଥାଉ ମ୍ୟାମ ଖାଉଥିବୁ ଗୋଟେ ମୋଟା ଭଳିଆ ତା ଦେହରୁ ଗୋଟେ ମୋଟା ଭଳିଆ ଆଗୁଟେ ମୋଟାରେ ଗୋଟେ ବକଳ ବାହାରି ଉପରୁ ସେ ମଜା ଯିଏ ଖାଇଛନ୍ତି ମ୍ୟାମ ସେ ଜାଣିଥିବେ ମାଙ୍କର ହାତ ମଜା କଣ ତୁ ମାନେ ସେ ଜିନିଷ ଖାଇନାହାନ୍ତି ସେମାନେ ବୁଝିପାରିବେନି ଆଉ ତୁ ନାଇନା ଏପରା ନାଇନା ଆମର ତ ସବୁ କହିଛନ୍ତି ମାଙ୍କ ବିଷୟରେ ନିଜ ବିଷୟରେ ଆଉ ଅଧିକା କଣ କହିବି କିନ୍ତୁ ମା ଜିନିଷ ଭଳିଆ କେହି କରିପାରିବେ ନାହିଁ କରିନାହାନ୍ତି ମୋ ମା ହାତ ଗୋଡ ଚଳୁଥିଲା ତାଙ୍କ ଯାହା କରିବ ମତେ ନିଷ୍କର୍ଷ ଦବ ମୁଁ ନିଶ୍ଚିତ ଖାଇବି ସେ ଭଲ ହଉ ମନ୍ଦ ହଉ ଯାହା ହଉ ଖାଇବି ଆଉ ଯଦି ଆସେ ଖୁଦୁ ପିଦା କରିବେଲା ତାଠୁ ଆହୁରି ବଳିକି ମଜା ଆଉ କଣ କରିବି ତେଣୁ ମାଙ୍କର କୌଣସିଟା ନିନ୍ଦି ହବ ନାହିଁ ବଞ୍ଚିଥିଲା ତାଙ୍କ ମାର ସବୁ ଜିନିଷ ପିଲାମାନଙ୍କୁ ଭଲ ଲାଗିବ ଏଟା ସଂସାର ସାରା ଲାଗିଛି ଲାଗିଥିବ ବର୍ତ୍ତମାନ ତ ସବୁ ଅନଲାଇନରେ ମଗେଇ ଖାଇବେ ଆଉ ଆଉ ଆଉ ଆମ ପିଲାମାନେ ତ ସବୁ ଅନଲାଇନରେ ମଗେଇ ଖାଇବେ ସେସବୁ ନା କିନ୍ତୁ ଆମେ ଜାଣିଛେ ଆମ ମାର କରାମତି କଣ ମା ହାତ ରୁଣ୍ଡା କଣ ମାର ସ୍ନେହ କଣ ମାର ଶ୍ରଦ୍ଧା କଣ ମାର ବୋଲେ ଭଲ କଣ ଆମେ ଜାଣିଛେ ଆଉ ଆଜିକାଲି ତ ସେସବୁ ଗଲାଣି କୁଆଡେ ଆଉ
0: ନିହାତି ନିହାତି ଆଜିକାଲି କୁଆଡେ ଯାଇନି ଯେ ଆମେ ବୋଧେ ଟିକେ ଆଡଭାନ୍ସ ହେଇଯାଇଛେ
1: ଏଟା କଥା ମ୍ୟାମ ଦେଖନ୍ତୁ ଯଦି କୌଣସି ଗୋଟେ ଖରାପ ଜିନିଷ ହେଲା ଆଉ ଯଦି ସ୍ତ୍ରୀ ଅତି ପାଖରେ ମା ଯଦି ଖରାପ ଗଲା ମାକୁ ବେଜିତ କରୁଛନ୍ତି ଲୋକ କିନ୍ତୁ ଆମେ କଣ କରିବା ଆମେ ତ ଏଠି ସ୍ତ୍ରୀ କହିଲେ ଏ କରୁ କିଲା ନ କହିଲେ ହେ କରୁ କିଲା ମା କହିବ ସ୍ତ୍ରୀ କଥାରେ ପଡିଲା ଯଦି ମାକୁ ଚାରିପଦ କହିବ ଇଏ ବୋଲେ ସ୍ତ୍ରୀ ତାକୁ ଚାରିପଦ କହିବ ତେଣୁକରି ବିଭିନ୍ନ ପ୍ରକାର ସମସ୍ୟା ଉଠୁଛି ତେଣୁକରି ଲୋକ ସ୍ତ୍ରୀ କଥାରେ ବାପୁଛନ୍ତି ବା ସ୍ତ୍ରୀ ଯାହା କହୁଛି ସେୟା କରୁଛନ୍ତି
0: ପ୍ରଫୁଲ୍ଲ ଭାଇନା ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଇଥିଲେ ନିଜର ମତାମତ ସେୟାର କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
1: ନମସ୍କାର
0: ସାଥି ଆପଣମାନଙ୍କ ସହିତ ଆଗକୁ ମଧ୍ୟ କଥାବାର୍ତ୍ତା ଜାରି ରହିଥିବ କିନ୍ତୁ ନେଇଯିବା ଗୋଟିଏ ଅବିକା ଛୋଟ ମ୍ୟୁଜିକାଲ ବ୍ରେକ୍

ମୋବାଇଲ ବ୍ରେକ୍ ପରେ ପୁଣି ଥରେ ଆପଣଙ୍କୁ ୱେଲକମ୍ କରୁଛି। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ୍ କଟକ ତୁଲସି ତିଲତାକ। ବର୍ତ୍ତମାନ ଶୋ ଚାଲିଛି ଡାଲ୍ ଇନ୍ ଲାଇଭ ଚିଟ୍ ଚାଟ୍। ଆଉ ଆଜି ଡାଲ୍ ଇନ୍ ଲାଇଭ ର ଟପିକ୍ ରହିଛି ଯେ ଆପଣଙ୍କୁ ଆପଣଙ୍କ ମାଙ୍କର କେଉଁ ହାତ ରନ୍ଧାଟି ଖାଇବାକୁ ବେଶୀ ପସନ୍ଦ ଆସେ। ଶେୟାର କରିପାରିବେ ଆମ ସହିତ, ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ଏଥର ଆମ ସହିତ କିଏ

0: ହେଇଛନ୍ତି, କୋଉଠି ଯୋଡି ହେଇଛନ୍ତି?
1: ନମସ୍କାର,
0: ସ୍ୱାଗତ କରୁଛି ଆଜିର ଡାଲିନ ଲାଇଭ ଚିଟଚାଟକୁ।
1: ସନ୍ଧ୍ୟା ଭିଜା ବର୍ଷା ନମସ୍କାର।
0: ଆଜ୍ଞା ନମସ୍କାର। ତେବେ ଆଜିର ଟପିକ ଉପରେ କଣ କହିବେ?
1: ମତେ ମୋ ମାର ମାନେ ଯୋଉ ଆରିସା ପିଠା ଯୋଉ ତିଆରି ହେଇଥିବ,
0: ଆଜ୍ଞା,
1: ଯୋଉ ଘିଅରେ ତିଆରି ହେଇଥାଏ ସେଟା ମାସେ ଦି ମାସ ଯାଏ ଆମେ ରଖିକି ଖାଉ,
0: ଆଜ୍ଞା,
1: ସେଟା ଖରାପ ହୁଏନି। କାଚ ଜାର ରହିଥିବ,
0: ଆଜ୍ଞା,
1: ତାକୁ ଆମେ ଧୀରେ ଧୀରେ ଗୋଟେ ଗୋଟେ କରିକି ଖାଇବୁ, ଭାରି ବଢିଆ ଲାଗେ। ଆଉ ଏବେ ତ ମା ତ ଚାଲିଗଲିଣି,
0: ଆଜ୍ଞା,
1: ଆଉ ନହେଲେ ଆଉ ଗୋଟେ ହଉଛି କଣ ପୋଇ ଘାଣ୍ଟଟା ଯୋଉ ହବ, ମାଛ ଛେଞ୍ଚଡା ପଡିକି ମୁଣ୍ଡ ପଡିକି ଯଦି ହେଇଥିବ ଗୋଟେ ପ୍ରକାର, ସିଏ ଗୋଟେ ପ୍ରକାର ଟେଷ୍ଟ ଲାଗିବ, ନହେଲେ ଚିଙ୍ଗୁଡି ପଡିଥିବ ଯଦି ମତେ ଆହୁରି ବଢିଆ ଲାଗେ।
0: ଆପଣ ଯୋଉ କହିଲେ ଯେ ଆପଣଙ୍କ ମାଙ୍କ ହାତ ରନ୍ଧା ଆରିସା ଆପଣଙ୍କୁ ଏତେ ଭଲ ଲାଗେ ଯେ ଆପଣ ତାକୁ ଦୁଇ ମାସ ପର୍ଯ୍ୟନ୍ତ ବି ଧରିକି ରଖି ଖାଆନ୍ତି, କିନ୍ତୁ ମୁଁ ନିଜ କଥା କହିବି ଯେ ଯେତେବେଳେ ଆରିସା ପିଠା ଆମ ଘରେ ହୁଏ ମୋତେ ଆଉ ନିଦ ଲାଗେନି, ମୁଁ ତାକୁ ଦି ମାସ କଣ 15 ଦିନରେ ବି ସାରିବାକୁ ଚେଷ୍ଟା କରେ, ଏତେ ସୁନ୍ଦର ଲାଗେ।
1: କାଳୀ ପୂଜା ବେଳେ ସେତେବେଳେ ତିଆରି ହୁଏ,
0: ଆଜ୍ଞା,
1: ଆଉ ସେଇ ଟାଇମରେ ତାକୁ ଆମେ ରଖି ଦେଇଥାଉ ଜାର୍ରେ।
0: ବହୁତ ସୁନ୍ଦର, ବହୁତ ସୁନ୍ଦର। ମାଙ୍କ ହାତ ରନ୍ଧା ସତରେ ବହୁତ ହି ବଢିଆ ଲାଗେ ଖାଇବାକୁ। ସିଏ ଅତି ସୁନ୍ଦର ତିଅଣ ବି ତିଆରି କରିଦିଅନ୍ତୁ, ସିଏ ବି ଅମୃତ ସାଜି
1: ମାର। ହଁ, ଯେକୌଣସି ହାତ ରନ୍ଧା ମତେ କିଛି ବାରଣ ନଥାଏ, କାହିଁକିନା ମୁଁ ସେମିତି ଖୋଜେନି ଯେ ଏଟା ରାଗ ହେଇଗଲା, ସେଇଟା ଲୁଣ ପଡିନି, ମୁଁ ସେମିତି ଖୋଜେନି, ଯାହା ହେଇଥିବ ଖାଇବି।
0: କିନ୍ତୁ ଆଜିକାଲି କଣ ହଉଛି କହିଲେ, ଆମର ଆଉ ଧୈର୍ଯ୍ୟ ବି ପାଉନି, ଆମର ଆଜିକାଲି ଧୈର୍ଯ୍ୟ ପାଉନି। ମା ମାନେ କିଛି ବି ତିଆରି କରୁଛନ୍ତି, ଯଦି ଟିକେ ଯଦି ଲୁଣ ଏପଟ ସେପଟ ହେଇଯାଉଛି ସେଥିରେ ବି ଆମେ ମୁହଁ ଖୋଲି କହିଦଉଛେ, ଟିକେ ଲଙ୍କା ଏପଟ ସେପଟ ହେଇଯାଉଛି ସେଥିରେ ବି ଆମେ କହିଦଉଛେ,
1: ଏବେ ବି ସୁଦ୍ଧା କିଛି କହିନି।
0: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଯା ହଉ ଆପଣ ସେ ଧୈର୍ଯ୍ୟଟା ନିଜ ପାଖରେ କାଏମ କରିକି ରଖିଛନ୍ତି।
1: ଆଜ୍ଞା
0: ରହିଲି, ନମସ୍କାର। ସାଥୀ ଆପଣମାନେ ବି ସେୟାର କରିପାରିବେ ଆପଣଙ୍କୁ ଆପଣଙ୍କ ମାଙ୍କର କୋଉ ହାତ ରନ୍ଧାଟି ଖାଇବାକୁ ବେଶୀ ପସନ୍ଦ ଆସେ। ଏ ନମ୍ବର ହେଉଛି 0671230315। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଥିଲେ, କୋଉଠି କଲ୍ କରିଥିଲେ?
2: ମୁଁ କହୁଥିଲି ରେଡିଓ କିଙ୍ଗ ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ସ୍ୱାଗତ କରୁଛି ଆପଣଙ୍କ ଆଜିର ଡାଇଲିନ ଲାଇଭକୁ।
2: ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା, ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
0: ଧନ୍ୟବାଦ।
2: ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି କଣ ନା, ମାର ତ ସବୁକିଛି ମାନେ ଭଲ ଲାଗେ, ଯେକୌଣସି ଜିନିଷ ବି ସେ ରାନ୍ଧିଲେ ଭଲ ଲାଗିବ। ଆଉ ମୋ ମା ତ ଯୋଉଟା କରେ, ଆପଣଙ୍କର କଖାରୁ ଡଙ୍କ ରାଇ, ଆଉ ତା ସୁନସୁନିଆ ଶାଗ, ତା ସହିତ ସଜନା ଶାଗ ଭଜା, ତା ସହିତ ସଜନା ଛୁଇଁ ଯୋଉଟାର ବେସର ଦିଆଇ ଭଜା ହେଇଥିବ, ଆଉ ଡାଲି ହେଇଥିବ, ଏଇ ଟାଇପର ସାଧା ଆଇଟମ ସବୁ ବଢିଆ ଭାବରେ କରେ। ଆଉ ତା ସହିତ ଆଉ ଗୋଟେ ଆଇଟମ କରେ, ଆପଣଙ୍କର ଯଦି ମାନେ କଣ ଖଟା ପଡିକିରି ଆମ୍ବୁଲ ଫାମ୍ବୁଲ ତେନ୍ତୁଳି ଫେନ୍ତୁଳି ପଡିକିରି ବର୍ଷା ଦିନ ଯଦି କଉ ମାଗୁର ଏସବୁ ଧରା ପଡିଗଲେ ଦେଶୀ ମାଛ ଝୋଳ, ତାହେଲେ ବହି ପୁରା ଜମିଲା, ଆପଣ ଥାଳିଆ ଜାଗାରେ ଦି ଥାଳି ଏକାବେଳେ ଖାଇଯିବେ ଆଉ।
0: ନିହାତି ନିହାତି, ବହୁତ ହି ସୁନ୍ଦର ଲାଗେ ଯେତେବେଳେ ଆଇଁଷରେ, ଖାସ କରି ମାଛ ଆଇଟମରେ ଯେତେବେଳେ ଆମ୍ବୁଲ ପଡିକି ଝୋଳ ହୁଏ, ସେଇଟା ହିଁ ବହୁତ ଭଲ ଲାଗେ।
2: ଆଉ ଗୋଟେ ଦୁଃଖର କଥା ଭଉଣୀ, କାରଣ ମୁଁ ତ ଆଇଁଷ ଖାଇନି 22 ବର୍ଷ ହେଲା ଛାଡିଛି, ଆଉ ଘରେ ଖାଆନ୍ତି, ଆଉ ଆମ ସାନ ଭାଇ ଆଉ ବୋଉ ଖାଆନ୍ତି, ଯୋଉଠି ବି ହାବୁଡ଼େ ପଡେ ମୁଁ ତାଙ୍କ ପାଇଁ ନେଇ ଆସେ, କିନ୍ତୁ ମୁଁ ଖାଏନି, ଆଉ ମୁଁ ତ ପୁରା ପିଓର ଭେଜିଟେରିଆନ ନେଇଯାଇଛି। ଆଉ ଯଦି କୋଉଠି ନାମ କୀର୍ତ୍ତନ ହଉଥିବ, ଅରୁଆ ଡାଲମା ଖିରି କଟା ମିକ୍ସଚର ପନିର ମସରୁମ ହେଲା, ଆଉ ତାହେଲେ ତ ମୋର ତ ପୁରା ନାଣ୍ଡି ବାହାଘର ଆଉ।
0: ବହୁତ ସୁନ୍ଦର, ବହୁତ ସୁନ୍ଦର। ଯା ହଉ, ଆପଣ ଆମ ସହିତ କନେକ୍ଟ ହେଲେ, ଏତେ ସୁନ୍ଦର ମତାମତ ରଖିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି
2: ଆପଣଙ୍କୁ ମାଧାରଣା ଘଣ୍ଟ ଗୋଟେ ରହିଲି ଭଉଣୀ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ଆପଣଙ୍କ ଆଡେ ବର୍ଷାର ପରିମାଣ କେମିତି?
1: ବର୍ଷା ପ୍ରବଳ ଲାଗିଛି, ଏବେ ବି ହଉଛି
0: ଆଜ୍ଞା। ଏମିତି ବର୍ଷା ପାଗରେ ବି ଝଡ଼ ଝଞ୍ଜା ବର୍ଷା ଶୀତ କାକର ସବୁଥିରେ ବି ଆପଣ ଏମିତି ଆମ ସହିତ କନେକ୍ଟେଡ ହେଇକି ରହିଥାନ୍ତୁ। ତେବେ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ?
1: ଦିଦି ଆଜିର ଟପିକ ବହୁତ ବଢିଆ ଦେଇଛନ୍ତି, ଆଉ ମାନ ବୋଉ ଡାକେ, ବୋଉର ଗୋଟେ ଯଦି ଶାଗ ଭଜା କରେ, ଶାଗ ଭଜା କଣ ତା ଭିତରେ ସବୁ ପକାଏ ତ ପେଜ ଆଉ ସେ କଣ ଚାଉଳର ଗୁଣ୍ଡା ହେକା ପକାଏ, ବାରି ଆଡୁ ସବୁ ସେ ଅନାବନା ଶାଗ ସବୁ ତୋଳିକି ଆଣେ, ମାନେ ସବୁ ଆମେ ଯୋଉଟା ଦେଖିଲେ ଆଗ ମନା କରୁ ନାହିଁ ସେଥିରେ ଆଣେନି, କିନ୍ତୁ ସେ ସବୁ ଆଣିକି କେତେ ବଢିଆ କରେ, ଖାଇବାକୁ ବହୁତ ଟେଷ୍ଟ ଲାଗେ। ଆଉ ପିଠା କରେ, ମୁହାଁ ପିଠା ଜାଣିଛନ୍ତି? ଆମର ଯୋଉ ହାଣ୍ଡି ଉପରେ ଗୋଟେ କପଡା ଦିଆ ହେଇକି ତା ଉପରେ ଦିଆ ହେଇକି ଘୋଡା ହବ, ଏବେ ତ ଆଉ ହାଣ୍ଡି ନାହିଁ, ଯୋଉ ଡେକ୍ଚିରେ କରୁଛନ୍ତି, କିନ୍ତୁ ସେଇଟା ମତେ ସବୁଠୁ ପ୍ରିୟ ଲାଗେ। ତାଠୁ ଆମ ଘରଣୀ ନିର୍ମଳା ବେହେରା ଶିଖିଛନ୍ତି, କରୁଛନ୍ତି ଆଉ ଭଲ ଲାଗୁଛି ଆଉ।
0: ଆଜ୍ଞା, ତେବେ କିଛି ସ୍ୱାଦରେ ଟେଷ୍ଟରେ ଟିକେ ଉନିଶ ବିଶ ରହିଥିବ ନିହାତି,
1: ଟିକେ ଛାଡିବ ଆଉ।
0: ଆଜ୍ଞା, ନିହାତି
1: ମା ହାତର ଟିକେ ଅଲଗା ଥାଏ ସ୍ୱାଦ, ସିଏ ତ ହାତ ପକେଇ ଦେଇକି ଟିକେ ଖୁଆଇ ଦେଲେ ବି ଆହୁରି ଟିକେ ଭଲ ଲାଗେ ଛୋଟ ବେଳେ। ଆଉ ଗୋଟେ ଦିଦି କହିବି, ଯୋଉ ପଖାଳ ଭାତ ଖାଇଲା ବେଳେ ବୋଉ ବାଇଗଣ ଚକଟି ଦିଏ, ଆମକୁ କହେ ପଣ୍ଡ ପଞ୍ଚ ପ୍ରକାର ଯେ, କିନ୍ତୁ ପାଞ୍ଚଟା ଜିନିଷ ପଡେ, ଆମେ ସେଇଟା ମାନେ ସେଇ ଜିନିଷ, କିନ୍ତୁ ଆମକୁ ଗୋଟେ କହିଦେବେ ଯେ ସେଥିରେ ପିଆଜ ରସୁଣ ଆଉ ଲଙ୍କା ଆଉ କଣ କଣ ସବୁ ପକେଇ ଦେବେ ପାଞ୍ଚଟା ଜିନିଷ, ତାକୁ କଣ ଗୋଟେ ପଞ୍ଚ କଣ ଗୋଟେ କହିଲେ ମୁଁ ମନେ ନାହିଁ, ଆମକୁ ଖୁସି ଲାଗେ, କିନ୍ତୁ ବାଇଗଣ ପୋଡା କହିଲେ ଇଚ୍ଛା ହବନି ଖାଇବାକୁ, କିନ୍ତୁ ସେଇଟା କରିଦେବେ ଯେ ବଢିଆ ଲାଗେ, ପଖାଳ ପୁରା ଉଠିଯାଏ।
0: ବହୁତ ସୁନ୍ଦର, ବହୁତ ସୁନ୍ଦର କଥା କହିଲେ। ଯା ହଉ, ଏମିତି ହିଁ ପିଲାଙ୍କୁ ଭୁଲେଇ ବୁତେଇକି ଖୁଆଇବାକୁ ପଡେ ମା ମାନଙ୍କୁ ନିହାତି, ଆଉ ଆପଣଙ୍କୁ ବି ସେମିତି ସେ ଭୁଲେଇ ବୁତେଇକି ବାଇଗଣ ପୋଡା ଖୁଆଇ ଦଉଥିଲେ ନିହାତି।
1: ପାଞ୍ଚ ପ୍ରକାର ପଡିଛି ବସିଥାଏ, ମତେ ଖୁଆଇ ଦେ, ଆଉ ଛୋଟବେଳେ ସ୍କୁଲ ଆସିଲେ ଖୁଆଇ ଦେ, କାଳେ ଶୀଘ୍ର ମୁଁ ଶୀଘ୍ର ସ୍କୁଲ ଯୋଉ ଖେଳ ଛୁଟିରେ ଆସିଥାଉ,
0: ନିହାତି ଆମେ ନିଜ ହାତରେ ଯେତେବେଳେ ଖାଇବସୁ ଖାଇବା ଏତେ ଜଲ୍ଦି ସରେନି, କିନ୍ତୁ ମା ଯେତେବେଳେ ଖୁଆଇ ଦିଅନ୍ତି ଗୋଟେ ଗୁଣ୍ଡା ଖାଇବାକୁ ବି ଯେତେବେଳେ ମନା ବି କରିଥାଉ, ସେଟା ଦଶ ଗୁଣ୍ଡା ବି କେତେବେଳେ ଖାଇ ଯାଇଥାଉ ସେଟା ଜଣା ବି ପଡ଼େନି।
1: ହଁ ଦିଦି, ସେ ମା ର ସ୍ୱାଦ ଆଉ କିଛି ନାହିଁ, ବହୁତ ଏବେ 2000 ଏକ୍ସପାୟର୍ଡ ହେଇଯାଇଛି, ଆଉ ମା ସ୍ଥାନ କେହି ପୂରଣ କରିପାରିବେ।
0: ନିହାତି ନିହାତି ସେ ସ୍ଥାନ ଅପୂରଣୀୟ ସଦାବେଳେ। ଆଉ ଯା ହଉ, ଆପଣ ଆମ ସହିତ କନେକ୍ଟ ହେଲେ, ନିଜ ମାଙ୍କ ହାତ ରନ୍ଧା ବିଷୟରେ ସେୟାର କରିଲେ, କେତେ ଭଲ ଭଲ କଥା ସବୁ କହିଲେ, ଶୁଣିକି ଭାରି ଖୁସି ଲାଗିଲା, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।

0: ହ୍ୟାଲୋ ମ୍ୟାଡାମ, ଆପଣଙ୍କ ନାଁଟା କଣ?
1: ଆପଣ ମୋ ନାଁ ଅପେକ୍ଷା ଯାଏ ଜାଣିନାହାନ୍ତି?
0: ନା ନା, ମୋର ତ ମେସେଜ ଲଗେଇଲା ବେଳକୁ ଲାଇନ କଟିଯାଉଛି।
1: ମୁଁ ଆପଣଙ୍କର ସାଙ୍ଗ ଶୁଭଶ୍ରୀ କହୁଛି। ତେବେ ଆଜିର ଟପିକ ଉପରେ ଆପଣ କଣ ରହିବ ଆପଣଙ୍କର ମତାମତ?
0: ଉପରେ ପିଲାଦିନର କଥା କହୁଛି, ଏବେ ବି ସେ କଥା କହୁଛି। ମା ବି ଯାହା ରୋଷେଇ କଲେ ବି ଭଲ ଲାଗେ। ତାପରେ ପିଠା ଉପରେ ବେଶୀ ଆରିସା ପିଠାଟା ବି ଭଲ ଲାଗେ।
1: ଆଚ୍ଛା, ଆପଣ ଆପଣଙ୍କ ମାଙ୍କ ଠାରୁ ପିଠାପଣା ସବୁ ଶିଖିଛନ୍ତି?
0: ହଁ, ପିଠାପଣା କରେ, ଶିଖିଛି ସବୁ।
1: ସେମିତି ଟେଷ୍ଟ ହୁଏ?
0: ଆଜ୍ଞା,
1: ଟେଷ୍ଟ ବି କରନ୍ତି। ଯା ହଉ, ବହୁତ ସୁନ୍ଦର କଥା ଆପଣଙ୍କୁ ଶିଖିବାକୁ ମିଳିଲା ଯେ। ଯା ହଉ, ଆପଣ
0: ମ୍ୟାଡାମ ଶୁଣୁଥିବି, ଟିକେ ଫୋନ ଟିକେ ଅପଡାଉନ ରହୁଛି। ତାପରେ ବି ଆଉ ଥରକୁ ପାଞ୍ଚ ଥର ଲାଗିଲେ ବି ଅନ୍ୟ ବି ସବୁ ଅଛନ୍ତି ଫୋନ କରୁଛନ୍ତି।
1: ନିହାତି ନିହାତି,
0: ଆମେ ବି ଲଗେଇଲେ ବି ତ ଲାଗିବ। ତାପରେ SMS 10 ବେଳକୁ ରହୁଛି, ଆମେ ତ ସେମିତି ଫୋନ ଜାଣିପାରୁନୁ। ତାପରେ ବଡ ଫୋନ ନୁହଁ, ଇଏ ସୁଇଚ ବଟନ ବାଲା ଫୋନ, ମେସେଜ ତ ଆମେ ଜାଣିନୁ ନା। ଖାଲି ଫୋନ କଲେ ହବ ଟି କଥା ହେଲେ?
1: ଆଜ୍ଞା ଆଜ୍ଞା, ଆପଣ ଫୋନ ବି କରିପାରିବେ, ମେସେଜ ବି ଆମକୁ କରିପାରିବେ, ସଙ୍ଗ ରିକ୍ୱେଷ୍ଟ କରିପାରିବେ ରେନବୋ SMS ରେ। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ ଆଜି କନେକ୍ଟ ହେଇଥିଲେ। ରହିଲି, ନମସ୍କାର।
0: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।

0: ଯାହା ବି ରୋଷେଇ କରନ୍ତି, ଯାହା ବି ତିଆରି କରନ୍ତି, ସେ ସତରେ ଅମୃତ ତୁଲ୍ୟ। ତେବେ ଆଜି ଡାଲି ଲାଇଭ ଚିଟ୍‌ଚାଟ୍‌ରେ ଆପଣମାନଙ୍କ ପାଇଁ ପ୍ରଶ୍ନ ରହିଛି ଯେ ଆପଣଙ୍କୁ ଆପଣଙ୍କ ମାଙ୍କର କେଉଁ ହାତ ରନ୍ଧାଟି ଖାଇବାକୁ ବେଶି ଭଲ ଲାଗେ। ଡାଇଲ କରିପାରିବେ, ଆମ ନମ୍ବର ହେଉଛି 0671-2303-153।
1: ମ୍ୟାଡାମ
0: ନମସ୍କାର, ଜଗତସିଂହପୁର ମୁଁ ଡଲି କହୁଛି। ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଶୋକୁ। କେମିତି ଅଛନ୍ତି ମ୍ୟାଡାମ?
1: ମ୍ୟାଡାମ ମୁଁ ଫାର୍ଷ୍ଟ କ୍ଲାସ ଆସି ଆପଣଙ୍କ ଟପିକରେ ଏକଦମ ମନଟା ଖୁସି ହେଇଗଲା।
0: ଯାହା ହଉ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଜିର ଟପିକ ଆପଣଙ୍କୁ ବହୁତ ଭଲ ଲାଗିଛି, ତେବେ ଆଜିର ଟପିକ ଉପରେ କଣ କହିବେ
1: ମ୍ୟାଡାମ? ଦେଖନ୍ତୁ, ସମସ୍ତଙ୍କୁ ତ ସମସ୍ତଙ୍କ ମାଙ୍କ ରନ୍ଧନାଟା ବହୁତ ବଢିଆ ଲାଗେ, ଟେଷ୍ଟି ଲାଗେ। ତେଣୁ ମୋ ମାର ସବୁ ପ୍ରକାର ରୋଷେଇ ମତେ ଭଲ ଲାଗେ।
0: ଆଜ୍ଞା,
1: ତା ଭିତରୁ ସରୁ ଚକୁଳି ଆଉ ମାଂସ, ଗୋଟେ ମଟନ ମାଂସରେ ଗୋଟେ ମାଂସ ଡାଲମା କରେ। ଡାଲମାଟା ଅତି ଟେଷ୍ଟ ଲାଗେ, ଅଳ୍ପ 250 ଖଣ୍ଡେ ମାଂସରେ ସବୁ ପରିବା ପକେଇକିରି କରେ।
0: ଆଜ୍ଞା,
1: ମାଂସ ଡାଲମାଟା ବହୁତ ଟେଷ୍ଟ ଲାଗେ ମତେ।
0: ତା ଛଡା ଆଉ କଣ କଣ ସବୁ ଡିଶ ଆପଣଙ୍କୁ ଭଲ ଲାଗେ?
1: ଚିତଉ ପିଠା ବଢିଆ କରେ, ମଣ୍ଡା ପିଠା ବଢିଆ କରେ, ଆଳୁଦମ ଭଲ କରେ, ହରଡ଼ ଡାଲି କରିଦେଇଥିବ, ପାଣି ଲାଗୁଥିବ, ପିଆଜ ଛୁଙ୍କ କରିଦେଇଥିବ, ଅତି ବାସ୍ନା ଲାଗେ। ଛୁଇଁ ଆଳୁ ବାଇଗଣ ତରକାରୀ କେହି କାହା ସାଙ୍ଗରେ ମିଶୁ ନଥିବେ, ଜିରା ସୋରିଷ ବାଟି କରିଦେଇଥିବ, ସେ ବାସ୍ନାଟା ବଢିଆ ଲାଗେ।
0: ଯା ହଉ, ଆପଣ ଆମ ସହିତ କନେକ୍ଟ ହେଇଥିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ମ୍ୟାଡାମ ସମସ୍ତଙ୍କର ତ ସବୁ ମା ମାନଙ୍କର ରୋଷେଇ କଥା କାହାକୁ କଣ ଭଲ ଲାଗେ ଶୁଣିଲୁ ଆମେ।
0: ଆଜ୍ଞା,
1: ଆପଣଙ୍କ ମାଙ୍କ ରୋଷେଇ ଆପଣଙ୍କୁ କୋଉଟା ଭଲ ଲାଗେ?
0: ମୁଁ କହିଲି ନା ମ୍ୟାଡାମ, ମା ଯାହା ବି ବନେଇଥାନ୍ତି ସବୁ ହିଁ ଖାଇବାକୁ ଭଲ ଲାଗେ।
1: ତେବେ
0: ବେଶୀ ଭଲ ଲାଗେ ମତେ ମାଙ୍କ ହାତ ରନ୍ଧା କ୍ଷୀରିଟା, ବହୁତ ଭଲ ଲାଗେ।
1: ଆଜ୍ଞା,
0: ବହୁତ ସୁନ୍ଦର। ରହିଲି, ନମସ୍କାର।
1: ନମସ୍କାର।

0: ସାଥି ନେଇଯିବା ଆଜିର ଶୋର ଲାଷ୍ଟ କଲର୍ଙ୍କୁ। ଦେଖିନବା କିଏ କୋଉଠୁ ଯୋଡ଼ି ହେଇଛନ୍ତି ଆମ ସହିତ। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଶୁଭ ସନ୍ଧ୍ୟା, କିଏ କହୁଥିଲେ କୋଉଠୁ କଲ୍ କରିଥିଲେ?
1: ନମସ୍କାର ମ୍ୟାଡାମ, ନମସ୍କାର, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ ନିଜର ପରିଚୟ ଟିକେ ଦିଅନ୍ତୁ।
1: ମୁଁ ଧରିତ୍ରୀ କହୁଥିଲି ମ୍ୟାମ।
0: ଆଜିର ଟପିକରେ କଣ କହିବେ ଆଉ ତା ପୂର୍ବରୁ କୁହନ୍ତୁ କୋଉଠୁ ଆପଣ କନେକ୍ଟ ହେଇଛନ୍ତି ଆମ ସହିତ?
1: ଆଜ୍ଞା, ମୁଁ ମହାଙ୍ଗାର ଧରିତ୍ରୀ କହୁଥିଲି।
0: ଆଜ୍ଞା, ଆପଣଙ୍କୁ ଆପଣଙ୍କ ମାଙ୍କର କୋଉ ଡିଶ୍ ବେଶୀ ଭଲ ଲାଗେ, ପସନ୍ଦ ଆସେ?
1: ମୋ କଥା ହେଲା ମ୍ୟାମ, ଆଇ ମିସ୍ ୟୁ ମା। ମା ଗଲାଣି ଦୁଇ ତିନି ବର୍ଷ ହେଲାଣି।
0: ଆଜ୍ଞା,
1: ସେଥିପାଇଁ ଆପଣଙ୍କ ଟପିକ ତରଫ ଶୁଣିକି ବହୁତ ଦୁଃଖ ଲାଗିଛି ମତେ। ମୁଁ ଫାର୍ଷ୍ଟ କଲ୍ କରିଛି ଆପଣ କଥା ହେବେ ବୋଲିକିରି, ଲାଷ୍ଟ କଲ୍ ଲାଗିଗଲା।
0: ବହୁତ ସୁନ୍ଦର।

0: ମ୍ୟାଡାମ, ଯେହେତୁ ଆମର ଆଜିର ପ୍ରୋଗ୍ରାମର ଟାଇମ୍ ସରି ସରି ଆସୁଛି, ସେଥିପାଇଁ ରିକ୍ୱେଷ୍ଟ କରିବି ଆପଣଙ୍କ ଟପିକ ଉପରେ ଟିକେ ଜଲ୍ଦି କହିବା ପାଇଁ।
1: ଆଜ୍ଞା ମ୍ୟାମ, ମାଙ୍କର ତ ହାତରେ ତ ସବୁକିଛି ଭଲ ଲାଗେ। ଆଉ ସ୍କୁଲରୁ ଆମେ ଯେତେବେଳେ ଖାଇଥିଲୁ, ମା ଯାହା ବି ରାନ୍ଧିଦେଉଥିଲେ ବହୁତ ଟେଷ୍ଟ ଆମେ ଖାଇଦଉଥିଲୁ। ମାନେ ଚିତୋଉ ପିଠା, ଆଜି ଛତୁ ବେଶୀ କରନ୍ତି ମା, ଆଉ ଯୋଉ ଚାଳିରେ ହୁଏ ଆମର ପାଳ ଛତୁ,
0: ଆଜ୍ଞା ରଖିବାକୁ ପଡିବ। ଶୋକୁ ବୁଦ୍ଧି ଭଲ ଲାଗିଲା ଆପଣଙ୍କ ସହିତ କନେକ୍ଟ ହେଇକି। ରହିଲି, ନମସ୍କାର।

ସନ୍ଧ୍ୟା 6ଟାରେ ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଫଳରେ ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ନୀତି ସହ ଲାଗି ହେଉଛି ଫୁଲୁରି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଚଳିତ ମାସ 20 ତାରିଖରୁ ଆସନ୍ତା ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ସଂସଦରେ ଚାଲିବ ମୌସୁମୀ ଅଧିବେଶନ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।

ବାରଣ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟସ୍ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ରହିଛି କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ଶୁଣିପାରିବେ ଗୀତରେ ମିତରେ ଅଭୁଲ ସ୍ମୃତି ରାତି 9:15 ଏବଂ ରାତି 10:00 ଆପଣମାନଙ୍କର ପ୍ରିୟର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଦାନ୍ତ ଉଠିବା ସମୟରେ ସମସ୍ୟା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ମାନସ ରଞ୍ଜନ ପାଣି। ଶୁଭ ସକାଳ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡେଲି ଇନ୍ ଲାଇଫ୍ ଚିଟ୍ଚାଟ୍ ଶୁଣିପାରିବେ 9:00 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ଦିନ 10:00 ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଦିନ 11:00 ପୋଷ୍ଟବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 12:00। ଦିନ 1:10 ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ନିଜର ମତାମତ ରଖିପାରିବେ।

ଦିନ 2:45 ଶୁଣିପାରିବେ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3:00 ରହିଛି କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିପାରିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍।

ନୂଆ ଲମ୍ଭେ ଶୁଣିପାରିବେ ଅପରାହ୍ନ 4:50ରେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10ରେ।

0: ଇଂଲଣ୍ଡର ଲର୍ଡସ୍ର କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026ର ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 7:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 68ତମ ଭାଗ
1: ଏପିସୋଡ୍ 68 6 8

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲଦାଗ ଶୂନ୍ୟ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା। ଆଜିର ଏହି ପବିତ୍ର ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆସନ୍ତୁ କିଛି ସମୟ ପ୍ରଭୁଙ୍କ ଚରଣରେ ମୁଣ୍ଡ ନୁଆଁଇ ପ୍ରଣତି ଢାଳିବା ଏବଂ ଶୁଣିବା କିଛି ଭକ୍ତିଭାବପୂର୍ଣ୍ଣ ଭଜନ।

0: ବିଶେଷକରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍ ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ପାଉଡର ଆଦି ରହିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000 ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
1: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓର ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋହବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ

ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଆସନ୍ତା କୋଡ଼ିଏ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା ଅଠର ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ
1: ସନ୍ଧ୍ୟା 7:00 ମୁଖ୍ୟ ସମ୍ବାଦ ସହ ମହେନ୍ଦ୍ର କୁମାର ମାଝି। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ 7,500 କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଓସାଟ ସୁବିଧାର ଉଦ୍ଘାଟନ କରିଛନ୍ତି। ରାଜସ୍ଥାନ ଗସ୍ତ ଅବସରରେ 1,00,000 କୋଟି ଟଙ୍କାର ଉର୍ଦ୍ଧ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଦେଖାଦେଇଥିବା ସଂକଟ ସତ୍ତ୍ୱେ ଦେଶ ଚଳିତ ଶତାବ୍ଦୀରେ ଅତିକ୍ରମ କରିଛି ବୃହତ ଶକ୍ତି ସଂକଟ କହିଲେ ପ୍ରଧାନମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲରେ ପରାସ୍ତ କଲା କଲମ୍ବିଆ। ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

0: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି, ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋହାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: आज का ये कार्यक्रम इस बात का प्रमाण है कि भारत जो ठान लेता है वो करके दिखाता है। 5 साल पहले भारत ने संकल्प लिया था कि देश को सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन शुरू हो रहा है।
0: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
2: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା ପ୍ଲାଣ୍ଟ ଚାଲୁ କିଆ ଔର 31 ମାର୍ଚ୍ଚ କୋ ଦୂସରା ପ୍ଲାଣ୍ଟ ଚାଲୁ କିଆ ଔର ଆଜ 4 ଜୁଲାଇ କୋ ତୀସରା ପ୍ଲାଣ୍ଟ। ଜିସ୍ ତେଜି ସେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ କ୍ୟାବିନେଟ ମେ 12 ପ୍ଲାଣ୍ଟ ଅପ୍ରୁଭ କିଏ ଔର 12 ପ୍ଲାଣ୍ଟ ମେ ସେ 3 ମେ କମର୍ସିଆଲ ପ୍ରଡକ୍ସନ ଚାଲୁ ହୁଆ, ଆଜ ଦୁନିଆ ଭର ମେ ଭାରତ କି ସେମିକଣ୍ଡକ୍ଟର କ୍ଷମତା ପର ଏକ ନୟା ବିଶ୍ୱାସ ଉଠ ଖଡ଼ା ହୁଆ ହେ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋ କେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଂକଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଂକଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25ରୁ 26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଂକଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40କୁ ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ

0: ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର ସାତ ଦିନ ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: हमने संकट शुरू होते ही रिफाइनरी के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 दिनों के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मैट्रिक टन एलपीजी का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
0: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଦିନିଆ ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନ୍ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନ୍ବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନ୍ର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନ୍ର ଗ୍ରାଣ୍ଡ ମସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ତାରିଖରେ ଇରାନ୍ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1,875 ଟଙ୍କାରୁ ବୃଦ୍ଧି ପାଇ 2,125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଜ୍ ଆନ୍ତର୍ଜାତିକ ବିଟୁବି ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ିତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲ୍ଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30ରେ ଆରମ୍ଭ ହେବ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଶ୍ରୀଗଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 7:31 ଆଉ ଏହା ସହିତ ଆରମ୍ଭ ହୋଇସାରିଛି କାର୍ଯ୍ୟକ୍ରମ ସନ୍ଧ୍ୟାସର ସନ୍ଧ୍ୟାସରରେ ଆପଣମାନେ ଜାଣିପାରିବେ ନିଜ ପ୍ରିୟଜନମାନଙ୍କୁ ନିଜର ଗୁଡ୍ ୱିସେସ୍ ଜଣାଇପାରିବେ ଯଦି ଆଜି କାହାର ବର୍ଥଡେ କିମ୍ବା ଆନିଭର୍ସରୀ ଥାଏ ତାଙ୍କୁ ଜଣାଇପାରିବେ ନିଜର ୱିସେସ୍ ଆମର ଏହି ସନ୍ଧ୍ୟାସର ସେଗମେଣ୍ଟ ମାଧ୍ୟମରେ ତେବେ ନିଜର ମେସେଜ୍ ପଠାଇବା ପାଇଁ ନିଜର ୱିସେସ୍ ଜଣାଇବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦିଅନ୍ତୁ ନିଜର ମେସେଜ୍ଟିକୁ ଲେଖନ୍ତୁ ତାପରେ ମେସେଜ୍ଟିକୁ ଯାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କ ନାଁ ଆଉ ଠିକଣା ଲେଖନ୍ତୁ ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ଏବଂ ଆପଣ ଚାହିଁଲେ ଆମ ସହିତ ଆମ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ମଧ୍ୟ କନେକ୍ଟ ହୋଇପାରିବେ ନମ୍ବରଟି ହେଉଛି 8895254200

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖୁଛନ୍ତି ଶୁଭ ସନ୍ଧ୍ୟା ଭଉଣୀ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ବର୍ଷା ବିଜା ଶୁଭେଚ୍ଛା ଦେବା ସହିତ ମା ସରଳା ଭଲରେ ଏବଂ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରାର୍ଥନା ପାଇଁ ଆଉ ଆପଣଙ୍କୁ ମଧ୍ୟ ଭଗବାନ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ଆପଣ ସବୁବେଳେ ସୁସ୍ଥ ଥାଆନ୍ତୁ ଖୁସିରେ ରହିଥାନ୍ତୁ ଲେଖୁଛନ୍ତି ଯେ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର ଏବଂ ବହୁତ ସୁନ୍ଦର ଗୀତ ବଜାଉଥିବାରୁ ସେଥିପାଇଁ ହୃଦୟରୁ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କୁ ଆମ କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି ଆପଣଙ୍କୁ ସବୁତକ ଗୀତ ଆଜି ପସନ୍ଦ ଆସିଛି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣ ଆମକୁ ଶୁଣୁଛନ୍ତି ସେଥିପାଇଁ ଧନ୍ୟବାଦ ତେବେ ଲେଖୁଛନ୍ତି ବର୍ଷା ଭିଜା ସନ୍ଧ୍ୟାରେ ରେନ୍ବୋର ସମସ୍ତ ସଦସ୍ୟ ଏବଂ ରେନ୍ବୋ ଶୁଣୁଥିବା ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଦେବା ସହିତ ମା ସାରଳା ଭଲରେ ଏବଂ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଏହି ମେସେଜଟି କରିଥିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ସମସ୍ତଙ୍କ ସହିତ ନିଜର ଗୁଡ୍ ୱିଶେସ୍ ସେୟାର କରିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣଙ୍କର ପ୍ରାର୍ଥନା ପାଇଁ ଆପଣଙ୍କୁ ପୁଣି ଥରେ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ସାଥୀ ଆପଣମାନେ ମଧ୍ୟ ନିଜର ପ୍ରିୟଜନମାନଙ୍କୁ ଜାଣିପାରିବେ ନିଜର ଗୁଡ୍ ୱିଶେସ୍ ଆଉ ତା ସହିତ ଯଦି ଆଜି କାହାର ବର୍ଥଡେ କିମ୍ବା ଆନିଭର୍ସରୀ ଥାଏ ତାଙ୍କୁ ମଧ୍ୟ ପହଞ୍ଚାଇ ପାରିବେ ନିଜର ଗୁଡ୍ ୱିଶେସ୍ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ ତେବେ ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦିଅନ୍ତୁ ତାପରେ ନିଜର ମେସେଜ୍ଟିକୁ ଲେଖି ମେସେଜ୍ କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କର ନାଁ ଓ ଠିକଣାଟିକୁ ଲେଖନ୍ତୁ ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ଏବଂ ଯଦି ଆପଣ ଜରି ହେବା ପାଇଁ ଚାହୁଁଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ତେବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200

ବଜନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସିଥିଲ ଆଉ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର ଆଉ ଦେଖିନେବା ଏଥର ସନ୍ଧ୍ୟା ଆସରରେ ନେକ୍ସଟ ମେସେଜ ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ଲେଖୁଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ତା ସହିତ ଲେଖୁଛନ୍ତି ପ୍ରଭୁ ସଦାଶିବଙ୍କୁ ପ୍ରଣାମ କରୁଛି ବାମଦେବ ବାବୁ ଏବଂ ସମସ୍ତ ଶ୍ରୋତାଙ୍କୁ ଶୁଭ ଆଶୀର୍ବାଦ କରନ୍ତୁ ବହୁତ ବହୁତ ସୁନ୍ଦର ମେସେଜଟି କରିଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏତେ ସୁନ୍ଦର ମେସେଜ ପାଇଁ ତେବେ ଆପଣଙ୍କୁ ମଧ୍ୟ ଆମ ସମସ୍ତଙ୍କ ତରଫରୁ ଭେରି ଗୁଡ୍ ଇଭିନିଂ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମେସେଜ ପାଇଁ ଆପଣ ଆମ ସହିତ ଯୋଡ଼ି ହେଲେ ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ନେକ୍ସଟ ମେସେଜ କରିଛନ୍ତି ଅବିନାଶ ମିଶ୍ର ଜଣାଉଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ଏବଂ ନମସ୍କାର ଜଣାଉଛନ୍ତି ଭୁବନେଶ୍ୱର ମେସେଜଟି କରିଛନ୍ତି ତେବେ ସାଥୀ ନିଜର କିଛି ପୁରୁଣା ସ୍ମୃତି ଲେଖି ପଠାଇଛନ୍ତି ଲେଖୁଛନ୍ତି ଇଭିନିଂରେ ମୁଁ ଯେତେବେଳେ ଘରେ ବସିକି ପାଠ ପଢୁଥିବି ଠିକ୍ ସେହି ସମୟରେ ମୋ ନନା ଅଫିସରୁ ଆସିଲେ ମୁଁ ମୋ ନନାଙ୍କ ମୋଟରସାଇକେଲରେ ବସିକି ପୁରା ମନ ଖୁସିରେ ସମ୍ବଲପୁର ଆଇଜି ମାର୍କେଟ ଯାଇକି ମୋ ସ୍କୁଲ ସାମ୍ନାରେ ଥିବା ହୋଟେଲରେ ଛୋଲେ ଆଉ ଭଟୁରେ ଖାଏ ଆଜି ସେତେବେଳେ ଆଉ ସେତେବେଳେ ମୁଁ ବହୁତ ଖୁସି ହୁଏ ଆଜି ବି ମନେ ପଡ଼େ ମୋର ସେହି ଅଭୁଲା ସ୍ମୃତି ଆଉ ସେହି ଅଭୁଲା ସ୍ମୃତି ମନେ ପଡ଼ିଲେ ମୁଁ ଭାରି ଖୁସି ହେଇଯାଏ ବା ବହୁତ ସୁନ୍ଦର କଥା ତେବେ ନିଜ ଫ୍ୟାମିଲିକୁ ଡେଡିକେଟ୍ କରିକି ଏ ମେସେଜଟି ସେୟାର କରିଛନ୍ତି ଅବିନାଶ ମିଶ୍ର ଫ୍ରମ୍ ଭୁବନେଶ୍ୱର ସାଥୀ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ଅଭୁଲା ସ୍ମୃତି ଆପଣ ଆମ ସହିତ ସେୟାର କରିଲେ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ଆଲୋଚନା ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ 7,500 କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଓସାଟ ସୁବିଧାର ଉଦ୍ଘାଟନ କରିଛନ୍ତି। ରାଜସ୍ଥାନ ଗସ୍ତ ଅବସରରେ 1,00,000 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଦେଖାଦେଇଥିବା ସଂକଟ ସତ୍ତ୍ୱେ ଦେଶ ଚଳିତ ଶତାବ୍ଦୀରେ ଅତିକ୍ରମ କରିଛି ବୃହତ ଶକ୍ତି ସଂକଟ କହିଲେ ପ୍ରଧାନମନ୍ତ୍ରୀ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଖବର ପ୍ରସାରଣ ବେଳକୁ ଭାରତ 18.1 ଓଭରରେ 3 ୱିକେଟ୍ ହରାଇ କରିଛି 167 ରନ୍ ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ

ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।

କୁହାଯାଏ ପ୍ରେମରେ ପଡ଼ିଲେ କିଛି ଦେଖାଯାଏ ନା, କ'ଣ ଭୁଲ ହୁଏ କ'ଣ ଠିକ୍ ହୁଏ କିଛି ବି ଜଣାପଡ଼େ ନା। କିନ୍ତୁ ଗୀତ ଯେମିତି ଆମକୁ ହିଲ୍ କରେ ସେମିତି ହିଁ ହିଲ୍ କରିଥାଏ ଏଇ ପ୍ରେମ। ଆସନ୍ତୁ ତାହେଲେ ସେଇ ପ୍ରେମ ଭରା କିଛି ଗୀତ ଶୁଣିବା ଆଜି ଏଇ ଅଭୁଲା ସ୍ମୃତି କାର୍ଯ୍ୟକ୍ରମରେ, ଆଉ ହଜିଯିବା କିଛି ସମୟ ସେଇ ପ୍ରେମ ଭରା ମାହୋଲରେ।

ବଜନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିସ୍ ତା ବର୍ତ୍ତମାନ ଶୋ ଚାଲିଛି ଅଭୁଲ ସ୍ମୃତି। କିଛି ପ୍ରାୟ ଭରା ଗୀତ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ବର୍ଷା ବିଜୟ ରାତିରେ ଯେତେବେଳେ କିଛି ପ୍ୟାର ଭରା ଗୀତ କିଛି ରୋମାଣ୍ଟିକ ଗୀତ ଶୁଣିବାକୁ ମିଳିଲା ସେତେବେଳେ ରାତିଟା ହେଇଯାଏ ଆଉ ଟିକେ ରଙ୍ଗୀନ ଆଉ ଟିକେ ସୁନ୍ଦର। ସୋ ଚାଲନ୍ତୁ ଶୁଣି ନବା ଆଉ କିଛି ପ୍ୟାର ଭରା ମିଠା ମିଠା ଗୀତ କେବଳ ଆଉ କେବଳ ଏଫ୍ଏମ୍ ରେନ୍ବୋରେ।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ 7,500 କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଓସାଟ ସୁବିଧାର ଉଦ୍ଘାଟନ କରିଛନ୍ତି। ରାଜସ୍ଥାନ ଗସ୍ତ ଅବସରରେ 1,00,000 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଦେଖାଦେଇଥିବା ସଙ୍କଟ ସତ୍ତ୍ୱେ ଦେଶ ଚଳିତ ଶତାବ୍ଦୀରେ ଅତିକ୍ରମ କରିଛି ବୃହତ ଶକ୍ତି ସଙ୍କଟ କହିଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ

ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ଏବଂ ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 190 ରନ୍ ସଂଗ୍ରହ କରିଥିବା ବେଳେ ଖବର ପ୍ରସାରଣ ସମୟ ସୁଦ୍ଧା ଇଂଲଣ୍ଡ ଦଳ 11.2 ଓଭରରେ 3 ୱିକେଟ୍ ହରାଇ କରିଛି 112 ରନ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସୁରଗଣ୍ଡରେ ସମୟ ବର୍ତ୍ତମାନ ରାତି 10:02 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଯାହାର ନାଁ ହେଉଛି ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି, ଟିକେ ସ୍ପେସ୍ ଦିଅନ୍ତୁ, କୋଉ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି ତା'ର ପ୍ରଥମ ଧାଡ଼ି ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ଗୀତଟିର ଫିଲ୍ମଟିର ନାଁ କିମ୍ବା କେଉଁ ଆଲବମ୍ରୁ ସେ ତା ନାଁଟିକୁ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210। ଯଦି ଆପଣ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ତାହେଲେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

କାର୍ଯ୍ୟକ୍ରମର ପ୍ରଥମ ମେସେଜଟି କରିଛନ୍ତି ଦୀପ୍ସିତା ପଟ୍ଟନାୟକ ଫ୍ରମ୍ ଭୁବନେଶ୍ୱରରୁ ଶୁଣିବାକୁ ଚାହିଁଛନ୍ତି ଇତିହାସ କଥାଚିତ୍ରରୁ ଗୋଟିଏ ସୁନ୍ଦର ଗୀତଟି ପରେ ପରେ ମେସେଜଟି କରିଛନ୍ତି ଶଶଧର ନାୟକ ରାଜବାଟୀନଗର ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ରତିକାନ୍ତ ଶତପଥୀଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ସାଥି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଦୁର୍ଗାପ୍ରସାଦ ଦଳେଇ ବାଲେଶ୍ୱର ସାହି ଚୋପ୍ରା କଲେଜ ସ୍କୋୟାର କଟକରୁ ଆଲୋକଚନ୍ଦ୍ର ଜେନା ଜାଇଁଲୋ କଟକରୁ ଏବଂ ରମେଶ ଚନ୍ଦ୍ର ସାହୁ ଔଖମା ଭାପୁର ଢେଙ୍କାନାଳରୁ।

ରେନ୍ବୋ ଏକ୍ସପ୍ରେସ୍ରେ ନେକ୍ସଟ୍ ମେସେଜ୍ଟି କରିଛନ୍ତି ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, କରଣ ସେନ, ଅମିତ ସେନ, ଅଲିଶାପା ତମନ୍ନା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଗୀତଟିକୁ ଡେଡିକେଟ୍ କରିଛନ୍ତି ଟୁନା ଭାଇ, ରମେଶ ଭାଇ, ଉର୍ମିଳାପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ। ନେକ୍ସଟ୍ ମେସେଜ୍ଟି କରିଛନ୍ତି ସମୀକ୍ଷା ସଦୀକ୍ଷା, ସନ୍ତୋଷ, ନିର୍ମଳା, ମାମାଲି, କନ୍ତୁଲ, ଆଠଗଡ଼ରୁ। ଏହି ମେସେଜ୍ଟିକୁ କରିଛନ୍ତି ସୋନିକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି, ଦେଓକାଲି, ସଙ୍କତରାସ, କଟକରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବାକୁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ତେବେ ଆମ ସହିତ ଆହୁରି ମଧ୍ୟ ସାଥୀମାନେ ଯୋଡ଼ି ହୋଇଥିଲେ, ସେମାନେ ହେଲେ ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ, ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମାପୁର କଟକରୁ।

ଆମ ସହିତ ଆଉ ମଧ୍ୟ ସାଥୀମାନେ ଯୋଡ଼ି ହୋଇଥିଲେ, ସେମାନେ ହେଲେ ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର, ଦୁର୍ଗାପୁର, ବାଙ୍କି, କଟକରୁ ଯୋଡ଼ି ହୋଇଥିଲେ, ଡମରୁଧର ରଥ ଶର୍ମା ଯୋଡ଼ି ହୋଇଥିଲେ ସିଡିଏ ସେକ୍ଟର 13 କଟକରୁ, ହାଲୁ ଭାଇ ଯୋଡ଼ି ହୋଇଥିଲେ ସିଆନ ଆଠଗଡ଼ରୁ, କଳ୍ପନା ମହାନ୍ତି ଯୋଡ଼ି ହୋଇଥିଲେ ସିଡିଏ ସେକ୍ଟର 6 କଟକରୁ, ଏବଂ ବାବନ ଚନ୍ଦ୍ର ପାଲ, ମମତା ପାଲ, କିଶୋରନଗର କଟକରୁ ଆମ ସହିତ ଯୋଡ଼ି ହୋଇଥିଲେ। ସାଥୀ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ ଯୋଡ଼ି ହୋଇଥିଲେ, କିନ୍ତୁ ଟାଇମ୍ ଲିମିଟ୍ ଯୋଗୁଁ ଆପଣମାନଙ୍କର ଗୀତ ଆଜି ପ୍ଲେ କରି ହୋଇପାରିନି। ତେବେ ମନ ଦୁଃଖ କରନ୍ତୁ ନାହିଁ, ନେକ୍ସଟ ଦିନ ନେକ୍ସଟ ପ୍ରୋଗ୍ରାମରେ ନିଶ୍ଚିତ ଆମେ ଚେଷ୍ଟା କରିବୁ ଆପଣମାନଙ୍କ ମନପସନ୍ଦର ଗୀତ ଆପଣମାନଙ୍କ ପାଖରେ।

ତେଣୁ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ଥାକ୍ ଷ୍ଟୁଡ଼ିଓଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:08 ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭଗବତର 86ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଦାନ୍ତ ଉଠିବା ସମୟରେ ସମସ୍ୟା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ମାନସ ରଞ୍ଜନ ପାଣି। ଶୁଭସକାଳ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ 9:00 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ 10:00 ଏବଂ ରାତି 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିପାରିବେ 12:00। ଦିନ 1:10 ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ଆପଣ ରଖିପାରିବେ। ଅପରାହ୍ନ 3:00 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ, ସୁରିଲ ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିପାରିବେ ଅପରାହ୍ନ 4:50। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଷ୍ଟୁଡ଼ିଓଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ, ଦେଖାହେବ ଆଉ ଗୋଟିଏ ଅଲଗା ଦିନରେ। ତେବେ ସେ ପର୍ଯ୍ୟନ୍ତ ସୁସ୍ଥ ଥାଆନ୍ତୁ, ଖୁସି ଥାଆନ୍ତୁ। ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଶୁଭରାତ୍ରୀ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅରିକ୍ଷ ଥାଳି। ମହାପ୍ରଭୁଙ୍କୁ ସମର୍ପିତ ଏହି କାର୍ଯ୍ୟକ୍ରମ ନିହାତି ଭାବରେ ସମସ୍ତଙ୍କୁ ଭଲ ଲାଗିବ, ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ମୋର ଆଶା ଆଉ ବିଶ୍ୱାସ। ମହାପ୍ରଭୁ ଆମ ଓଡ଼ିଆ ଜାତିର ମୌଢ଼ମଣି, ସମସ୍ତ କର୍ମ କର୍ମାଦି ସମସ୍ତ କାମରେ ମହାପ୍ରଭୁଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯାଏ, ସବୁକିଛି ତାଙ୍କୁ ସମର୍ପିତ କରିଦେଲେ କାର୍ଯ୍ୟସିଦ୍ଧି ହୁଏ ବୋଲି ଆମର ବିଶ୍ୱାସ ରହିଥାଏ। ସେଥିପାଇଁ ଭକ୍ତଟି ଯାହା ଯେତେବେଳେ ଇଚ୍ଛା ପ୍ରକାଶ କରେ ହୃଦୟରେ କରିବା ପାଇଁ, ପ୍ରଥମେ ମହାପ୍ରଭୁଙ୍କୁ ସେସବୁ ଜଣାଇଥାଏ, ନିବେଦନ କରିଥାଏ ଏବଂ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଦେଇଥାଏ ନିଜକୁ, ନିଜର କର୍ମକୁ, ନିଜେ ଭାବିଥିବା ସମସ୍ତ ଇଚ୍ଛାକୁ।

ଭକ୍ତ ଯେତେବେଳେ ତାର ସମସ୍ତ ଭାବନା ସମସ୍ତ ଇଚ୍ଛାକୁ ସମର୍ପିତ କରିଦିଏ ମହାପ୍ରଭୁଙ୍କର ଅଭୟ ପଦାହାର ବିନ୍ଦରେ, ସେତେବେଳେ ମଣିମାଙ୍କର ସମସ୍ତ ଲୀଳା ଦ୍ୱାରା ମଧ୍ୟ ସେ ନିଜକୁ ସାମିଲ କରିଥାଏ। ଆମ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ। 108 ଗରା ସୁବାସିତ ଜଳରେ ସ୍ନାନ କଲାପରେ ମଣିମାଙ୍କୁ ପ୍ରବଳ ଜ୍ୱର ହୋଇଥାଏ। ପ୍ରତିବର୍ଷ ଏହି ସମୟରେ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଆଉ ଏହି ଜ୍ୱରରେ ପୀଡ଼ିତ ହେବା ସମୟରେ ଅଣସର ଜ୍ୱର ବା ଅଣସର ଅବସର କୁହାଯାଏ ମଣିମାଙ୍କର ଏହି ଜ୍ୱର ସମୟକୁ। ତେବେ ସତରେ କ'ଣ ଠାକୁରଙ୍କୁ ଜ୍ୱର ହୁଏ? ଭକ୍ତ ମନରେ ଏମିତି ଅନେକ ପ୍ରଶ୍ନ ଆସେ। ସେହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଭକ୍ତ ବେଳେବେଳେ ମହାପ୍ରଭୁଙ୍କୁ ପଚାରେ, ହେ ମଣିମା, ଆପଣ ତ ସୃଷ୍ଟିର ନିୟାମକ, ଆପଣ ତ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ସମସ୍ତ ବିଶ୍ୱ ଚରାଚର ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ, ଆପଣଙ୍କୁ ପୁଣି ଜ୍ୱର କେମିତି ହେଉଛି? ଆପଣ ଚାହିଁଲେ ଜ୍ୱରକୁ ନିମିଷକେ ମୁହୂର୍ତ୍ତକ ମଧ୍ୟରେ ଭଲ କରିଦେଇପାରିବେ। ଆପଣଙ୍କ ପାଖକୁ ଜ୍ୱର ଆସିବ ବା କେମିତି? ଏସବୁ କ'ଣ? ଆପଣ କେମିତିକା ଲୀଳା କରୁଛନ୍ତି ଭକ୍ତମାନଙ୍କ ସହିତ? ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର ଧାମରେ ରହି ସ୍ନାନ କଲାପରେ ଆପଣଙ୍କୁ ଜ୍ୱର ହେଉଛି, ଆପଣ ସେ ଜ୍ୱରରେ ପୀଡ଼ିତ ହେଉଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ପ୍ରକାର ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଆପଣ ଚିକିତ୍ସିତ ହେବା ପରେ ତାପରେ ଯାଇକି ଆପଣଙ୍କର ଜ୍ୱର କମୁଛି ବା ଆପଣଙ୍କୁ ଆରାମ ଲାଗୁଛି, ଆପଣ ଆଶୁ ଉପଶମ ହେଲା ପରେ ଆପଣ ପୁଣି ଥରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପ୍ରକୃତରେ ମହାପ୍ରଭୁଙ୍କର ଜ୍ୱର କ'ଣ? ସତରେ ମହାପ୍ରଭୁଙ୍କ ଜ୍ୱର ହୁଏ କି ନାହିଁ? ଆଉ ଏ ଅଣସର କ'ଣ? ଏ ଅଣସରରେ ଜ୍ୱର କାହିଁକି ହୁଏ? ମଣିମାଙ୍କୁ ଆଲୋଚନା କରିବା ଏ ଭକ୍ତି ସଙ୍ଗୀତ ପରେ।

ମୁଁ କହୁଥିଲି ମଣିମାଙ୍କୁ ଜ୍ୱର ହବା କଥା। ହଁ, ଏକଥା ସତ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମରେ ମାନବୀୟ ଲୀଳା କରୁଛନ୍ତି। ପ୍ରତ୍ୟେକ ଦିନ ସକାଳୁ ଉଠି ଜଣେ ମଣିଷ ଯେମିତି ନିଜର ନିତ୍ୟକର୍ମ ସାରିଥାଏ, ନିଜର କର୍ମକୁ ବାହାରି ଯାଇଥାଏ ଏବଂ ସମୟ ମୁତାବକ ସବୁ କାମ ଠିକ୍ରେ କରିଥାଏ, ଆମ ମଣିମା ମଧ୍ୟ ସେମିତି ସକାଳୁ ସବୁ ପ୍ରକାର ନିତ୍ୟକର୍ମ ସାରିଥାନ୍ତି। ଯେମିତି ଦାନ୍ତ ଘଷିବା, ଗାଧୋଇବା, ବିଭିନ୍ନ ପ୍ରକାରର ନୀତି ନିର୍ଘଣ୍ଟ ଅନୁସାରେ ମଣିମାଙ୍କର ଦୈନନ୍ଦିନ କାମ ଆରମ୍ଭ ହୋଇଥାଏ ଏବଂ ସରିଥାଏ। ମୈଲମ, ଅବକାଶ, ତଡ଼ପ ଲାଗି ଏସବୁ ସରିବା ପରେ ଯାଇ ମଙ୍ଗଳ ଆଳତୀ ହୋଇଥାଏ ଏବଂ ତାପରେ ମଣିମା ସାହାଣ ମେଳାରେ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ମଣିମାଙ୍କୁ ଜ୍ୱର ହେବା କଥା। ଥରେ ଜଣେ ଭକ୍ତ ପରୀକ୍ଷା କରିବାକୁ ଆସି ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ। ମହାପ୍ରଭୁଙ୍କର ଅନନ୍ୟ ଭକ୍ତ, ଅନନ୍ୟ ସେବକ ଅଣସର ସମୟରେ ଆସି ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ ଏବଂ ଠାକୁର ରାଜାଙ୍କର ଆଦେଶ କ୍ରମେ ତାଙ୍କୁ ଆଜ୍ଞା ଦିଆଗଲା ବା ଅନୁମତି ଦିଆଗଲା ମଣିମାଙ୍କୁ ଜ୍ୱର ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ, ମାପିବା ପାଇଁ। ଆଉ ସେ ଭକ୍ତ ଜଣକ ପେଶାରେ ହେଉଛନ୍ତି ଡାକ୍ତର। ଡାକ୍ତରୀ ବିଦ୍ୟା ସେ ଖୁବ୍ ଭଲ ଭାବରେ କରିଛନ୍ତି ଏବଂ ପେଶାରେ ସେ ଜଣେ ଡାକ୍ତର ହୋଇଥିବାରୁ ମହାପ୍ରଭୁଙ୍କ ଜ୍ୱର ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ ତାଙ୍କୁ ଅନୁମତି ଦିଆଗଲା ଏବଂ ତାଙ୍କ ଭିତରେ

ରହିଥିଲା ପ୍ରଶ୍ନବାଚୀ ସେସବୁକୁ ଦୂର କରିବା ପାଇଁ ମଧ୍ୟ ତାଙ୍କୁ ଆଦେଶ ଦିଆଗଲା। ଡାକ୍ତର ଭକ୍ତ ଜଣଙ୍କ ବହୁ ସାହସର ସହିତ ଅଣସର ଘରକୁ ଯାଇ ଅଣସର ପିଣ୍ଡିକୁ ଯାଇ ମଣିମାଙ୍କର ଜ୍ୱର ମାପିଲେ। କେମିତି ମାପିବେ? ଦାରୁଦିଅ ଜଗନ୍ନାଥ ଇଡ଼ିଏ ବଡ଼ ଶରୀର, ପ୍ରଭୁଙ୍କୁ ଏପଟେ ଜ୍ୱର ହୋଇଛି, ଅଣସର ପିଣ୍ଡିରେ ମହାପ୍ରଭୁ ଅବସ୍ଥାନ କରିଛନ୍ତି, ଦେହ ଭଲ ଲାଗୁନାହିଁ, ଅସୁସ୍ଥ ଅଛି ଶରୀର। ଭକ୍ତ ଜଣକ ବହୁ ସାହସର ସହିତ ମଣିମାଙ୍କୁ ସବୁକିଛି ସମର୍ପଣ କରିଦେଇ ଗଲେ ଜ୍ୱର ମାପିବା ପାଇଁ। ଯେତେବେଳେ ତାଙ୍କର ଡାକ୍ତରୀ ବିଦ୍ୟା ଅନୁସାରେ ମଣିମାଙ୍କୁ ଜ୍ୱର ମାପିବା ପାଇଁ ଉଦ୍ୟତ ହୁଅନ୍ତେ, ଯେତେ ଯେତେ ପାଖକୁ ପାଖକୁ ଯାଉଥାନ୍ତି, ନିଜର ମଧ୍ୟ ଦେହର ତାତି ସେତେ ସେତେ ବଢ଼ିଯାଉଥାଏ। ଏବଂ ଯେତେବେଳେ ସେ ମଣିମାଙ୍କର ଜ୍ୱର ମାପିଲେ, ସେତେବେଳେ ଜ୍ୱର ପ୍ରାୟ 104ରୁ ଉପରେ ଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କ ହାତ ଥରିଗଲା, ତାଙ୍କ ଥର୍ମୋମିଟର ତଳେ ପଡ଼ିଗଲା ଏବଂ ସେ ଚେତାଶୂନ୍ୟ ହୋଇଗଲେ, କିଛି କହିପାରିଲେ ନାହିଁ। ଏତେ ଜ୍ୱରରେ ମହାପ୍ରଭୁ ପୀଡ଼ିତ ଅଛନ୍ତି, 108 ଗରା ପାଣିରେ ସ୍ନାନ କରିବା ପରେ ଆମ ମଣିମାଙ୍କୁ ଜ୍ୱର ହୋଇଥାଏ ବୋଲି ଆମର ଯେଉଁ କଥା ଅଛି ବା ନୀତି ନିୟମ ଅଛି, ଯାହା ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ପରେ ପରେ ହିଁ ଅନୁଷ୍ଠିତ ହୋଇଥାଏ ଅଣସର ନୀତି, ତାହା ସତ କି ମିଛ ସେ କଥାକୁ ପ୍ରମାଣିତ କରିବା ପାଇଁ, ପରୀକ୍ଷା କରିବା ପାଇଁ ଡାକ୍ତର ଭକ୍ତ ଜଣକ ଯେତେବେଳେ ଜାଣିବାକୁ ପାଇଲେ ମଣିମାଙ୍କୁ 104 ଜ୍ୱର, ସେତେବେଳେ ସେ ନିଜେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ ଯେ ଆମ ମହାପ୍ରଭୁ ସତ ସତିକା ଠାକୁର ଏବଂ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ।

ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପରମ୍ପରା ଅନୁସାରେ ଏହି ଅଣସର ସମୟରେ ମହାପ୍ରଭୁ ଯେତେବେଳେ ଜ୍ୱରରେ ପୀଡ଼ିତ ଥାନ୍ତି, ଅସୁସ୍ଥ ଥାନ୍ତି, କୌଣସି ପ୍ରକାରର ଜାନି ଯାତରା ଅନୁଷ୍ଠିତ ହୋଇନଥାଏ ଶ୍ରୀକ୍ଷେତ୍ର ଧାମରେ। ଖୋଳ, କରତାଳ, କୀର୍ତ୍ତନ, ନୃତ୍ୟକୁ ମଧ୍ୟ ବାରଣ କରାଯାଇଥାଏ। ଯେହେତୁ ମଣିମାଙ୍କୁ ଜ୍ୱର ହୋଇଛି, ଶରୀର ଅସୁସ୍ଥ ଅଛି, ସେଥିପାଇଁ କୌଣସି ପ୍ରକାର ଉଚ୍ଚ ଶବ୍ଦ ବ୍ୟବହାର ହୋଇନଥାଏ। ଯେମିତି ଆମ ଦେହ ଖରାପ ହେଲେ ଆମକୁ ବିରକ୍ତି ଲାଗେ, କିଛି ଭଲ ଲାଗେ ନାହିଁ। ଦେହ ଠିକ୍ ହେଲା ପର୍ଯ୍ୟନ୍ତ ଆମେ ସେଇ କଥା ହିଁ ଭାବିଥାଉ କେମିତି ଆମେ ସୁସ୍ଥ ହେବୁ। ଠିକ୍ ସେହିଭଳି ଭାବରେ ଆମ ମଣିମାଙ୍କୁ ଯେତେବେଳେ ଜ୍ୱର ହୋଇଛି, ସେତେବେଳେ କୌଣସି ପ୍ରକାର ଜାନି ଯାତରା, ବାଜା, ବାଣ, ରୋଷଣୀ, ଖୋଳ, କରତାଳ, ନୃତ୍ୟ, ସଙ୍ଗୀତ ଆଦିକୁ ବାରଣ କରାଯାଇଥାଏ ଶ୍ରୀକ୍ଷେତ୍ର ଧାମରେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମହାପ୍ରଭୁ ପୁଣି ଥରେ ସାଧାରଣ ଭାବରେ ଯାହା ଯାହା ଯେମିତି ହେବା କଥା ସେମିତି ହିଁ ଅନୁଷ୍ଠିତ ହୋଇଥାଏ। ପ୍ରକୃତରେ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ ରହି। ମଣିମାଙ୍କୁ ଜ୍ୱର ହେଉଛି, ପୁଣି ସେ ଜ୍ୱର ଉପଶମ ହେବା ପାଇଁ ନାନା ପ୍ରକାର ଜଡ଼ିବୁଟି, ନାନା ପ୍ରକାର ଆୟୁର୍ବେଦିକ ଚିକିତ୍ସା ମଧ୍ୟ କରାଯାଉଛି। ଆଉ ସେ ଚିକିତ୍ସା ଦ୍ୱାରା ଆଶୁ ଉପଶମ ହେବା ପରେ ମଣିମା ନେତ୍ରୋତ୍ସବରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଠିକ୍ ଶ୍ରୀଗୁଣ୍ଡିଚାର ପୂର୍ବ ଦିନ।

ମୁଁ କହୁଥିଲି ମଣିମାଙ୍କୁ ଜ୍ୱର ହେବା କଥା। ଏକଥା ଯେତେବେଳେ ସତ ବୋଲି ପ୍ରମାଣିତ ହେଇସାରିଲା, ସେ ଡାକ୍ତର ଭକ୍ତ ଜଣଙ୍କ ନିଜକୁ ତ ବିଶ୍ୱାସ କରିପାରିଲେ ନାହିଁ ଏବଂ ସର୍ବସମ୍ମୁଖରେ ଏହା ପ୍ରମାଣିତ ହେଲା ଯେ ସତ ସତିକା ମଣିମାଙ୍କୁ ଜ୍ୱର ହେଇଥାଏ। ଆମେ ଯେମିତି ଅଧିକ ପରିମାଣରେ ଗାଧୋଇ ପଡ଼ିଲେ, ଟିକେ ଥଣ୍ଡା ବେଶୀ ଚିକିତ୍ସା କରିଦେଲେ ଆମ ଦେହ ହାତ ଯେମିତି ଘୋଳା ବିନ୍ଧା ହୁଏ, ଜ୍ୱର ହେଇଯାଏ, ମୁଣ୍ଡ ବିନ୍ଧେ, ଆମ ମଣିମା ମଧ୍ୟ ଠିକ୍ ସେମିତି ମାନବୀୟ ଲୀଳା କରୁଛନ୍ତି। ଶ୍ରୀକ୍ଷେତ୍ର ଧାମରେ ତାଙ୍କୁ ମଧ୍ୟ ଜ୍ୱର ହୁଏ ଏବଂ ସେ ଜ୍ୱରର ଉପଶମ ପାଇଁ, ଜ୍ୱର ଭଲ ହେବା ପାଇଁ ବିଭିନ୍ନ ପ୍ରକାରର ଜଡ଼ିବୁଟି, ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଔଷଧ ଉପଚାର ମାଧ୍ୟମରେ ମଣିମାଙ୍କର ଜ୍ୱର ଭଲ ହୋଇଥାଏ। ତାଙ୍କୁ ଆରାମ ଲାଗେ। ଫୁଲୁରି ତେଲ ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମୋଦକ, ବିଭିନ୍ନ ପ୍ରକାର ଜଡ଼ିବୁଟି ମାଧ୍ୟମରେ ମହାପ୍ରଭୁଙ୍କର ଜ୍ୱର ଭଲ ହୋଇଥାଏ ଏବଂ ଜ୍ୱର ଭଲ ହେବାର ଖବର ଯେତେବେଳେ ଗଜପତି ମହାରାଜଙ୍କ ପାଖରେ ପହଞ୍ଚେ, ଖବର ଦେବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରକାରର ସେବକ ନିୟୋଜିତ ହୋଇଥାନ୍ତି, ଯେଉଁମାନେ କି ମଣିମାଙ୍କୁ ଅଣସର ସମୟରେ ସେବା କରନ୍ତି। ମଣିମାଙ୍କର ଉପଶମ କରିବା ପାଇଁ ଯେଉଁମାନେ ସେବା କରନ୍ତି ସେମାନେ ଗଜପତି ମହାରାଜଙ୍କ ପାଖରେ ଯାଇ ଖବର ଦିଅନ୍ତି ଯେ ମଣିମା ଧୀରେ ଧୀରେ ସୁସ୍ଥ ହେବାକୁ ଲାଗୁଛନ୍ତି। ତାପରେ ଯାଇ ନବଯୌବନ ଦର୍ଶନ ବା ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ନେତ୍ର ଉତ୍ସବର ଠିକ୍ ପରଦିନ

ଶ୍ରୀଗୁଣ୍ଡିଚା ତିଥିରେ ମହାପ୍ରଭୁ ମାଉସୀଙ୍କ ଘରକୁ ଯାଇଥାନ୍ତି, ଏକଥା ଆମେ ସମସ୍ତେ ଜାଣିଛେ। ଏଇ ଆଜିର ଆଲୋଚନା ଯେ ଆମ ମଣିମା ସତ୍ୟରେ ସବୁ ପ୍ରକାର ମାନବୀୟ ଲୀଳା କରୁଛନ୍ତି, ରତ୍ନ ବେଦୀରେ ଥାଇ, ଶ୍ରୀକ୍ଷେତ୍ର ଧାମରେ ଥାଇ, ଶଙ୍ଖ କ୍ଷେତ୍ରରେ ଥାଇ, ପୁରୀ ସହରରେ ଥାଇ। ତେଣୁ ମଣିମାଙ୍କୁ ଆମେ ସବୁକିଛି ସମର୍ପିତ କରିଦେବା, ଜୀବନର ସୁଖ ଦୁଃଖ ଭଲ ମନ୍ଦ ହାନି ଲାଭ ସବୁକିଛି ତାଙ୍କୁ ସମର୍ପିତ କରିଦେଇ ଆମର ଯାହା କର୍ତ୍ତବ୍ୟ ରହିଛି, କର୍ମ ରହିଛି, ସେସବୁକୁ ଠିକ୍ ଭାବରେ, ସଚ୍ଚୋଟ ଭାବରେ, ସାଧୁ ଭାବରେ ନିଭେଇବା ପାଇଁ ଚେଷ୍ଟା କରିବା, ଏବଂ ନିଶ୍ଚିତ ଭାବରେ ଆମେ ଆନନ୍ଦରେ ରହିବା, ସୁଖରେ ରହିବା, କର୍ତ୍ତବ୍ୟ ଯଦି ଠିକ୍ କରୁଥିବା, କେବେ ହେଲେ ବିପଦ ଆସିବନି, କେବେ ହେଲେ ଦୁଃଖ ଯନ୍ତ୍ରଣା ଆସିବନି, କେବେ ହେଲେ ଆମେ ପଛକୁ ଆମକୁ କିଏ ଟାଣି ଦେବନି, ସେ ବିଶ୍ୱାସ ନିଜ ଭିତରେ ରଖି ନିଜ କର୍ମରେ ଆଗେଇ ଚାଲିବା ଉଚିତ। ଜୟ ଜଗନ୍ନାଥ।

ସେ ଦାରୁ ବ୍ରହ୍ମଙ୍କୁ ଅନନ୍ତ କୋଟି ବାର ପ୍ରଣିପାତ ଜଣାଇ ଏଠି ଶେଷ କରୁଛୁ ଭାବଭକ୍ତିର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ ଶୁଣନ୍ତୁ ପ୍ରଯୋଜନା ସୁହାସ ମହାନ୍ତି

ଯଜ୍ଞ ବରାହଙ୍କ ପଦାଘାତରେ ମୃତ୍ୟୁଲାଭ କରି ହିରଣ୍ୟାକ୍ଷ ବ୍ରହ୍ମସାପରୁ ଉଦ୍ଧାର ପାଇଲା। ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କଲେ। ବରାହରୂପୀ ଭାବଗ୍ରାହୀ ପୃଥିବୀକୁ ଜଳାର୍ଣ୍ଣବରୁ ଉଦ୍ଧାର କରି ପୁଣି ସ୍ଥାପନା କଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି, ସାଗରିକା ମହାନ୍ତି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆମାଶୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ କର।
1: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଏଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନ ହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରା ନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନ କରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍, ସିରମ୍ ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା

0: ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆମାଶୟ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିରଞ୍ଜନ କର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଜୀବନ ଅମୃତମୟ, ସୌନ୍ଦର୍ଯ୍ୟମୟ ଆଉ ଆନନ୍ଦମୟ। ହଁ, ସେ ଆନନ୍ଦକୁ ସାଥି କରି ଆମେମାନେ ଜିଇଁଥାଉ। ଯେତେ ପରିଶ୍ରମ ହଉନା କାହିଁକି, ଯେତେ ବି ବାଧା ବିଘ୍ନ ଆସୁନା କାହିଁକି, ଗୋଟି ଛୋଟ ହସର ଝଲକ ମୁହୂର୍ତ୍ତକ ଭିତରେ ସବୁ ଦୁଃଖକୁ ଉଡ଼େଇ ଦିଏ, ଉଭେଇ ଦିଏ, ଦୂର କରିଦିଏ।

ମ୍ୟୁଜିକାଲ ଇୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟ୍ୟାକ୍ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ। ହସିଲେ ମୁହଁ ସୁନ୍ଦର ଦେଖାଯାଏ, ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ସୁନ୍ଦର ପ୍ରଭାବ ପଡ଼ିଥାଏ। ହସ ହସ ମୁହଁ ଦେଖିଦେଲେ କାହିଁକି କେଜାଣି ଭାରି ଭଲ ଲାଗେ।

ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ଦିନ 10-15 ମିନିଟ୍ ପର୍ଯ୍ୟନ୍ତ ମନ ଖୋଲା ହସ ହସିବା ଦରକାର। ଏକଥା ମୁଁ କହୁନି, ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ହସିଲେ ମୁହଁର ମଧ୍ୟ ଏକ୍ସରସାଇଜ ହୋଇଥାଏ, ଦାନ୍ତ ମାଢ଼ି ଏସବୁ ମଧ୍ୟ ଶକ୍ତ ରହେ। ତେଣୁ ଆପଣମାନେ ଯିଏ ଯେଉଁଠି ଅଛନ୍ତି, ଯଦି ଟିକେ ଫୁରସତ ପାଉଛନ୍ତି, ହସନ୍ତୁ, ମନ ଖୋଲା ହସ ହସନ୍ତୁ, ମୁହଁର ଏକ୍ସରସାଇଜ କରନ୍ତୁ ଏବଂ ନିଜେ ଆହୁରି ସୁନ୍ଦର ଦେଖାଯାଆନ୍ତୁ।

ମୁଁ କହୁଥିଲି ହସ କଥା। ହଁ, ହସିଦେଲେ ବହୁତ କିଛି କଥା ଆପେ ଆପେ କହି ହେଇଯାଏ। ଆପଣ କିଛି କହିନଥିବେ କାହାକୁ, ଖାଲି ଭଲରେ ମୋରକି ହସଟେ ହସିଦେବେ। ଅପରପକ୍ଷ ଲୋକର ମନରେ ନିଶ୍ଚିତ ଭାବରେ ପଜିଟିଭ ଭାବନା ଆସିବ, ଭଲ ଭାବନା ଆସିବ। ଆଉ ଅନେକ କିଛି କଥା ନ କହି ମଧ୍ୟ କହି ହେଇଯାଏ ଏହି ହସ ମାଧ୍ୟମରେ। ତେଣୁ ଯେତେ ବି ୱାର୍କ ପ୍ରେସରରେ ଆପଣମାନେ ଥାନ୍ତୁ ନା କାହିଁକି, ମେଣ୍ଟାଲ ଷ୍ଟ୍ରେସରେ ଥାନ୍ତୁ ନା କାହିଁକି, ସେସବୁ ଭିତରେ ମଧ୍ୟ ହସକୁ ଜମା ବି ଭୁଲିବେନି, ହସକୁ ସେଥିରେ ସାମିଲ କରିବେ। ଆଉ ସେ ହସ ଭିତରେ ଜୀବନକୁ ଭଲ ଭାବରେ ଜିଇଁବାର ସ୍ୱାଦ ମଧ୍ୟ ଚାଖିବେ। ସେହି ଜୀବନକୁ ଜିଇଁବାର ସ୍ୱାଦ ଚାଖୁ ଚାଖୁ କେତେବେଳେ ଯେ ସମୟ ପଳେଇବ ଜଣାପଡ଼ିବନି। ଆଉ ଆମେ ସୁସ୍ଥ ରହିବା, ହସିବା ସମସ୍ତଙ୍କୁ ଆପଣାର କରିବା।

କଥାରେ ଅଛି ମନ ନିର୍ମଳ ଗାଡ଼ିଆ ଗଙ୍ଗା। ହଁ, ସେ ନିର୍ମଳତା ବା ସ୍ୱଚ୍ଛତା ମନର ସୁନ୍ଦରତାକୁ ଭରିଦିଏ। ଏହି ସୁନ୍ଦରତା କଥା ଯଦି ଆମେ ଆଲୋଚନା କରିବା, ତେବେ ଆମେ ବୁଝିପାରିବା ପ୍ରକୃତରେ ଏହି ସୁନ୍ଦରତା ଶବ୍ଦର ମହତ୍ଵ କେତେ ରହିଛି ପ୍ରତ୍ୟେକଙ୍କ ଜୀବନରେ, ପ୍ରତିଟି କ୍ଷେତ୍ରରେ ବା ପ୍ରତିଟି ମୁହୂର୍ତ୍ତରେ। ସୁନ୍ଦରତା ନଥିଲେ ଏ ପ୍ରକୃତି, ଏ ପାଣି, ପବନ, ଏ ଆକାଶ, ଏ ପୃଥିବୀ କିଛି ବି ଆମକୁ ଭଲ ଲାଗନ୍ତାନି, ନିଜର ଲାଗନ୍ତାନି। ପ୍ରକୃତିର ସବୁ ଜିମାରେ ଭରି ରହିଛି ସୁନ୍ଦରତା। ପାଣି, ପବନ, ଆକାଶ, ପୃଥିବୀ ସବୁଥିରେ ଭରି ରହିଛି ପୂର୍ଣ୍ଣ ମାତ୍ରାରେ ସୁନ୍ଦରତା। ସେଥିପାଇଁ ଆମକୁ ଭଲ ଲାଗୁଛି ପ୍ରକୃତିର ଅପୂର୍ବ ଶୋଭାରାଜିରେ କିଛି ମୁହୂର୍ତ୍ତ ହଜିଯିବା ପାଇଁ। ମନ ଯେତେବେଳେ ଅତ୍ୟନ୍ତ ଭାରାକ୍ରାନ୍ତ ଥାଏ, କୌଣସି ନା କୌଣସି କାରଣରୁ ଆମେ ଦୁଃଖରେ ଥାନ୍ତି, ଚିଡ଼ଚିଡ଼ ହୋଇଯାନ୍ତି, ବିରକ୍ତି ହୋଇଯାନ୍ତି, ସେତେବେଳେ କୌଣସି ଏକ ଖୋଲା ଜାଗାକୁ, ପ୍ରକୃତିର ଶୋଭା ବର୍ଦ୍ଧନ କରୁଥିବା ଜାଗାକୁ ଯଦି ଆମେ କିଛି ମୁହୂର୍ତ୍ତ ପାଇଁ ଚାଲିଯିବା, ତାହେଲେ ଦେଖିବେ ଆପେ ଆପେ ମନ ହାଲକା ହୋଇଯିବ, ମନରେ ସୌନ୍ଦର୍ଯ୍ୟତା ଭରିଯିବ, ଧୀରେ ଧୀରେ ଆମେ ଶାନ୍ତ ହେବାକୁ ଲାଗିବା, ମନରେ ବିରକ୍ତି ଭାବ କିଛି ବି ନଥିବ। ସେଇଥିପାଇଁ ତ ସବୁଥିରେ ଭରି ରହିଛି ସୁନ୍ଦରତା। ଆଉ ସେ ସୁନ୍ଦରତା ଭିତରେ ଆମେ ଯେତେବେଳେ ହଜିଯାଉ କିଛି ମୁହୂର୍ତ୍ତ, ଆମେ ଜୀବନର ପ୍ରତିଟି ଦୁଃଖ, ଯନ୍ତ୍ରଣା, କଷ୍ଟକୁ ଭୁଲିଯାଉ ସେଇ ମୁହୂର୍ତ୍ତରେ।

ଶୁଣୁ ଚାନ୍ଦି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ ଦିଲ୍ ସେ ଦିଲ୍ ତକ୍ ମୁଁ କହୁଥିଲି ସୁନ୍ଦରତା କଥା ଶିଶୁର ଦରଟି କଥା ଖିଲି ଖିଲି ହସରେ ରହିଛି ସୁନ୍ଦରତା ସେଇଥିପାଇଁ ତ ଆମେ ଭାବପ୍ରବଣ ହେଇଯାଉ ଶିଶୁର ସେ ମିଠା ମିଠା ଖିଲି ଖିଲି ହସରେ ବାରମ୍ବାର ସେ କଥା ଶୁଣିବାକୁ ଆମର ଇଚ୍ଛା ହୁଏ ସେ ହସରେ ଆମେ ଯେମିତି ଜୀବନର ସବୁ ଦୁଃଖକୁ ନିମିଷକେ ଭୁଲିଯାଉ।

ଖାଦ୍ୟପେୟ ପୋଷାକପତ୍ର ଅଳଙ୍କାର ଆସବାବପତ୍ର ପ୍ରସାଧନ ସାମଗ୍ରୀ ସବୁଥିରେ ଭରି ରହିଛି ସୁନ୍ଦରତା। ଆମେ ଏସବୁ ପଛରେ କେବେ କେବେ ହାର ମାନିଯିବା ପାଇଁ ବାଧ୍ୟ ହେଉ, କାରଣ କୌଣସି ନା କୌଣସି ଜାଗାକୁ ଆପଣମାନେ ଯଦି ଯିବେ ସେଠି ଯଦି ଆପଣଙ୍କୁ ଭଲ ଲାଗିଲା, କାହିଁକି ଭଲ ଲାଗେ କହିଲେ ତାର ସାଜସଜା, ତାର ବେଶଭୂଷା, ତାର ଆନୁଷଙ୍ଗିକ ଯାହା ଥାଏ ଉପକରଣ, ବାକି ଯାହା ଯାହା ସବୁ ଜିନିଷ ଥାଏ, ଆପଣଙ୍କୁ ଯଦି ଭଲ ଲାଗିବ ସେଇଠି ଆପଣ କିଛି ମୁହୂର୍ତ୍ତ ରହିଯିବେ ବା ସେ ସୌନ୍ଦର୍ଯ୍ୟତା ଭିତରେ ନିଜକୁ ହଜେଇଦେବେ। ତେବେ ମୋଟାମୋଟି କହିବାକୁ ଗଲେ ମଣିଷର କଥାବାର୍ତ୍ତା, ଚାଲିଚଳଣି, ଆଚାର ବ୍ୟବହାର ସବୁଥିରେ ସୁନ୍ଦରତା ରହିବା ନିହାତି ଦରକାର। ଭଲ କଥା ପଦେ କହିଦେଲେ ତାହା ଅମୃତ ତୁଲ୍ୟ ହୋଇଯାଏ। ସେଇଥିପାଇଁ ତ କୁହାଯାଏ ବଚନେ କେମ୍ ଦାରିଦ୍ରତା,

ଜୀବନରେ କିଛି ବି ହେଇପାରେ, କୋଉ ମୁହୂର୍ତ୍ତରେ କିଛି ବି ହେଇପାରେ, ଭବିଷ୍ୟତ କଥା ଆମେ କେହି କେବେ ହେଲେ କିଛି ବି ଜାଣିନଥାଉ। ତଥାପି ମଣିଷ ଗୋଟେ ଲକ୍ଷ୍ୟ ପଥ ନେଇ, ଗୋଟେ ସ୍ୱପ୍ନ ନେଇ, ଗୋଟେ ଆଶା ନେଇ ତାର କର୍ମ ପଥରେ ଆଗେଇ ଚାଲିଥାଏ। ସେଇ କର୍ମକୁ ଯଦି ଆମେ ବିଶ୍ୱାସ କରିବା, ତେବେ କର୍ମକୁ ଆଧାର କରି ଆମେ ସଚ୍ଚୋଟ ଭାବରେ କାମ କରିଚାଲିବା, ଭବିଷ୍ୟତରେ କେବେ ବି ଆମକୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିବନି। ତେବେ ଜୀବନରେ କୌଣସି ବି ପରିସ୍ଥିତିରେ ହାର ମାନିବାର ନାହିଁ। ଯେତେ ବି ଦୁଃଖ ଆସୁ, କଷ୍ଟ ଆସୁ, ଯନ୍ତ୍ରଣା ଆସୁ, ଝଡ଼ଝଞ୍ଜା ଆସୁ, ତାକୁ ପାର କରି, ଅତିକ୍ରମ କରି, ତାକୁ ଏଡ଼େଇ ଦେଇ ଆମକୁ ଆଗକୁ ଯିବା ପାଇଁ ପଡ଼ିବ, ଆଗ ରାସ୍ତା ଦେଖିବାକୁ ପଡ଼ିବ। ଯେଉଁମାନେ ସାମ୍ନାରେ ଥିବା ରାସ୍ତାକୁ ଦେଖିପାରନ୍ତି, ସାମ୍ନାରେ ଥିବା ରାସ୍ତା ସହିତ ନିଜକୁ ଖାପ ଖୁଆଇ ଚାଲିବାକୁ ଚେଷ୍ଟା କରନ୍ତି, ସେମାନେ ନିଶ୍ଚିତ ଭାବରେ ଜୀବନର ଲକ୍ଷ୍ୟ ପଥରେ ପହଞ୍ଚି ପାରନ୍ତି। ତେବେ ମିଠା ମିଠା ହସରୁ ମହୁ ଝରି ପଡ଼େ ବୋଲି ଆମେ ଶୁଣିଛୁ, ଜାଣିଛୁ, କିନ୍ତୁ ଦୈନନ୍ଦିନ ଜୀବନରେ ଆଜିର ବ୍ୟସ୍ତବହୁଳ ସମୟରେ ସେ ମିଠା ମିଠା ହସ ଆମ ପାଖରୁ ଦୂରେଇ ଯାଇନି ତ, ହଜି ଯାଇନି ତ, ଅପସରି ଯାଇନି ତ? ଏ ପ୍ରଶ୍ନ ଆଜି ସମସ୍ତଙ୍କ ପାଇଁ।

0: କରୁଛି
1: ଏଇ ଅଲଗା ବାଟରେ ଯାଇକି କିଛି ଠିକ କରିପାରିବାନି ଯୋଉ ରାସ୍ତା ଆମର ପୂର୍ବପୁରୁଷ ମାନେ ବାଛିଛନ୍ତି ଆମେ ସେଇ ଶଗଡ ଗୁଳାରେ ହିଁ ଯିବା। ଠିକ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏଇ ସୁନ୍ଦର ମତାମତ ପାଇଁ,
0: ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର। ତ ବନ୍ଧୁ, ଦେଖିଲେ ସାଇ ବେଲପଡା ମହାଙ୍ଗାରୁ କହୁଥିଲେ ଯେ ସେ ଯୋଉ ରାସ୍ତା ଅଛି ସେଇ ରାସ୍ତାରେ ଯିବା ଠିକ, ଅନ୍ୟ ରାସ୍ତାରେ ଗଲେ ଭୁଲଭାଲ ହବ, ତେଣୁ ନ ଯିବାଟା ଠିକ। ତ ଆପଣ କଣ ଭାବୁଛନ୍ତି, ଗତାନୁଗତ ପଥରେ ଯିବା ନା ନୂଆ ରାସ୍ତା ବାଛିବା, କଣ କହିବେ? ପରବର୍ତ୍ତୀ କଲର ଯୋଡ଼ି ହେଇଗଲାଣି, ଦେଖିବା କିଏ ଅଛନ୍ତି, କୋଉଠି କହୁଛନ୍ତି। 100.4 ଆକାଶବାଣୀ FM ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
2: ଭାଇ ନମସ୍କାର, ବର୍ଷା ଭିଜା ନମସ୍କାର ଭାଇ, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚତିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ, ଆପଣଙ୍କୁ ମଧ୍ୟ ବର୍ଷା ଭିଜା ଅଭିନନ୍ଦନ। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଭାଇ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
1: ଆପଣଙ୍କୁ ଧନ୍ୟବାଦ
2: ଭାଇ। ବର୍ତ୍ତମାନ ହଉଛି ଅତ୍ୟାଧୁନିକ ଯୁଗ, ବୈଜ୍ଞାନିକ ଯୁଗ, ଏଆଇ ଜମାନାରେ ଆମେ ଅଛେ, ତେଣୁ ଦିନକୁ ଦିନ ତ ସବୁ ଚେଞ୍ଜେସ ଚାଲିଛି, ଫିର୍ ବି ଚେଞ୍ଜେସ ହବାଟା ନିହାତି ଦରକାର। ଆଧୁନିକ ଯୁଗରେ ବୈଜ୍ଞାନିକ ଯୁଗରେ ଯଦି ଆମେ ପରିବର୍ତ୍ତନ ନ ହବ ତାହେଲେ ଜୀବନର ମୂଲ୍ୟ କିଛି ନାହିଁ, କିନ୍ତୁ କିଛି ନା କିଛି ଆମେ ପୂର୍ବପୁରୁଷଙ୍କ କଥାକୁ ବି ସାଥିରେ ଧରିକି ଚାଲିବାକୁ ପଡିବ। ଯେମିତି ଆଜ୍ ଏକ୍ସାମ୍ପଲ ବର୍ତ୍ତମାନ ଭାଇ ଆପଣ ଗ୍ରାଇଣ୍ଡରରେ ବାଟୁଛନ୍ତି, ଗ୍ରାଇଣ୍ଡରରେ ବାଟନ୍ତୁ କିନ୍ତୁ ଶିଳ ଚକିକି ବି ଦେଖିବାକୁ ପଡିବ। ତା ମାନେ ନୁହଁ ଯେ ଆମେ ଶିଳ ଚକିକି ଟୋଟାଲି ଭୁଲିଯିବା ଭାଇ, ଅଳସୁଆ ହେଇଯିବା, ବିଭିନ୍ନ ପ୍ରକାର ରୋଗ ମାଡି ବସିବ, ବୈଦା ଆଜ୍ଞା ପଇସା ଖାଇବ ଆଉ। ତେଣୁ ମୋ କହିବାର ମତଲବ ହଉଛି ଆଧୁନିକରେ ଚାଲନ୍ତୁ, କିନ୍ତୁ ପୂର୍ବ ଯୋଉ ଜିନିଷ ଆମ ପୂର୍ବପୁରୁଷ ରଖିଯାଇଛନ୍ତି ତାକୁ ବି ସାଥ ଧରିକି ଚାଲିବାକୁ ପଡିବ।
1: ଆଧୁନିକ ନୂଆ ରାସ୍ତା ବାଛିବା କିନ୍ତୁ ପୁରୁଣା ରାସ୍ତା ସହିତ ସମ୍ପର୍କ ଛିନ୍ନ କରିବା ଉଚିତ ନୁହେଁ।
2: ଆଜ୍ଞା ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ,
2: ରହିଲି ଭାଇ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ତ ବନ୍ଧୁ, ଶୁଣୁଥିଲେ ରାଜେଶ ଭାଇ କହୁଥିଲେ ରାଜେଶ ନାୟକ ଚର୍ଚିକା ବଜାର ଜଗତସିଂହପୁର। ଆମେ ପୁରୁଣା ରାସ୍ତାରେ ତ କୁ ରଖିବା କିନ୍ତୁ ନୂଆ ଟିକେ ବାଛିବା, କିଛି ନୂଆ ନ କଲେ ନୂଆର ଆନନ୍ଦ ମିଳିବନି, କାରଣ ଯୁଗ ବଦଳି ଗଲାଣି, ସମୟ ବଦଳି ଗଲାଣି, ସମୟ ସହିତ ତାଳ ଦେଇ ମଧ୍ୟ ଚାଲିବାକୁ ପଡିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
3: ନମସ୍କାର।
1: କଣ କହିବେ ଭାଇ, କୁହନ୍ତୁ ଟପିକ ସମ୍ପର୍କରେ।
3: ମୁଁ ପରିଚୟ ଦେଇଦେଉଛି, ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲା କନପୁର ଜଗତସିଂହପୁର।
1: ମୁନା ଭାଇଜାନ?
3: ଆଜ୍ଞା।
1: ଭାଇ ରେ ଭାଇ ମୁନା।

0: କୁହନ୍ତୁ ଆଜିର ଟପିକ ନେଇ କଣ କହିବେ ମୁନା ଭାଇ?
1: ଦେଖନ୍ତୁ ଆପଣଙ୍କ ପ୍ରଶ୍ନ ଉତ୍ତର ମିଳିଲେ ଦେଇଦେଲେ ନା ସାର, ଦେଖନ୍ତୁ ଆମେ ସବୁବେଳେ ଦୈନନ୍ଦିନ ଗୋଟେ ଖାଇବା ଉପରେ କହୁଛୁ, ଆପଣ ଡେଲି ତ ଭାତ ଡାଲି ଆଳୁ ତ ଗୋଟେ ଖାଇ କେବେ ରହିପାରିବେନି, ଯେମିତି ଆମର ଖାଦ୍ୟର ଗୋଟେ ଚେଞ୍ଜେସ୍ ଥାଏ, କିନ୍ତୁ ଯୋଉ ଖାଦ୍ୟଟା ଆମେ ଖାଇବା ଆମ ଶରୀର ପାଇଁ କେତେ ଉପକାର ଅଛି, ଆମେ ପୁରୁଣା ଅତୀତ ବର୍ତ୍ତମାନକୁ ନେଇକି ଯିବା, ତା ମାନେ ଆମେ ସବୁବେଳେ ଅତୀତ ରହିଗଲେ ଆମେ ଆଗକୁ ଆଗେଇ ପାରିବାନି, ଯୋଉଟା ଆମ ପାଇଁ ଭଲ ହବ, ସମାଜ ପାଇଁ ମଙ୍ଗଳ ହବ, ଜୀବନଧାରା ଟିକେ ବଦଳିବାକୁ ପଡିବ, ତା ମାନେ ଆମେ ସେଇ ପୁରୁଣା ଅତୀତରେ ସେଇ ଧୋତି ପଞ୍ଜାବୀ ପିନ୍ଧି ରହିବା, ତାକୁ ସମୟ ସ୍ଥାନ କାଳ ପାତ୍ର ଦେଖି ଆମେ ପ୍ରତ୍ୟେକ ଜିନିଷ ଆପଣ ଯଦି ବ୍ୟବହାର କରିବା ନିଶ୍ଚିନ୍ତ ଆପଣ ଆଗକୁ ବଢିପାରିବେ ଏବଂ ଜୀବନରେ କିଛି ଗୋଟେ ନୂଆ ଗୋଟେ କିଛି କରିପାରିବେ, ସବୁବେଳେ ପୁରୁଣା ଜିନିଷ ରହି ଆମେ କେବେ ଆଗକୁ ବଢିପାରିବାନି,
0: ବଦଳିବାକୁ ପଡିବ ନା କଣ,
1: ସମସ୍ତଙ୍କୁ ନେଇକି ବାଲାନ୍ସ କରି ଯଦି ଆମେ ଆଗକୁ ଯିବା ତାହେଲେ ମୁଁ ଆଜି କିଛି ପରିବର୍ତ୍ତନ ହେଲେ କିଛି ଅସୁବିଧା ନାହିଁ, ସେ ପରିବର୍ତ୍ତନଟା ଆପଣଙ୍କୁ କେତେ ଭଲ ଯାକ ଦେଖିବାକୁ ପଡିବ, ସମାଜ ପାଇଁ ନିଜ ପାଇଁ କେତେ ମଙ୍ଗଳ ବୋଲି, ଯଦି ମଙ୍ଗଳ ହେଲା ସେ ଜୀବନଧାରା ଟିକେ ବଦଳେଇ ଦେବା,
0: ବାସ ବହୁତ ବହୁତ ବଢିଆ କଥା, ଆପଣଙ୍କ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁନା ଭାଇ, ପରିବର୍ତ୍ତନ ଲୋଡ଼ା, ଧୀରେ ଧୀରେ ପରିବର୍ତ୍ତନ ଲୋଡ଼ା, ସେଇ ପୁରୁଣା ଢାଞ୍ଚା ପୁରୁଣା ରାସ୍ତାରେ ସବୁବେଳେ ଯିବା ବି ବେଳେବେଳେ ଭଲ ଲାଗେନି, ତ ବେଳେବେଳେ ଟିକେ ପରିବର୍ତ୍ତନ ଲୋଡ଼ା, ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି କୋଉଠି କହୁଛନ୍ତି?
2: ଅଶୋକ ପଣ୍ଡା ମଧୁପାଟଣା କଟକ।
0: ଅଶୋକ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଗତାନୁଗତିକ ଧାରାରେ ତ ସମସ୍ତେ ଚାଲନ୍ତି
0: ଆଜ୍ଞା,
2: ଅତୀତର ଧାରା ଯୋଉ ପୂର୍ବପୁରୁଷ ମାନେ ଯାହା କରିଯାଇଛନ୍ତି ସେଥିରେ ସମସ୍ତେ ଚାଲନ୍ତି, କିନ୍ତୁ ପରିସ୍ଥିତିକୁ ବିଚାର କରିକି
0: ଆଜ୍ଞା
2: ଆପଣ ଅନ୍ୟ ରାସ୍ତାରେ ଭିନ୍ନ ରାସ୍ତାରେ ବି ଯାଇପାରିବେ, ଏଥିରେ କିଛି ଅସୁବିଧା ନାହିଁ,
0: ଯାଇପାରିବେ ନା କଣ,
2: ନିଶ୍ଚିନ୍ତ ଭାବେ ଯାଇପାରିବେ, ମୁଁ କହିଲି ପରା ପରିସ୍ଥିତିକୁ ବିଚାର କରିକି,
0: ପରିସ୍ଥିତିକୁ ଦେଖିବେ ନହେଲେ
2: ଭିନ୍ନ ରାସ୍ତାରେ ଯାଇପାରିବେ,
0: ନହେଲେ
2: କୌଣସି ଅସୁବିଧା ନାହିଁ, ଗତାନୁଗତିକ ଧାରାକୁ ବି ରଖିବାକୁ ପଡିବ, ଆଉ କିଛି ପରିବର୍ତ୍ତନ କରିକି ଭିନ୍ନ ରାସ୍ତାରେ ବି ଯାଇକି ସଫଳତା ପାଇ ହବ,
0: ଯେମିତି ସମାଜର କିଛି କ୍ଷତି ନ ହଉଥିବ,
2: ହଁ ଯାହା କହିଲେ ଠିକ କଥା,
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ,
2: ଧନ୍ୟବାଦ
0: ରଖିଲି ଆଜ୍ଞା ନମସ୍କାର। ତ ବନ୍ଧୁ ଶୁଣିଲେ ଅଶୋକ ବାବୁ କହୁଥିଲେ ପ୍ରକୃତରେ ଆମେ ପରିସ୍ଥିତିକୁ ଦେଖିକିରି ଆମେ ଭିନ୍ନ ରାସ୍ତା ଭିନ୍ନ ପଥ ବାଛି ପାରିବା, କିନ୍ତୁ ଭିନ୍ନ କିଛି କରିବାକୁ ଚେଷ୍ଟା କରିପାରିବା, କିନ୍ତୁ ଯାହା ସମାଜର କ୍ଷତି ନ ହଉଥିବା ଦରକାର। ତ ବନ୍ଧୁ ଅନେକ ସମୟରେ ଆମେ ଭାବୁ ଆମକୁ ଯଦି ଧରାବନ୍ଧା ନିୟମ ଭିତରେ ବାନ୍ଧି ରହିଲୁ କିଛି ସ୍ୱାଧୀନ ଭାବେ କରିବାକୁ ଆମେ କରିପାରିବୁନି, ଯଦି ଲେଖକକୁ କୁହାଯିବ ଯେ ନୀତି ନିୟମ ଭିତରେ ଲେଖ, ଗୋଟେ ଧରାବନ୍ଧା ନିୟମକୁ ପାଳନ କର, ତେବେ କ'ଣ ଲେଖକଟି ତାର ସ୍ୱାଧୀନ ଚିନ୍ତା କରିବାର ସ୍ୱାଧୀନ ଅଭିବ୍ୟକ୍ତ କରିବାର ସଫଳ ହୋଇପାରିବ କି, ତାର ସୃଜନଶୀଳତାର ପରିପ୍ରକାଶ କରିପାରିବ କି? ତେଣୁ ବନ୍ଧୁ ଶୃଙ୍ଖଳା ଜ୍ଞାନ ଜୀବନ ପାଇଁ ଜରୁରୀ, ପାରିବାରିକ ବନ୍ଧନ ମଧ୍ୟ ଆବଶ୍ୟକ, କିନ୍ତୁ ବେଳେବେଳେ ମୁକ୍ତ ହେବାକୁ ଚାହେଁ ଜୀବନ, ମୁକ୍ତ ହେଲେ ସିନା ଆକାଶରେ ଉଡ଼ିବାର ମଜା ନେଇ ହେବ, କିନ୍ତୁ ସେ ଉଡ଼ିବାର ଯଦି ନିଜକୁ ସମ୍ଭାଳି ନପାରିବେ ତେବେ ତଳେ କଚାଡ଼ି ହୋଇ ପଡ଼ିବାର ଆଶଙ୍କାକୁ ଦୂର କରାଯାଇପାରେ ନ କଣ, ଆପଣ କଣ କହୁଛନ୍ତି? ଜୀବନ ରାସ୍ତାରେ ଧରାବନ୍ଧା ବା ଗତାନୁଗତ ପଥରେ ଯିବା ଠିକ ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ? କୁହନ୍ତୁ ଆପଣଙ୍କର ମତ, ଫୋନ କରନ୍ତୁ, କଲ୍ କରନ୍ତୁ 0671230315 ନମ୍ବରକୁ, ଆଉ ଆପଣଙ୍କର ମତାମତ ଆମକୁ ସେୟାର କରନ୍ତୁ।

0: ତ ବନ୍ଧୁ ଆପଣ କଣ କହୁଛନ୍ତି ପ୍ରକୃତରେ ଗତାନୁଗତିକ ପଥ ସେଇ ଧରବନ୍ଧା ନୀତି ନିୟମରେ ଆମେ ଚାଲିବା ନା ବେଳେବେଳେ ନିଜକୁ ଟିକେ ପରିବର୍ତ୍ତନ କରିବା ନିଜକୁ ଟିକେ ଅଲଗା ରାସ୍ତାରେ ବାଛିବା ତ କଣ ରହିଛି ଆପଣଙ୍କର ମତ ଆମକୁ ସେୟାର କରନ୍ତୁ ଫୋନ କଲ୍ ମାଧ୍ୟମରେ ଆମ ନମ୍ବର ହେଉଛି 06712303153 ଏ ନମ୍ବରକୁ କଲ୍ କରନ୍ତୁ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ ଦେଖିବା ପରବର୍ତ୍ତୀ କଲ୍ କିଏ ଅଛନ୍ତି କୋଉଠୁ କହୁଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଜଗତସିଂହପୁର
0: ଆଉ ଥରେ ଆଡ୍ରେସଟା କୁହନ୍ତୁ
1: ନମସ୍କାର ଗୀତାଞ୍ଜଳି ମହାପାତ୍ର ଜଗତସିଂହପୁର
0: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କଣ କହିବେ ଟପିକ ସମ୍ପର୍କରେ
1: ବଢିଆ ଟପିକଟେ ରଖୁଛନ୍ତି ସେଥିପାଇଁ ଧନ୍ୟବାଦ ଆପଣଙ୍କୁ
0: ଆଜ୍ଞା
1: ଆପଣ ଯୋଉ ରଖୁଛନ୍ତି ଜୀବନ ରାସ୍ତାରେ ପ୍ରତ୍ୟେକ ମଣିଷ ଅଲଗା ଥାନ୍ତି ସମସ୍ତଙ୍କର ସ୍ୱପ୍ନ ଅଲଗା ଦକ୍ଷତା ଅଲଗା ସେମାନେ ଠିକ ନଥାନ୍ତି ଅନ୍ୟମାନଙ୍କ ପାଇଁ ଯେଉଁ ରାସ୍ତାଟା ସହଜ ହବ ମୋ ପାଇଁ ସେଟା କଷ୍ଟ ହେଇପାରେ ତେଣୁ ନିଜର ସନ୍ତୁଷ୍ଟି ପାଇଁ ଜୀବନରେ ଗୋଟେ ଅନ୍ୟ ରାସ୍ତା ବାଛିବା ନିହାତି ଭାବରେ ଜରୁରୀ ଅନ୍ୟମାନଙ୍କୁ ଦେଖି ବାଧ୍ୟବାଧକତାରେ ଆମେ ସେ ରାସ୍ତାରେ ଯିବା କିନ୍ତୁ ଆମେ ସଫଳ ହେଇପାରୁନଥିବା ନୂଆ ରାସ୍ତା ବାଛିବା ସବୁଠୁ ଭଲ ଦେଖନ୍ତୁ ଯୋଉମାନେ ବଡ ବଡ ଲୋକ ସେମାନେ ଭିଡ ଭିତରୁ ବାହାରି ଯୋଉମାନେ ସବୁ ନୂଆ ରାସ୍ତା ଖୋଜୁଛନ୍ତି ସେମାନେ ନିଜର କିଛି ଗୋଟେ ପରିଚୟ ସୃଷ୍ଟି କରିପାରୁଛନ୍ତି
0: ତେଣୁ
1: ସବୁବେଳେ ପୁରୁଣାରେ ରହିବା ଠିକ ନୁହେଁ ନିଜ ପାଇଁ କିଛି ବାଛିବା ନିହାତି ଜରୁରୀ ଲୋକମାନେ ଜଣ ଜଣ ଅଛନ୍ତି ଭୟ କରୁଥିବେ ଏଇ ରାସ୍ତାରେ ଗଲେ ଆମର କିଛି ଖରାପ ହବ କି କିନ୍ତୁ ସେ ଭୟକୁ ପଛରେ ପକାଇ ଆପଣ ଯଦି ସେଇ ନୂଆ ରାସ୍ତାରେ ଯିବେ ପ୍ରଥମେ ଟିକେ କଷ୍ଟ ହେଇପାରେ କିନ୍ତୁ ପଛରେ ଆପଣ ନିଶ୍ଚିତ ଭାବରେ ସଫଳ ପାଇବେ ସଫଳତା ଅର୍ଜନ କରିପାରିବେ ତେଣୁ ସବୁବେଳେ ନିଜର ଗୋଟେ ନିଜ ପାଇଁ ନିଜକୁ ଗୋଟେ ଇଣ୍ଡିପେଣ୍ଡେନ୍ସ କରନ୍ତୁ ନିଜ ପାଇଁ ଗୋଟେ ନୂଆ ରାସ୍ତା ଖୋଜନ୍ତୁ
0: ଟିକେ ସନ୍ତୁଳନ ରକ୍ଷା କରି ଯେମିତି ଭୁଲ କିଛି ନ ହବ ସମାଜରେ କ୍ଷତି ନ ହବ ନିଜର କ୍ଷତି ନ ହବ ସେସବୁକୁ ଦୃଷ୍ଟି ଦେଇ ନିଶ୍ଚିନ୍ତ ଭାବେ ନୂଆ ରାସ୍ତା ବାଛିଲେ ଆମେ ନୂଆ କିଛି କରିପାରିବା ନିଜର ପରିଚୟ ତିଆରି କରିପାରିବା
1: ଆଜ୍ଞା ନୂଆ ରାସ୍ତାରେ ଗଲେ ପ୍ରଥମେ ଆମେ ଟିକେ ଆମକୁ ଅସୁବିଧା ହୋଇପାରେ କିନ୍ତୁ ଲାଷ୍ଟକୁ ଆମେ ନିଶ୍ଚିତ ଭାବରେ ସଫଳତାର
0: ଶୀର୍ଷରେ ଯାଇ ପହଞ୍ଚିପାରିବା ବିପଦ ଅଛି କିନ୍ତୁ ଆମେ ତାକୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ହେବା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ସୁନ୍ଦର ମତାମତ ପାଇଁ
1: ଧନ୍ୟବାଦ ନମସ୍କାର
0: ନମସ୍କାର ବନ୍ଧୁ ଶୁଣିଲେ ତ ଗୀତାଞ୍ଜଳି ଭଉଣୀ କହୁଥିଲେ ପ୍ରକୃତରେ ଆମେ ଯଦି ନୂଆ ରାସ୍ତାଟିଏ ନ ବାଛିବା ନୂଆ ରାସ୍ତାରେ ନ ଯିବା ତାହେଲେ ନୂଆ କିଛି କରିପାରିବାନି ନୂଆ ପରିଚୟଟି ତିଆରି କରିପାରିବାନି ସେଇ ଗତାନୁଗତ ଧାରାରେ ପଡ଼ି ରହିଥିବା ତେଣୁ ଆବଶ୍ୟକ ସମୟରେ ନୂଆ ରାସ୍ତା ବାଛିବା ଠିକ୍ ଆଉ ପରବର୍ତ୍ତୀ କଲର୍ ଦେଖିବା କ'ଣ କହୁଛନ୍ତି ସେ ତାଙ୍କର ମତକୁ କିଭଳି ଭାବରେ ରଖୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି ହ୍ୟାଲୋ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ
2: ନମସ୍କାର
0: ମୁଁ
2: ରାଜେନ୍ଦ୍ର ନନା କହୁଛନ୍ତି
0: ନନା କୁହନ୍ତୁ କଣ କହିବେ କାର୍ଯ୍ୟକ୍ରମ ସମ୍ପର୍କରେ
2: ମୁଁ ଶୁଣୁଛି ଆପଣ ଆଜି ଭଲ କ୍ୱେଶ୍ଚିନ୍ ପଚାରିଛନ୍ତି ଶ୍ରୋତାମାନଙ୍କୁ
0: ଆଜ୍ଞା
2: ବର୍ତ୍ତମାନ ପରିବେଶ ନେଇକି ବର୍ତ୍ତମାନ ନିୟମ ତିଆରି ସେ ପୁରୁଣା କଥା ଯୋଉ ଆମେ କହିବା ସେ ସମୟର ପରିବେଶ ନେଇ ସେତେବେଳେ ନିୟମ ତିଆରି ବର୍ତ୍ତମାନ ଆମେ ମାନିବାକୁ ପଡିବ ଏଇଟା ହେଲା କଥା ପୁରୁଣା ଜିନିଷକୁ

0: ମନେ ରଖିଦେବା
1: ଯୋଉ
0: ପରିବେଶ ସେ ସମ୍ବିଧାନ ତିଆରି ହେଉଛି ଆମେ ସେ ସମ୍ବିଧାନ ଭିତରେ ଚାଲିବା ନା ମୋ କଥା କଣ ଆପଣଙ୍କ ମନକୁ ପାଇଲା କି ନାହିଁ
1: ନାଇଁ ନିୟମ ତ ଶୃଙ୍ଖଳା ନିୟମରେ ରହିବା କିଛି ନୂଆ କରିବାକୁ ହେଲେ କିନ୍ତୁ ଟିକେ ଅଲଗା ହବା କିନ୍ତୁ ଆମେ ଯେମିତି ଆମ ମୂଳ ଭିତ୍ତିକୁ ଭୁଲି ନ ଯିବା ଦରକାର ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ ଆପଣଙ୍କର ମତ ସେୟାର କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ତ ବନ୍ଧୁ ଶୁଣୁଥିଲେ ରାଜେନ୍ଦ୍ର ନନା କହୁଥିଲେ ମୂଳ ଭିତ୍ତିକୁ ଭୁଲି ଯିବାନି ମୂଳ ଭିତ୍ତିକୁ ରଖିକରି ଆମେ ଆଗକୁ ଯିବା ତେଣୁ ଅସୁବିଧାରେ ବା କୌଣସି ବିପଦରେ ଯଦି ପଡ଼ିଲେ ଆମେ ପୁଣି ଥରେ ମୂଳକୁ ଫେରି ଆସିପାରିବା ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଜୀବନ

0: ତାପରେ ସେଇଠୁ ଦି ପଇସା ଇନକମ କରିକି ତାପରେ ସାଲିଆ ସାହିରେ ଗୋଟେ ଘର କିଣିକି ମୁଁ ଦୋକାନ କରିକି ମୋ ପିଲା ଛୁଆକୁ ଭଲରେ ମୁଁ ରଖିଛି ଆଉ ମୋ ସରୁ ସାହାଯ୍ୟରେ ମୁଁ ସବୁ ପରିବର୍ତ୍ତନ ଆଗେ ହେଇଛି। ତାପରେ ମୁଁ ଆସ୍ତେ ଆସ୍ତେ କଣ କହିଲି ମୋ ବାପା ଦୋକାନ କରିଥିଲା କଲିକତାରେ ଆଉ ମୁଁ ଗୋଟେ ଦୋକାନ ବୁଦ୍ଧି କରିକି ଖଟିକି ଆଉ ମୁଁ ପରିବର୍ତ୍ତନ ଟିକେ ହେଇଛି ଏତିକି ଆଉ ମୁଁ 2003 ରୁ ଆଇଛି ମୁଁ ଆଜି ଗଲରେ 11 ଦିନ ମୁଁ ମେଡିକାଲରେ ଭର୍ତ୍ତି ଥିନି ଆଗେ।
1: ତାମାନେ ଆପଣ କହୁଛନ୍ତି ଆପଣ ସେଇ ଧାରାକୁ ବଦଳେଇଲେ ସେଇ ଦୋକାନରେ ରହି କାମ ନ କରି ନିଜର ଦୋକାନଟି କରିବାକୁ ଯୋଉ ପରିବର୍ତ୍ତନ କଲେ ଆଜି ସଫଳ ହେଇଛନ୍ତି। ବହୁତ ବହୁତ ଧନ୍ୟବାଦ।
0: ନିଜ ଦୋକାନ କରିକି ମୁଁ ଭଲ ମନ୍ଦ ସବୁ ପିଲା ଛୁଆକୁ ପାଠ ପଢିକି
1: ବାସ ବାସ
0: ଭଲ ମନ୍ଦ ସବୁଆଡେ ମୁଁ ଯାଇପାରୁଛି।
1: ସ୍ୱାଧୀନ ଭାବେ ନିଜର ଦୋକାନ ରହିଲା ଅନ୍ୟମାନଙ୍କୁ ରୋଜଗାର ଦଉଛନ୍ତି ଆଉ ନିଜେ ମଧ୍ୟ ରୋଜଗାର କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ରହିଲି ଭାଇ ନମସ୍କାର।
0: ଆପଣ ପ୍ରୋଗ୍ରାମ କଥାବାର୍ତ୍ତା ବହୁତ ଭଲ ଲାଗୁଛି ସାର।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ମାନେ ଶୁଣୁଛନ୍ତି ବୋଲି ଆମକୁ କହିବାକୁ ଭଲ ଲାଗୁଛି। ଧନ୍ୟବାଦ ଭାଇ,
0: ଶୁଣୁଛି ବହୁତ ଭଲ ଲାଗୁଛି କଥାବାର୍ତ୍ତା ଭଲ ଲାଗୁଛି।
1: ଠିକ ଅଛି ଭାଇ, ଏମିତି କାର୍ଯ୍ୟକ୍ରମ ଯୋଡି ହୁଅନ୍ତୁ। ଆଜିର ମତାମତ ପାଇଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ। ଶୁଣୁଥିଲେ ବନ୍ଧୁ ପ୍ରକାଶ ଭାଇ କହୁଥିଲେ ଯେ ପରିବର୍ତ୍ତନ ସେ କରିବାକୁ ଚାହିଁଥିଲେ ନିଜ ଜୀବନ ପଥରେ ଆଉ ପରିବର୍ତ୍ତନ ମଧ୍ୟ ସଫଳ ହେଇଛନ୍ତି। ତେଣୁ ବେଳେବେଳେ ପରିବର୍ତ୍ତନ ସଫଳ ହୁଏ, କିନ୍ତୁ ବେଳେବେଳେ ଯଦି ସେ ପରିବର୍ତ୍ତନ ରାସ୍ତାରେ ଆମେ ଯଦି ଟିକିଏ ବି ଭୁଲ କରିଦେବା, ସାମାନ୍ୟତମ ଭୁଲ ମଧ୍ୟ ବହୁତ ବଡ଼ ବିପଦ ସୃଷ୍ଟି କରେ, ଅନେକ କ୍ଷତି କରିପାରେ ସମାଜ ପାଇଁ ଆମ ପାଇଁ। ତେଣୁ ପରିବର୍ତ୍ତନ ପଥରେ ଗଲେ ଠିକ୍ ଅଛି, ହେଲେ ଯିବା ପୂର୍ବରୁ ଟିକେ ଆମକୁ ସତର୍କ ରହିବାକୁ ପଡ଼ିବ। ମୁକ୍ତ ହେବା ବା ପାରିବାରିକ ଶୃଙ୍ଖଳାକୁ ଅମାନ୍ୟ କରି ନିଜ ପଥରେ ଯିବା ଏହାର ଅର୍ଥ ନୁହେଁ ଯେ ଆପଣ ଅତି ଉତ୍ସାହିତ ହୋଇ ଶୃଙ୍ଖଳା ଜ୍ଞାନକୁ ଭରିଯିବା, ଆଇନ ଭାଙ୍ଗିବା, ସମାଜର ପଥ ବାହାରକୁ ଗଲେ ଲାଭ ମିଳିନଥାଏ, କେବଳ କ୍ଷତି ହିଁ ହୁଏ। ଏହା କ୍ଷଣସ୍ଥାୟୀ ଭାବରେ ବିପଦପୂର୍ଣ୍ଣ, କିନ୍ତୁ ଦୀର୍ଘକାଳୀନ ଭାବରେ କ୍ଷତିକାରକ ପ୍ରମାଣିତ ହୋଇଥାଏ। ଜୀବନ ରାସ୍ତାଟା ବେଶ କଣ୍ଟକିତ ଆଉ ଅଙ୍କା ବଙ୍କା, ଅନେକ ସମୟରେ ରାସ୍ତାରେ ଥାଏ ଗଭୀର ଖାଇ, କେବେ କେବେ ହିଂସ୍ର ଜନ୍ତୁର ଭୟ ମଧ୍ୟ। ତଥାପି ଜୀବନକୁ ବାଜି ଲଗାଏ ରିକ୍ସ ନେଇ ଅନେକ କିଛି ନୂଆ କରିବାର ଅଭିଳାଷରେ ଜୀବନର ଧରାବନ୍ଧା ବା ଗତାନୁଗତ ରାସ୍ତାରୁ ଟିକିଏ ଅଲଗା ହେବାକୁ ନିଜ ପଥ ବାଛିଛନ୍ତି ଅନେକ। ସେ ରାସ୍ତାରେ ଯିବା କଷ୍ଟକର ହୋଇପାରେ, କିନ୍ତୁ ଟିକିଏ ସତର୍କତାର ସହିତ ନିଜକୁ ସଚେତନ ରଖି ସନ୍ତୁଳନ ରଖି ସେ ରାସ୍ତାରେ ଯାଇ ସଫଳତାରେ ପହଞ୍ଚିଗଲେ ଦେଖିବେ ଆପଣ ତିଆରି କରିଥିବା ରାସ୍ତା ଅନେକଙ୍କ ପାଇଁ ମାର୍ଗଦର୍ଶନ କରିବ, ଆପଣଙ୍କ ଚଲାପଥରେ ଅନେକ ଆଗକୁ ଯିବାକୁ ସାହସ କରିବେ। ନା କ'ଣ କହୁଛନ୍ତି?

0: ଚାଲନ୍ତୁ।
1: ଆଜି ଆମେ ଯାହା କିଛି ଦେଖୁଛେ ବା ଯାହା କିଛି ନୂଆ ନୂଆ ଘଟୁଛି ତାହା କାହାରି ନା କାହାରି ଦୁଃସାହସୀର ପଦକ୍ଷେପ। ଅବା ଗତାନୁଗତ ପଥରୁ ବାହାରେ କିଛି ନୂଆ କରିବାର ଦୁଃସାହସିକ ଚିନ୍ତାଧାରାର ପ୍ରତିଫଳନ ହୋଇପାରେ, ଅନେକ ସମୟରେ ବିଫଳ ହୋଇଛି, କରିପାରେ ବି ଅନେକ କ୍ଷୟକ୍ଷତି, ଜୀବନ ପ୍ରତି ବି ସୃଷ୍ଟି କରିପାରେ ବିପଦ, କିନ୍ତୁ ସତର୍କତାର ସହିତ ନିଷ୍ଠାର ସହିତ କରିଥିବା କାର୍ଯ୍ୟ ନିଶ୍ଚୟ ସଫଳତା ଆଣିଦିଏ, ଏଥିରେ ଦ୍ୱିମତ ନାହିଁ। ନା କ'ଣ କହୁଛନ୍ତି? ତେଣୁ ବନ୍ଧୁ, ଆପଣ କ'ଣ ଭାବୁଛନ୍ତି, ଜୀବନ ରାସ୍ତାରେ ଧରବନ୍ଧା ବା ଗତାନୁଗତ ପଥରେ ଯିବା ଠିକ୍, ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ୍? ଦିଅନ୍ତୁ ଆପଣଙ୍କ ମତାମତ ଫୋନ୍ କଲ୍ ମାଧ୍ୟମରେ। କଲ୍ କରନ୍ତୁ 06712303153 ନମ୍ବରକୁ, ଆଉ ଜଣାନ୍ତୁ ଆପଣଙ୍କର ମତ।

0: ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ନିଜର ମତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର
0: ଆଜ୍ଞା,
1: ଆପଣଙ୍କ
0: କାର୍ଯ୍ୟକ୍ରମ ସ୍ୱାଗତ କରୁଛି। ଆଗେ ପରିଚୟଟା ଦିଅନ୍ତୁ। ଉଷଲତା ସାହୁ ଆଠଗଡ଼ରୁ ଆପଣଙ୍କୁ ପୁଣି ଥରେ କାର୍ଯ୍ୟକ୍ରମ ସ୍ୱାଗତ କରୁଛି। କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ। ନୂଆ ରାସ୍ତାରେ ଯିବା ଠିକ ନା, ଯାହା ଚାଲୁଛି ସେଇଆ ଯିବା। ନୂଆ ରାସ୍ତା ବାଛିବା ନିହାତି ଦରକାର।
1: ଛୋଟ ଫୋନ ଆମେ ଆଗ ଧରିଛେ, ତାପରେ ସ୍ମାର୍ଟଫୋନ ଏବେ ହେଲା, ଟିଭି ଫୋନ ଚାଲିଛି, ମତେ ହସ ଲାଗେ। ମୁଁ ଛୋଟ ଫୋନ, ଛୋଟରୁ ବଡ ଆମେ ବର୍ଷକ ରହିଥିଲେ, ବର୍ଷକୁ 5 ବର୍ଷ ହେଲେ, 5 ବର୍ଷକୁ 10 ବର୍ଷ ହେଲେ, ଆଉ 5 ବର୍ଷ ଦିନଟାକୁ ଆମେ କେମିତି ଭୁଲିଯିବା?
0: ଆମର ଭୁଲିବା କଥା ନୁହେଁ, ଟପିକ କଥା ହଉଛି ଯେ ଆମେ
1: ଟପିକ ନେଇ କହୁଛି ତ। ଆଉ କଣ, ପୁରୁଣାକୁ ପୁରୁଣାରୁ ଚାଲିବା, ପ୍ଲସ ଯୋଉଟା ଠିକ ହେବ ନୂଆରେ ବି ଯିବା।
0: ନୂଆ କିଛି କରିବା, ନୂଆ କିଛି ନ କଲେ ଆମ ଭିତରେ ଥିବା ପ୍ରତିଭା ଦକ୍ଷତା ଅନ୍ୟମାନେ ଜାଣିବେ କେମିତି?

0: ତେଣୁ ନିଶ୍ଚିନ୍ତ କିଛି ନୂଆ କରିବା, କିନ୍ତୁ ପୁରୁଣାକୁ କେବେ ବି ଛାଡିବା, ପୁରୁଣା ଆମକୁ ଅଭିଜ୍ଞତା ଦବ, ସେ ଅଭିଜ୍ଞତା ଆମକୁ ଆଗକୁ ବଢିବାର ନିଶ୍ଚିତ ଭାବେ ପ୍ରେରଣା ଦବ। ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡି ହେଲେ, ଯୋଡି ହେଇ ଆପଣଙ୍କର ମତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରଖୁଛି ଆଜ୍ଞା, ନମସ୍କାର। ତ ବନ୍ଧୁ ଶୁଣିଲେ ତ କହୁଥିଲେ ଉଷାରାଣୀ ଭଉଣୀ ଯେ କେବେ ପୁରୁଣାକୁ ଛାଡିବାନି, ନୂଆ କିଛି କରିବା କିନ୍ତୁ ପୁରୁଣାର ଅଭିଜ୍ଞତାକୁ ନେଇକରି। ପରବର୍ତ୍ତୀ କାଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି ଆଜିର ଟପିକ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବିଶ୍ୱଜିତ ଭାଇ ନମସ୍କାର।
0: ନାଇଁ ମୁଁ ବିଶ୍ୱଜିତ ନୁହେଁ, ମୁଁ ଜୟଦେବ ଭାଇ କହୁଛି।
1: ଜୟଦେବ ଭାଇ ନମସ୍କାର।
0: ନମସ୍କାର, ବିଶ୍ୱଜିତଙ୍କର ଆପଣ ବହୁତ ବଡ ଫ୍ୟାନ, ବହୁତ ବହୁତ ଧନ୍ୟବାଦ। ଏବେ କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ? ନାଇଁ ସେମିତି କିଛି ନାହିଁ, ବହୁତ ଭଲ କଥା, ବହୁତ ଭଲ କଥା ଆଜ୍ଞା, ବହୁତ ଭଲ କଥା, ଖୁସି ଲାଗିଲା। ବିଶ୍ୱଜିତ ର କାର୍ଯ୍ୟକ୍ରମ ବି ଶୁଣିଛନ୍ତି ଆପଣ?
1: ନାଇଁ ଆପଣଙ୍କୁ ବି ଲାଗେ ମତେ ଖରାପ, କିଛି ତ ମୁଁ କେବେ ଅବଜେକ୍ସନ ନାହିଁ।
0: ନାଇଁ ଅବଜେକ୍ସନ କହିନି ଭାଇ, ଭାରି ଖୁସି ଲାଗିଲା। ଆରେ ଖୁସିର କଥା କହୁଛି ଭାଇ, ଏବେ କୁହନ୍ତୁ ଟପିକ ସମ୍ପର୍କରେ କଣ କହିବେ ମତ?
1: ହଁ ମୁଁ
0: ମତ କହୁଛି କଣ,
1: ପୁରୁଣା
0: ପଦାରବିନ୍ଦ ଭାଇ ନା?
1: ନାଇଁ ନାଇଁ କୃପାସିନ୍ଧୁ,
0: କୃପାସିନ୍ଧୁ ଭାଇ, ଭାଇ ଭୁବନେଶ୍ୱର ଭାଇ, ଭାଇ ଭୁଲି ଯାଉଛି ଆପଣ ଭୀମଟାଙ୍ଗି, କୁହନ୍ତୁ ଭାଇ କୃପାସିନ୍ଧୁ ଭାଇ।
1: କଥା ହଉଛି କଣ, ଆମେ ଯେମିତି ପୁରୁଣା ଅଛି ଠିକ ଅଛି, କିନ୍ତୁ ନୂଆ ରାସ୍ତାରେ ନେବା, ନୂଆ ରାସ୍ତାରେ ଗଲେ କଣ ହବ ଟିକେ ମାନେ ଟିକେ ଅସୁବିଧା ଟିକେ ପଡିବ ବା କଷ୍ଟ ଟିକେ ପଡିବ, କିନ୍ତୁ ଫ୍ୟୁଚର ଅଛି। ଏବେ ଡିଜିଟାଲ ଯୁଗରେ ସବୁ ପ୍ରକାର ନୂଆ ଟେକ୍ନୋଲୋଜି ଆସିଗଲାଣି, ତେଣୁ ଆମେ ନୂଆ ରାସ୍ତାଟାକୁ ଟିକେ ଆପଣେଇବା, କିନ୍ତୁ ଟାଇମ ଲାଗିବ, ତା ବୋଲି ଆମେ ନିଜେ ପୁରୁଣା ରାସ୍ତାକୁ ଛାଡିବାନି। ପୁରୁଣା ରାସ୍ତାଟା ଆମର ସ୍ମୃତି, ସେଇଟା ଗୋଟେ ଜୀବନରେ, ତେଣୁ ଛାଡିବାନି। ଏଥର ନୂଆ ପରିଚୟ ଆସିବ, ନୂଆରେ ନୂଆ ପରିଚୟ ଆସିବ, କିନ୍ତୁ ଖୁସି ଲାଗିବ।
0: ନାଇଁ ଆମର କହିବା କଥା ହଉଛି ନୂଆ କରିବାକୁ ସାହସ କରିବା ନା ନାଇଁ କରିବାନି?
1: ହଁ ନୂଆ କରିବା ନା,
0: ଯେମିତି ହେଲେ ଟିକେ ପରିବର୍ତ୍ତନ କରିବା ଦରକାର, ନହେଲେ ଜୀବନର ଆନନ୍ଦ ମିଳିବନି। ପୁରା ସେ ପୁରୁଣା ଢାଞ୍ଚାରେ ଆମେ ଯଦି ପୁରୁଣା ଗତାନୁଗତ ରାସ୍ତାରେ ପଡିଥିବା ନା, ଜୀବନର ଆନନ୍ଦ ପାଇବେନି, ନିଜ ଭିତରେ ପ୍ରତିଭା ଦକ୍ଷତାକୁ ଆମେ ଦେଖେଇ ପାରିବେ ନା, କଣ କହୁଛନ୍ତି?
1: ହଁ
0: ତେଣୁ କିଛି ନୂଆ କରିବା ଦରକାର, କିନ୍ତୁ ସତର୍କତାର ସହିତ। ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡି ହେଲେ, ଆପଣଙ୍କ ସୁନ୍ଦର ମତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଭାଇ,
0: ରଖୁଛି ଭାଇ, ନମସ୍କାର। ତମେ ତ ଶୁଣୁଥିଲେ କୃପାସିନ୍ଧୁ ଭାଇ କହୁଥିଲେ ଭୁବନେଶ୍ୱରରୁ, ନୂଆ କିଛି କରିବା, ପୁରୁଣାରେ ବି ଆଦରି ରଖିବା, କିନ୍ତୁ ନୂଆ କିଛି କରିବାକୁ ପଡିବ, ତାହା ନହେଲେ ଜୀବନର ଆନନ୍ଦକୁ ଆମେ ଅନୁଭବ କରିପାରିବାନି। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ସାର୍ ନମସ୍କାର,
0: ବଳରାମ ସୂତାର କେନ୍ଦ୍ରାପଡାରୁ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଆଜିକାଲି ତ ଭୁଲ ବାଟ, ସବୁ ପିଲାମାନେ ଭୁଲ ବାଟକୁ ପଳାଉଛନ୍ତି, କିନ୍ତୁ ନିଜେ ବୁଝିଲେ ଠିକ ବାଟରେ ଆମେ ଯିବାକୁ ପଡିବ, ବାଟରେ ଗଲେ କିଛି ଅସୁବିଧା ନାହିଁ। ଆଜ୍ଞା ଆଜିକାଲି ତ ପିଲା କିଛି ମାନୁନାହାନ୍ତି ନା, ତେଣୁ ବହୁତ ଭୁଲ ହେଇକା ଚାଲିଛି,
0: ଭୁଲ ରାସ୍ତାରେ ନିଜ ଜୀବନକୁ ନେଇଯାଉଛି, ଭୁଲ ରାସ୍ତାରେ ନିଜ ଜୀବନକୁ ନେଇଯାଉଛନ୍ତି ନା କଣ?
2: ଆଜ୍ଞା ଭଲ ବୁଦ୍ଧି ଯଦି ବାହାର କରିବା, ନିଜେ ଭଲ ରାସ୍ତାକୁ ଆଣିବା, ଆଜ୍ଞା ଏଇ ଅସୁବିଧା ଆଉ କଣ କରିବା,
0: ଗତାନୁଗତ ରାସ୍ତାରୁ ବଦଳେଇବା ଉଚିତ, କିନ୍ତୁ
2: ଆଉ ବାପା ମା ମାନଙ୍କ ପିଲାମାନେ ପଚାରୁନାହାନ୍ତି ନା, ଯାହା ବଡ ହେଲା ବେଳକୁ ତାଙ୍କ ବାଟ ସିଏ କରୁଛନ୍ତି, ବାପା ବୋଉକୁ ପଚାରୁଛନ୍ତି, ଆଉ ବହୁତ ଭୁଲ ବାଟ କରିକି ଚାଲୁଛନ୍ତି, ଆଉ କଣ କରିବା, ଏଣେ ସଂଖ୍ୟା ବହୁତ ଭୁଲ ବାଟ ବଢିଯାଉଛି।
0: ଭୁଲ ନ କରେ, ଜୀବନର ପଥକୁ ଭୁଲ କଲେ ଜୀବନଟା ଅନ୍ଧକାରମୟ ହେଇଯାଏ।
2: ଆଜ୍ଞା ହଁ ହଁ ସାର ଠିକ,
0: ତେଣୁ କେବେ ଭୁଲ ରାସ୍ତା ନୂଆ ବାଛନ୍ତୁ, ନୂଆ ବାଛନ୍ତୁ କିଛି ମନା ନାହିଁ, କିନ୍ତୁ ସେ ରାସ୍ତା ଯେମିତି ସମସ୍ତଙ୍କ ପାଇଁ ସୁବିଧାଜନକ ହବ, ସମସ୍ତଙ୍କ ପାଇଁ ଉପକାର ହବ, ତାହା କରିବା ଦରକାର, ନହେଲେ ଜୀବନର ପଥଟା ଅନ୍ଧକାର ହେଇଯିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ, କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ ଆପଣଙ୍କୁ ଧନ୍ୟବାଦ, ରଖୁଛି ଆଜ୍ଞା, ନମସ୍କାର। ତ ବନ୍ଧୁ ବଳରାମ ଭାଇ କହୁଥିଲେ ଜୀବନ ପଥରେ ଚାଲୁ ଚାଲୁ ବେଳେବେଳେ ଆମେ ଏମିତି କିଛି ଜାଗାରେ ପଡ଼ିଯାଉ, ଠିକ ଭୁଲ ବାଛି ପାରୁନା, ଯେଉଁଥିପାଇଁ ଆମେ ଭୁଲ କରୁଛୁ ବାରମ୍ବାର, ଆଉ ସେ ଭୁଲ ପାଇଁ ଅନେକ କ୍ଷତି ମଧ୍ୟ ହେଉଛି, ସେଭଳି କେବେ କରନ୍ତୁ ନାହିଁ। ଜୀବନର ନୂଆ ରାସ୍ତା ବାଛିଲା ବେଳେ ସବୁବେଳେ ଚିନ୍ତା କରନ୍ତୁ ସେ ରାସ୍ତା ଯେମିତି ଆପଣଙ୍କ ପାଇଁ, ଆପଣଙ୍କ ସମାଜ ପାଇଁ, ପରିବାର ପାଇଁ, ସମସ୍ତଙ୍କ ପାଇଁ ଉପକାରୀ ହେବ, ଭୁଲ ରାସ୍ତା କ୍ଷତିକାରକ।

0: କରିଥାଏ, ଭୁଲ ପଥରେ ଆପଣଙ୍କୁ ନେଇଯାଇଥାଏ, ଜୀବନକୁ ଅନ୍ଧକାର କରିଦେଇଥାଏ। ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା କଣ କହୁଛନ୍ତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ଜୟଦେବ ଭାଇ
0: ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ବନ୍ଧରୁ।
0: ମାଣିଆ ବନ୍ଧରୁ ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
1: ଭାଇ ଦେଖନ୍ତୁ, ବର୍ତ୍ତମାନ ତ ଦୁନିଆ କୋଉଠି ହେଇଥିଲା କୋଉଠି ଯାଇକି ପହଞ୍ଚିଲାଣି ସମସ୍ତେ ଜାଣିଛନ୍ତି, ଆମେ ବି ସେଥିରୁ ବାଦ ପଡ଼ିଆନି। ତେଣୁକରି ଯେତେ ପୁରୁଣା କାମ ଆମେ କଲେ ବି ପୁରୁଣା ଥିଲେ ସିନା, ବର୍ତ୍ତମାନ ନୂଆକୁ ଟିକେ ଆପଣ ନିହାତି ଦରକାର, କାରଣ ଯୁଗ ଯୁଗ ଛାଡ଼ିଛ।
0: ଆଜ୍ଞା କୁହନ୍ତୁ।
1: ଆମ ପାଇଁ କହିବାକୁ ଗଲେ ନୂଆକୁ ନିହାତି ଆବଶ୍ୟକ ଆପଣ ଏହାର, ଯେ କୌଣସି କାମ ଗୋଟେ କରିବା। ଧର ଆମର ଭାଇ ଆମେ ଯଦି ଶାଢୀ ବୁଣା କାମ କରୁଛୁ, ଆମର ବିଭିନ୍ନ ପ୍ରକାର ଶାଢୀ ଆମେ ବୁଣୁଛୁ, ଆମେ ଚାହୁଁଛୁ ଆଉ ଗୋଟେ ନୂଆ ଭେରାଇଟି କଲେ ଦେଖିବା ଗ୍ରାହକ ଚାହୁଁଛନ୍ତି କି ନାହିଁ। ଯେତେ ନୂଆ ଭେରାଇଟି ଯେତେ ଗ୍ରାହକ ଚାହୁଁଛନ୍ତି ସେଥିରେ ଆମର ଦୁଇ ପଇସା ବି ମିଳୁଛି। ତେଣୁ ସବୁ ଜିନିଷ ସେମିତି ନୂଆକୁ ଆପଣେଇବା ଦରକାର, ଯେକୌଣସି ଜିନିଷ ହଉ ନୂଆ ଗୋଟେ ଭେରାଇଟି ଆମେ କରିବା ନିହାତି ଦରକାର। ପୁରୁଣା ଛାଡ଼ିବାନି, ପୁରୁଣା ଆମେ କରୁଛୁ କିନ୍ତୁ ତା ଭିତରେ ନୂଆ ନିଶ୍ଚିତ ଆମେ କରିବା। ନୂଆ କଲେ ଗୋଟେ ସୁନ୍ଦର ଲାଗିବ ଜିନିଷ, ଯେ ଆମେ ଗୋଟେ ନୂଆ ଜିନିଷ କରିପାରିଛେ କି ଯାହା ନୂଆ କରୁଛୁ ଆମେ ତାକୁ ସାହାଯ୍ୟ କରିବା, ନୂଆଟା ଚାଲୁ ଆଉ ଟିକେ ଦେଖିବା କଣ ତାର ଡିମାଣ୍ଡ କେମିତି ରହୁଛି। ନୂଆ ନିହାତି କରିବା ଦରକାର।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ, କାର୍ଯ୍ୟକ୍ରମ ଯୋଡ଼ି ହିଁ ମତାମତ ଦେଇଥିବାରୁ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ତ ବନ୍ଧୁ ଶୁଣୁଥିଲେ ପ୍ରଫୁଲ୍ଲ ଭାଇ କହୁଥିଲେ ଜୀବନର ପଥରେ ଚାଲିଲା ବେଳେ କିଛି ନୂଆ ଦରକାର, ସେ କର୍ମକ୍ଷେତ୍ରରେ ହଉ ବା ଯେକୌଣସି ଜାଗାରେ ହଉ, ନୂଆ କଲେ ଆପଣ ଅନ୍ୟମାନଙ୍କଠୁ ଭିନ୍ନ ହେବେ, ଆପଣଙ୍କ ଦକ୍ଷତା ଆପଣଙ୍କର କ୍ଷମତା ଆପଣଙ୍କର ଭିତରେ ଯୋଉ ରହିଛି ପ୍ରତିଭା ତାହା ମଧ୍ୟ ପ୍ରତିପାଦିତ ହୋଇପାରିବ। ତେଣୁ ଏମିତି କିଛି କରିବା ଯାହାଦ୍ୱାରା କ୍ଷତି ନ ହେବ କିନ୍ତୁ ଆମେ ଗୋଟେ ସଫଳତାର ଶୀର୍ଷରେ ପହଞ୍ଚିପାରିବା। ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, 100.4 କଟିଯାଇଛି, ଆମେ କଥା ହେଇପାରିନେ, କଲର ଯିଏ ଥିଲେ ତାଙ୍କ ସହିତ ଆମେ କଥା ହେଇପାରିନେ, ଯେଉଁଥିପାଇଁ ଫୋନ କଲ୍ଟି କଟିଯାଇଥିଲା। ପର ଆଉ ଜଣେ କଲର କିଏ ଯୋଡ଼ି ହେଲେ ଦେଖିବା ସେ କଣ କହୁଛନ୍ତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର।
0: ନମସ୍କାର ଆଜ୍ଞା, କୁହନ୍ତୁ।
2: ଜୟ ମା ବିରଜା।
0: ଜୟ ମା ବିରଜା, କୁହନ୍ତୁ।
2: ସନ୍ତୋଷ ମଲ୍ଲିକ, ମହାକାଳପଡ଼ା, ଭକ୍ତପୁର।
0: ମହାକାଳପଡ଼ା,
2: ଭରତପୁର।
0: ଭରତପୁର ମାନେ କୋଉଠି ସେଟା?
2: ଏଟା ଆମର ଯାଉଛି ଯାଜପୁର।
0: ହଁ, ଯାଜପୁର ଜିଲ୍ଲାଟା କୁହନ୍ତୁ ଆଜ୍ଞା। ମହାକାଳପଡ଼ା କହିଲେ ଆମେ କେନ୍ଦ୍ରାପଡ଼ା ପଳେଇ ଯାଉଛୁ। ହଁ ସେଟା କହିବେ ନା, ଜିଲ୍ଲା ନାଁ କହିବେ ନା, ଆପଣଙ୍କ ଏରିଆ ଜାଣିବେ। ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ଆଜିକାଲି ଯୋଉ ଟପିକ ରଖିଛନ୍ତି ବହୁତ ବଢିଆ ଟପିକଟା ରଖିଛନ୍ତି
0: ଆଜ୍ଞା।
2: ତେଣୁକରି ମୁଁ ସବୁବେଳେ ମୋ ନିଜ ଇଚ୍ଛାରେ କାମ କରେ, ନିଜ ଯୋଉଟା ଭଲ ଲାଗିବ ସେଇ ବାଟରେ ମୁଁ ହିଁ ଯାଏ।
0: ଭୁଲ ଭାଲ ହୁଏନି?
2: ଭୁଲ ବାଲେ ତ ମଣିଷ ମାତ୍ରାରେ ଭୁଲ ଅଛି, ଭୁଲ ହବନି, ହବ କେମିତି? ତେଣୁକରି ଯେତେବେଳେ ମୁଁ ବି ଯାଏ ମୋ ନିଜ ଇଚ୍ଛାରେ।
0: ନିଜ ଇଚ୍ଛା ନିଜ ରାସ୍ତା ପରିବର୍ତ୍ତନ କଲେ ଚଳିବ, କିନ୍ତୁ କିଛି ଭୁଲ ନ ହବା ଦରକାର, ବିପଦରେ ନ ପଡିବା ଦରକାର, ଅନ୍ୟର କ୍ଷତି ନ ହେବା ମଧ୍ୟ ଦରକାର। ଆମେ ଯଦି ରାସ୍ତାରେ ସମସ୍ତେ ଯାଉଛନ୍ତି ଯୋଉ ନିୟମ, ଆମେ ଯଦି ଓଲଟା ଆସିବା ତାହେଲେ ଦୁର୍ଘଟଣା ଘଟିବ,
2: ନିଶ୍ଚିତ ଘଟିବ,
0: ଆମର କ୍ଷତି ହବ।
2: ଆପଣ ଯୋଉ କଥା କହିଲେ ସେଟା ବି ଠିକ କଥା। ବର୍ତ୍ତମାନ ଆଉ ଗୋଟା କଥା ଭାବିବାକୁ ଗଲେ, ଆମେ ଯଦି ନିଜ ଇଚ୍ଛାରେ ଗୋଟା ବାଟେ ଗଲା ବେଳକୁ ତାର ଓଲଟା ଗାଡି ଆସିକି ଆକ୍ସିଡେଣ୍ଟ ହେଲାଣି, ସେଟା ଆମେ କଣ କରିବା?
0: ଟିକେ ଦେଖି ଚାହିଁ ଯିବାକୁ ପଡିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ, କାର୍ଯ୍ୟକ୍ରମ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ନମସ୍କାର।
0: ତ ବନ୍ଧୁ ଶୁଣୁଥିଲେ ସନ୍ତୋଷ ବାବୁ କହୁଥିଲେ ଜୀବନ ପଥରେ ଚାଲିଲା ବେଳେ କିଛି ନୂଆ ତ ନିଶ୍ଚିନ୍ତ କରିବାକୁ ପଡିବ, ସବୁବେଳେ ନୂଆ ରାସ୍ତାରେ ଗଲେ ଠିକ କିନ୍ତୁ ଦେଖି ଚାହିଁ ଯିବାକୁ ପଡିବ। ଆଉ ଜଣେ କଲର ଅଛନ୍ତି ଦେଖେ ସେ କଣ କହୁଛନ୍ତି। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି? କଟିଯାଇଛି ନମ୍ବରଟି, କଥା ହେଇପାରୁନେ, ଆମେ ପରବର୍ତ୍ତୀ କଲରଙ୍କୁ ଅପେକ୍ଷା କରିବା ନିଶ୍ଚିତ ଭାବେ, ହେଲେ ତା ପୂର୍ବରୁ ନିଜେ ଗୋଟେ ବିଜ୍ଞାପନ ବିରତି।
3: ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରି ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ

0: ଗତାନୁଗତିକ ଚିନ୍ତାଧାରା ବି ରହିବା ଉଚିତ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ରହିଲି ଭାଇ ନମସ୍କାର। ଭାଇ ଶୁଣୁଥିଲେ ସମୀର ଭାଇ କହୁଥିଲେ ଖୁବ ସୁନ୍ଦର କଥା, ଗତାନୁଗତ ପଥରେ ଯିବା ହେଲେ ପରିବର୍ତ୍ତନକୁ ଆଦରିବା, ପରିବର୍ତ୍ତନ ମଧ୍ୟ କିଛି କରିବା, ନହେଲେ ନୂଆ କିଛି ଆମେ ପାଇପାରିବାନି। ତ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ ଯେଉଁମାନେ ଆମ ସହିତ ସାମିଲ ହେଲେ। ଆଉ ସମୟ କମ୍ ଅଛି, ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବିଧି ବଡ ନା ବିଧିର ବିଧାନ ବଡ। ନମସ୍କାର ଜୟଦେବ ଭାଇ।
1: ନମସ୍କାର,
2: ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ। ଅନେକ ଦିନ ପରେ ଆପଣଙ୍କ ସହିତ ଯୋଗାଯୋଗ ଟିକେ।
1: ବହୁତ ବହୁତ ଧନ୍ୟବାଦ, ସ୍ୱାଗତ ମଧ୍ୟ କାର୍ଯ୍ୟକ୍ରମକୁ। କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ ପ୍ରଶାନ୍ତ ଭାଇ।
2: ଭାଇ ଆଗକୁ ତ ନିଶ୍ଚୟ ବଢିବା, କିନ୍ତୁ ମୁଁ ଷ୍ଟାର୍ଟିଂରୁ କହିଥିଲି ବିଧି ବଡ ନା ବିଧିର ବିଧାନ ବଡ।
1: କୋଉଟା ବଡ?
2: ତ ଆମକୁ ବିଧିର ବିଧାନକୁ ଧ୍ୟାନ ରଖିବାକୁ ପଡିବ, ଉଇଥ ଆଗକୁ ବଢିବାକୁ ପଡିବ, ଉଇଥ ସୋଚ ସାଙ୍ଗରେ। ଆମେ ଆଗକୁ ନିଶ୍ଚୟ ବଢିବା, କିନ୍ତୁ ସେ ଯେତେବେଳେ ବିଧିର ବିଧାନ ଥିଲା ସେତେବେଳେ ଦୁନିଆରେ ବୃଦ୍ଧାଶ୍ରମ ନଥିଲା। ଆଜି ଆଧୁନିକତା ସମାଜରେ ବୃଦ୍ଧାଶ୍ରମ ଗଢି ଉଠିଛି, କେବଳ ନେଗେଟିଭ ସୋଚ ମାଧ୍ୟମ ସେ। ତେଣୁ ଆଗକୁ ବଢିବା ଉଇଥ ପଜିଟିଭ ଥିଙ୍କିଙ୍ଗ।
1: ସକାରାତ୍ମକ ଚିନ୍ତାଧାରାକୁ ନେଇ ଆମେ ଆଗକୁ ବଢିବା, ଯେଉଁ ପଥ ବାଛିବା ସେ ସକାରାତ୍ମକ ହେବା ହିଁ ଠିକ, ଭୁଲ ଚିନ୍ତାଧାରାରେ ଗଲେ ଭୁଲ ହବ, ଠିକ ଚିନ୍ତାଧାରାକୁ ଆଦରିବା। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ରହିଛି ଭାଇ ନମସ୍କାର।
2: ନମସ୍କାର,
1: ଶୁଣୁଥିଲେ ବନ୍ଧୁ ସବୁବେଳେ ବିଧି ବଡ ନା ବିଧାନ ବଡ, ବିଧି ବିଧାନକୁ ଆମେ ସାଥିରେ ଧରି ଆଗକୁ ଯିବା, ନିଶ୍ଚିନ୍ତ ଭାବେ ସଫଳ ହେବା। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। ସମୟ ଆଉ ଖୁବ କମ, ଦେଖିବା କିଏ କହୁଛନ୍ତି କଣ କହୁଛନ୍ତି।
3: ହ୍ୟାଲୋ,
1: ହଁ କିଏ କହୁଛନ୍ତି?
3: ଜଜି ଭାଇ ନମସ୍କାର, ମୁଁ ଆଲୋକ ଚନ୍ଦ୍ର ଜେନା ଜାଣିଲ କଟକରୁ କହୁଥିଲି।
1: ଆଲୋକ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
3: ଧନ୍ୟବାଦ ଭାଇ, ବହୁତ ସମୟ କମ ଅଛି, ଜଲ୍ଦି କହିଦେଉଛି। ଆମର ମାନେ କହୁଛନ୍ତି ଦେହଟା ପୁରୁଣା ରହୁ, କିନ୍ତୁ ଆମେ ଯୋଉ ସୁଟ୍ ବୁଟ୍ ପିନ୍ଧୁ ସେ ନୂଆ ହେଲେ ବି ଚଳିବ। କିଛି ଲୋକ ଥାନ୍ତି ଯେ କହନ୍ତି ଆମେ ଏମିତି 8 ଘଣ୍ଟା ଖଟିବା 5 ଟଙ୍କା ଆଣିବା, କିନ୍ତୁ କିଛି ଲୋକ ଥାନ୍ତି ଗୋଟେ ଘଣ୍ଟାରେ ବ୍ରାଉନ ସୁଗାର ପାଉଡର କୌଣସି ମାନେ ଡୁପ୍ଲିକେଟ କାମ କରିକି ରାସ୍ତାରେ ବଡ ବଡ ବଡ ଲୋକ ହେଇଯିବା ପାଇଁ।
1: ତେଣୁ
3: ଆମେ ଠିକ ବାଟରେ ଯିବା, ଠିକ ୱେରେ ଯିବା, ଠିକ ଇନକମ କରିବା, ଠିକ ପରିଶ୍ରମ କରିବା, ଠିକ କାମରେ ଲାଗିବ। ତାପରେ ଜିନିଷ ହଉଛି କଣ ନା ଆମ ଉଚ୍ଚାଭିଳାଷି ଯୋଉମାନେ ଥାନ୍ତି, ମୁଁ ଟାଉନରେ ରହୁଛି, ଭୁବନେଶ୍ୱର ଟାଉନରେ ରହୁଥିଲି, ମାନେ ଗାଁରୁ ଯାଇକି ଭୁବନେଶ୍ୱର ଟାଉନରେ ରହୁଥିଲି, ସେଠି ପାଖରେ ଯାଉ କିଛି ଜବ୍ କରିବି, ନିଜେ ଗୋଟେ ଡୁପ୍ଲେସ୍ କରିବି, ଆରାମସେ ରହିବି, ସେ ସମ୍ଭବ ହେଲାନି। ମୁଁ ନିଜ ଭିତ ମାଟିକି ଫେରିଯାଇନି, ଯେ ବାପାଙ୍କର ଯାହା ଥିଲା ଜମି ସେଠି ଚାଷବାସ କରିଛି, ଆରାମସେ ରହିବି, ପୁରୁଣା ଢଙ୍ଗରେ ଚାଲିଛି, ନୂଆ ଢଙ୍ଗର ପଳେଇନି, ସେ ଦୁନିଆ ଛାଡ଼ିଦେଲି, ସେ ଅଙ୍ଗେଲି ଦୁନିଆ
1: ନୂଆ ଢଙ୍ଗଟା ଠିକ ବାଟରେ ନହେଲେ ତା ଭୁଲ ଆମର କ୍ଷତିକାରକ ହୋଇଥାଏ। ତେଣୁ ଆମେ ଗାଁରେ ବି ନୂଆ କରିପାରିବା, ତା ମାନେ ନୁହେଁ ସହରରେ ରହିଲେ କେବଳ ନୂଆ କରିହବ। ଠିକ ଅଛି, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମତାମତ ପାଇଁ। ରହୁଛି ଭାଇ ନମସ୍କାର। ତ ବନ୍ଧୁ ଶୁଣୁଥିଲେ ଆମର ଆଲୋକ ଭାଇ କହୁଥିଲେ ସବୁବେଳେ ପରିବର୍ତ୍ତନ ସୁବିଧାଜନକ ହୋଇନଥାଏ, ଅନେକ ସମୟରେ କ୍ଷତିକାରକ ହୋଇଥାଏ, ଅସୁବିଧା ହୋଇଥାଏ, ସବୁ ପରିବର୍ତ୍ତନ ମଧ୍ୟ ଆମକୁ ଲାଭଦାୟକ ହୋଇପାରିନଥାଏ। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନିରୁପମା ସାହୁ ସାଲେପୁର ସ୍ୱାଗତ କରୁଛି ଟପିକ ସମ୍ପର୍କ କାର୍ଯ୍ୟକ୍ରମ କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
4: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆଉ ବହୁତ ଦିନ ପରେ ଆପଣଙ୍କ ଭଏସ୍ ଟିକେ ଶୁଣିବାକୁ ପଡିଲା।
1: କୁହନ୍ତୁ, ସମୟ ବି କମ, ଶୀଘ୍ର ଟିକେ କହିଦିଅନ୍ତୁ। ଆଜ୍ଞା
4: ଆଜ୍ଞା, ଆମକୁ ଯାହା ହେଲେ ବି ସହିତ ପୁରୁଣା ତଥ୍ୟକୁ କିଛି ତ୍ୟାଗ କରି ନୂଆକୁ ଆପଣାଇଲେ ମାନେ ନିଜ ଭବିଷ୍ୟତ ସହିତ ଭାଗ୍ୟ ସହିତ ଆଉ ସାରା ସଂସାରର ମଧ୍ୟ ପରିବର୍ତ୍ତନ ହେଇଯିବ। ଆଗେ ନିଜେ ପରିବର୍ତ୍ତନ ହବ, ଅନ୍ୟକୁ ପରିବର୍ତ୍ତନ କରିବା, ତେଣୁ କରିକି ଭାଷା ଆଚରଣ ବ୍ୟବହାର ସବୁକିଛି ନିଜେ ଯେତିକି ମାନେ ଭଲ ରାସ୍ତାରେ ଯିବା, ଅନ୍ୟକୁ ବି ଟିକେ ପଥ ମାନେ ପ୍ରଦର୍ଶକ ହେଲେ ସେଟା ସମସ୍ତଙ୍କ ପାଇଁ ସୁବିଧା ହବ, ନିଜର ଭବିଷ୍ୟତ ଉଜ୍ଜଳ, ଅନ୍ୟମାନଙ୍କର ବି ଭବିଷ୍ୟତ ଉଜ୍ଜଳ ହବ, ମୁଁ ଭାବୁଛି ଏଇଟା।
1: ବହୁତ ବଢିଆ କଥାଟି କହିଲେ, ଆମେ ନିଶ୍ଚିନ୍ତ ଭାବେ ଯାହା କରିବା, ଯାହା ପରିବର୍ତ୍ତନ କରିବା ସେଥିରେ ଆମର ଆଉ ଅନ୍ୟମାନଙ୍କର ସମସ୍ତଙ୍କର ଯେମିତି ଲାଭ ହେଉଥିବା ଦରକାର, ଖାଲି ନିଜର ସ୍ୱାର୍ଥକୁ ଦେଖିଲେ ହବନି,

0: ଅନ୍ୟମାନେ ବିଶେଷ କରି ଆମ ସମାଜରେ ଯେମିତି କ୍ଷତି କିଛି ନ ହଉଥିବ, ଲାଭ ହଉଥିବା, ପରିବର୍ତ୍ତନ ହଉଥିବ, ତାହା ହିଁ
1: କଥାରେ ଅଛି। ଆପେ ବଞ୍ଚିଲେ ବେପାର ନା, କିନ୍ତୁ ଏଇଟା କଥାରେ ଅଛି, କିନ୍ତୁ କାମରେ ଏଇଟା ନୁହେଁ।
0: କାମରେ ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମତାମତ ପାଇଁ। ତ ବନ୍ଧୁ ଶୁଣିଲେ, ପ୍ରକୃତରେ ପରିବର୍ତ୍ତନ ଯାହା ଆବଶ୍ୟକ, ଜୀବନର ଗତିକୁ ଅନ୍ୟଠୁ ଅଲଗା କରନ୍ତୁ, ଜୀବନର ମିଠାପଣକୁ ଅନୁଭବ କରନ୍ତୁ, କିନ୍ତୁ ସାମାଜିକ ଶୃଙ୍ଖଳାକୁ, ଆଇନକୁ ଅମାନ୍ୟ କରିବା ପୂର୍ବରୁ ଥରେ ଠିକ୍ ଭୁଲ ତର୍ଜମା କରନ୍ତୁ। ଆପଣଙ୍କ ହୃଦୟ ଯଦି କହୁଛି ଆପଣ ଠିକ୍ ନିଷ୍ପତ୍ତି ନେଉଛନ୍ତି, ତେବେ ନିଜ ପଥରେ ଆଗେଇ ଯାଆନ୍ତୁ। ଦେଖିବେ ସଫଳତାର ଦ୍ୱାରରେ ପହଞ୍ଚିବାରେ ଆପଣଙ୍କୁ କେହି ରୋକିପାରିବେନି। ତ ଯେଉଁମାନେ ଆଜି ଆମ ସହିତ ସାମିଲ ହେଲେ, ସୁନ୍ଦର ସୁନ୍ଦର ମତାମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ଅପେକ୍ଷା କରି ରହିଲେ, ଫୋନ୍ କଲ୍ରେ ସାମିଲ ହେଇପାରିଲେନି, ଫୋନ୍ କଲ୍ ପାଇଲେନି, ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏଇଠି ରଖୁଛୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କାର୍ଯ୍ୟକ୍ରମ।

ନିଜ ପସନ୍ଦର ଗୀତ ଶୁଣିବାକୁ ତ ସମସ୍ତଙ୍କ ମନରେ ଗୋଟେ ଉତ୍କଣ୍ଠା ଥାଏ, ଆତ୍ମୀୟତା ଥାଏ। ସେଥିପାଇଁ ତ ପସନ୍ଦର ଗୀତ ଶୁଣିବାକୁ ଆପଣମାନଙ୍କର ଏସ୍ଏମ୍ଏସ୍ ମୋ ପାଖରେ ପହଞ୍ଚିଗଲାଣି ଗଦା ଗଦା। ତ ଦେଖିବା ଆଜିର କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ। ଆହୁରି ଗୋଟେ ଅନୁରୋଧ ଆସି ଦେଇଛନ୍ତି ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଖା, ମାମି, ମଙ୍ଗଳ ବଜାର, ଜେମାଦେଇପୁର, ନୂଆପାଟଣା, ତିଗ୍ରିଆ, କଟକରୁ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

ତୁମ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଲି ଶଙ୍ଖତରାସ କଟକରୁ ଜୟଦେବ ଭାଇଙ୍କର ରିକ୍ୱେଷ୍ଟ ସଙ୍ଗ ତ ନିଶ୍ଚିନ୍ତ ଭାବେ ପ୍ଲେ କରୁଛୁ ଆପଣଙ୍କର ରିକ୍ୱେଷ୍ଟ ସଙ୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଆହୁରି ମଧ୍ୟ ଗୀତଟି ଶୁଣିବାକୁ ଚାହିଁଛନ୍ତି ବାସନ୍ତୀ ମହାପାତ୍ର ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ସ୍ୱରାଜ କଲୋନୀ ମଦନ ମୋହନ ନଗର ପଟିଆ ଭୁବନେଶ୍ୱରରୁ ଆହୁରି ମଧ୍ୟ ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକ ନଗର ସେକ୍ଟର 12 CDA କଟକରୁ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ଅନୁରୋଧରେ ଗୀତଟି

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି। ସେଇ ଗୀତଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ବାସନ୍ତୀ ମହାପାତ୍ର, ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର, ଦୁର୍ଗାପୁର, ବାଙ୍କି, କଟକରୁ, ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟ, କଳିଙ୍ଗନଗର, ଯାଜପୁର। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି, ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ, ନାରାୟଣ ପ୍ରଧାନ ବି ବୁଗୁଡ଼ା ବ୍ରହ୍ମପୁର ଗଞ୍ଜାମରୁ, ଚୈତନ୍ୟ ଚାନ୍ଦ ଇଶାନ୍ତ ମନ୍ତ୍ରୀ, ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧ କଟକରୁ, ବିଜୟ କୁମାର ଦାସ, ସସ୍ମିତ ଦାସ, ପ୍ରଜ୍ଞା ବନ୍ଦନା ସୌରୀ, ମହାସିଂହପୁର, ବହୁଗ୍ରାମ ସାଲେପୁର କଟକରୁ ଶୁଣାଇ ଦେଉଛୁ ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତଟି।

ପରବର୍ତ୍ତୀ ଗୀତ ଶୁଣିବାକୁ ଅନେକ ଗୁଡ଼ିଏ ଅନୁରୋଧ ଆସିଛି। ରେମଣ୍ଡାରୁ ଆୟୁଷ ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର କରିଛନ୍ତି ଅନୁରୋଧ ଶୁଣିବା ପାଇଁ ଗୀତ। ରାଜେନ୍ଦ୍ର ନନ୍ଦ ମଧ୍ୟ କଟକରୁ କରିଛନ୍ତି। କୈଳାସ ବେହେରା, କାମିନୀ ବେହେରା କନ୍ତୋଲ ଆଠଗଡ଼ରୁ କରିଛନ୍ତି। ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ, ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ, ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟିଏ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ରାତୁ ସୁନ୍ଦରଗ୍ରାମ କଟକରୁ। ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମର୍କତନଗର କଟକରୁ। ସମୀର ସସ୍ମିତା।

ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଡମ୍ବରୁଧର ରଥ ସମ ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ ଆହୁରି ମଧ୍ୟ ଆସିଛି ସେ ଗୀତଟି ଶୁଣିବାକୁ ଚାହିଁଛନ୍ତି ଆଲୋକ କୁମାର ଜେନା ଜାଇଁଲୋ କଟକରୁ କଳ୍ପନା ମହାନ୍ତି ସୋମପ୍ରକାଶ ଭରତଚନ୍ଦ୍ର ନାୟକ CDA ସେକ୍ଟର 6 କଟକରୁ ନିର୍ମଳା ସନ୍ତୋଷ ବେହେରା ନାତୁଣୀ ଆଦ୍ୟାଶା କନ୍ତଲ ଆଠକଡ଼ରୁ ଶୁଣିଦେଇଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ମାନସୀ ଗୌରବ କୱାତି ଅନିଲ ଅରୋରା ଫ୍ୟାମିଲି ମିନିଷ୍ଟ୍ରି ରୋଡ ମୋତିନଗର ନ୍ୟୁ ଦିଲ୍ଲୀ ଏରିଆରୁ ଶୁଣେଇଦେଉଛୁ ଆପଣଙ୍କୁ ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର। ସେହିଭଳି ମଧ୍ୟ ଟୁକୁ ଟିକି ମିକୁ ଟୁକୁନା କଣ୍ଢେଇ ମାଣିଆବନ୍ଧ ସନ୍ତରାବାଲି ବଡ଼ମ୍ବାରୁ ଶୁଣିବାକୁ ଚାହିଁଛନ୍ତି। ବାମଦେବ ପୃଷ୍ଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଝାନ୍ଦ୍ରିମଙ୍ଗଳା କଟକରୁ। ମାମା ମିଶ୍ର ଭୁବନେଶ୍ୱରରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ରାଜେଶ ରିତିକ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁର ଶୁଣିବାକୁ ଚାହିଁଛନ୍ତି। ମୁନା ପଣ୍ଡା କୋଟିଲୋ ଜଗତସିଂହପୁର ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତରେ ଶୁଣିବାକୁ ଚାହିଁଛନ୍ତି ଦିବାକର ସେଠୀ ସେକ୍ଟର ସି ସିଡିଏ କଟକରୁ, କୃପା ସିନ୍ଧୁ କବି ଭୁବନେଶ୍ୱରରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଶୁଣି ଦେଉଛୁ ମମତା ସାହୁ ଭାପୁର ଢେଙ୍କାନାଳରୁ ଶୁଣିବାକୁ ଚାହୁଁଥିବା ଗୀତଟିଏ ଆଉ ଆହୁରି ମଧ୍ୟ ସେହି ଗୀତଟି ଶୁଣିବାକୁ ଚାହିଁଛନ୍ତି ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ କାର୍ଯ୍ୟକ୍ରମରେ ଶୀର୍ଷ ଗୀତଟି ଯେଉଁମାନେ ଆଜି ଅନୁରୋଧ କରିବାକୁ ଗୀତ ଅନୁରୋଧ କରିବାକୁ ଏସଏମଏସ୍ କରିଥିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ

ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥୀ। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ସ୍କ୍ରିନ୍ରେ କେବେ ଚକୋଲେଟ୍ ବଏ ତ କେବେ ରୋମାଣ୍ଟିକ୍ ହିରୋ, ଆଉ କେବେ ନୀରବ ରହିବି ନିଜ ଅଭିନୟରେ ସମସ୍ତଙ୍କୁ ଚମକେଇ ଦେଇଥିବା ଅଭିନେତା।

ହୁଏ ତ କେବେ ରୋମାଣ୍ଟିକ ହିରୋ, ଆଉ କେବେ ନୀରବ ରହିବି ନିଜ ଅଭିନୟରେ ସମସ୍ତଙ୍କୁ ଚମକେଇ ଦେଇଥିବା ଅଭିନେତା ସେ। ସମୟ ବଦଳିଛି, ଚରିତ୍ର ବଦଳିଛି, କିନ୍ତୁ ଦର୍ଶକଙ୍କ ଭଲ ପାଇବା ତାଙ୍କ ପାଇଁ ସେମିତି ରହିଛି। ତେବେ ସତୀ, ଆଜି ଆମେ କଥା ହେବା ସେହି ଅଭିନେତାଙ୍କ ଜର୍ଣ୍ଣି ବିଷୟରେ ଯାହାଙ୍କ ନାଁ ଶୁଣିଲେ ମନେ ପଡ଼େ ସୋଲଜିୟର ଗୁପ୍ତ ହମରସ ଭଳି ଫିଲ୍ମ। ହଁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ବବି ଦେୱଲ। ଆଗକୁ ତ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଏହି ସଙ୍ଗଟି। ଗୀତଟି ଶୁଣୁଥାନ୍ତୁ ଆଉ ଏଞ୍ଜୟ କରନ୍ତୁ।

ଫାଷ୍ଟ ଫିଲ୍ମର ସକ୍ସେସ୍ ପରେ ବବି ଦେୱଲ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇଥିଲେ। ଗୁପ୍ତର ରହସ୍ୟମୟ କାହାଣୀ ହେଉ ବା ସୋଲଜର ଆକ୍ସନ ଅବତାର, ହମରାଜର ଥ୍ରୀଲର ହେଉ ବା ଅଜନବୀର ଦମଦାର ଚରିତ୍ର।

ପ୍ରତ୍ୟେକ ଫିଲ୍ମରେ ସେ ନିଜ ଆକ୍ଟିଂର ଗୋଟେ ଅଲଗା ଛାପ ଛାଡ଼ି ଯାଇଥିଲେ। ତାଙ୍କର ଷ୍ଟାଇଲିସ୍ ଲୁକ୍ ଆଉ ରିଏଲ୍ ଆକ୍ଟିଂ ଯୁବପିଢ଼ିଙ୍କ ହୃଦୟ ଜିତିଥିଲା। ତାଙ୍କର ଅନେକ ଫିଲ୍ମ ଗୀତ ଶୁଣିଲେ 90s ମେମୋରି ବି ତାଜା ହେଇଯାଉଥିଲା। ତେବେ ସାଥୀ ଶୁଣେଇ ଦଉଛି ଏ ସଙ୍ଗଟି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

କଥାରେ ଅଛି କି ହାର୍ଡୱାର୍କ କେବେ ବି ବ୍ୟର୍ଥ ଯାଏନି। ବବି ଦେୱଲଙ୍କ କ୍ୟାରିୟରରେ ଗୋଟିଏ ସୁନ୍ଦର ଉଦାହରଣ ଥିଲା ସେଇଟା। ବର୍ଷା ଫିଲ୍ମରୁ ଷ୍ଟାର୍ଟ ହୋଇଥିଲା ତାଙ୍କ ଆୱାର୍ଡର ଜର୍ଣ୍ଣି। ତାଙ୍କର ଫାର୍ଷ୍ଟ ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ମେଲ୍ ଡେବ୍ୟୁଟ୍ ଆକ୍ଟରର ଆୱାର୍ଡ ଜିତିଥିଲେ।

ବବି ଦେବଲଙ୍କ ଜର୍ଣ୍ଣି ଆମକୁ ଶିଖାଏ ଜୀବନରେ ଉତ୍ଥାନ ପଥନ ଆସିବ, କିନ୍ତୁ ନିଜ ଉପରେ ବିଶ୍ୱାସ ଆଉ ହାର୍ଡୱାର୍କ କେବେ ବି ଛାଡ଼ିବାନି। ଜଣେ ରୋମାଣ୍ଟିକ ହିରୋରୁ ଆରମ୍ଭ କରି ପାୱାରଫୁଲ ଚରିତ୍ର ଆକ୍ଟର ପର୍ଯ୍ୟନ୍ତ ତାଙ୍କ ଜର୍ଣ୍ଣି ବହୁତ ପ୍ରେରଣାଦାୟକ ଥିଲା। ତାଙ୍କ କ୍ରେଜ୍ ଆଜି ବି ଦର୍ଶକଙ୍କ ହୃଦୟରେ। ଏ ଥିଲେ ସାଥୀ ଆଜିର କଳାକାର ସଫରରେ ବବି ଦେବଲଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ଆଜି ତ ସମୟ ହୋଇଯାଇଛି କଳାକାର ସୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ ଜଣେ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

ସୋ ଚାଲିଛି କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନାଲିସ ଆପଣମାନଙ୍କ ସାଥିରେ ସାଥି ଦିଲ୍ର ଡାଏରୀରେ ଅନେକ କଥା ଲୁଚିଥାଏ ପ୍ରଥମ ପ୍ରେମର ପ୍ରଥମ ଚିଠି ଅଜଣା ହସ କାହା ପାଇଁ ହୃଦୟ ଦଡ଼କେ ତ ଆଉ ଏମିତି ମୁମେଣ୍ଟ ବି ଆସେ କାହାର ଦୂରେଇ ଯିବାରେ ଆମ ମନ ବହୁତ ଚୁପ୍ ହେଇଯାଏ ଆମେ ସିନା କିଛି କହିପାରୁନା କିନ୍ତୁ ଦିଲ୍ ଆମ ହୃଦୟରେ ସବୁ ଫିଲିଙ୍ଗସ୍କୁ ମାନେ ସାରା ଦିନ ସ୍ମୃତିଟି ହୋଇ କହିଦିଏ ତେବେ ଚାଲନ୍ତୁ ନା ଆମେ ସେ ସ୍ମୃତି ସବୁକୁ ମନେ ପକେଇବା ଆଉ ଏ ଗୀତରେ ହଜିଯିବା ତେବେ ପହଞ୍ଚେଇ ଦେଉଛି ଏଇ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

କେହି ଆସନ୍ତି ଆମ ଜୀବନରେ ହସକୁ ନେଇ, ଆଉ କେହି ଚାଲିଯାଆନ୍ତି ନିରବତାକୁ ଛାଡ଼ି, କିନ୍ତୁ ପ୍ରତ୍ୟେକ ମଣିଷ ଆମ ଦିଲ୍ର ଡାଇରୀର ଗୋଟେ ଗପ ହେଇ ରହିଯାଆନ୍ତି। ପ୍ରତ୍ୟେକ ଅନୁଭୂତି ଗୋଟେ ଶିକ୍ଷା ଦିଏ ହସିବାକୁ, ବଢ଼ିବାକୁ, ଆଉ ବହୁତ ସାରା କାମ କରିବାକୁ, ଆଉ ବହୁତ ସାରା ସ୍ୱପ୍ନ ମଧ୍ୟ ଦେଖିବାକୁ।

ଆପଣ ଆପଣଙ୍କର ମନର କଥାକୁ ଶୁଣିଛନ୍ତି, ତେବେ ଥରେ ପଚାରନ୍ତୁ ନା, ଏ ମନ ତୁ କଣ ଭାବୁଛୁ? କଣ ଲେଖା ଅଛି ଆପଣଙ୍କ ଦିଲର ଡାଏରୀରେ? ଦୁଃଖ, ସୁଖ, ସ୍ମୃତି କିମ୍ବା ଅଧୁରା ସ୍ୱପ୍ନ?